ଆକାଶବାଣୀ ଭବାନୀପାଟଣା, ଆଜି ବୁଧବାର 1948 ଶତାବ୍ଦ ଭାଦ୍ରବ ଚାରି ଦିନ 2026 ମସିହା ଅଗଷ୍ଟ ମାସର 26 ତାରିଖ। ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଏହି ସୁପ୍ରଭାତରେ ପ୍ରୀତିଭରା ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ମିନିଟ୍ 40 ସେକେଣ୍ଡ।

କାଳିଆରେ କାଳିଆ, କାହିଁକି ମାଗିବି ଭୁଜ ଛାଇ, ତୋର ବଡ଼ପଣ ଲୋଢ଼ା ନାଇଁ। ଏଥର ଶିଳ୍ପୀ ବିଜୟ କୁମାର ମିଶ୍ର ଶିଳ୍ପୀ ଗାଇଛନ୍ତି ସୁବାସ ଚନ୍ଦ୍ର କରଙ୍କ ରଚନା।

ଏଥର ଶିଳ୍ପୀ ଶିଶିରା ଦାସ, ଶିଳ୍ପୀ ଗାଇଛନ୍ତି ବୈଷ୍ଣବ ପାଣିଙ୍କ ଗୀତ ରଚନା। ଛିଡ଼ା ହୋଇ ଜଗମୋହନ ଗରୁଡ଼ ପଛରେ କହନ ଅଜାରେ ଅଳା ଅଳଦିଆ କାଳିଆ ବହଳ ଦେଖି ଛନାରେ

ଜଗତର ନାଥ ବୋଲି ବାରୁ ତୋତେ ଏତିକି କପଟ ତୋର ଅନ୍ତର ଫଟାଇ ଡାକେ ତୋତେ ଯିବୁ କରୁ ତାକୁ ସାତ ପର। ଏଥର ଗାଇଛନ୍ତି ଶିଳ୍ପୀ ଶ୍ରୀକାନ୍ତ ଦାସ। ଗୀତ ରଚନା କରିଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀ।

ଶୁଣିଲେ କେତୋଟି ଭକ୍ତିଗୀତ ବନ୍ଦନା କାର୍ଯ୍ୟକ୍ରମରେ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଚେତନା ଚିନ୍ତନ ଉପସ୍ଥାପନା କରିଛନ୍ତି ଡକ୍ଟର ଶାନ୍ତିନୀ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତାବନ୍ଧୁ। ଆଜି ଗୋଟିଏ ପବିତ୍ର ଦିନ, ଇସଲାମ ଧର୍ମର ପ୍ରତିଷ୍ଠାତା ମହାପୁରୁଷ ମହମ୍ମଦଙ୍କର ଜନ୍ମ ଏହି ଦିନ ହୋଇଥିଲା। 570 ଖ୍ରୀଷ୍ଟାବ୍ଦରେ ମକ୍କାରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜନ୍ମଦିନକୁ ମୁସଲମାନ ଭାଇ ଭଉଣୀମାନେ ମିଲାଦ ଉନ୍ନବୀ ଭାବରେ ପାଳନ କରନ୍ତି ଏବଂ ପ୍ରାର୍ଥନା କରି ମହମ୍ମଦଙ୍କର ପବିତ୍ର ବାଣୀ ଏବଂ ଜୀବନକୁ ସ୍ମରଣ କରନ୍ତି। ମହମ୍ମଦଙ୍କର ଜନ୍ମ ବେଳକୁ ସମଗ୍ର ଆରବ ଭୂଖଣ୍ଡରେ ଧର୍ମକୁ ନେଇ ନାନା ଭୁଲ ଧାରଣା, ନାନା କୁସଂସ୍କାର, ନାନା ବ୍ୟଭିଚାର ଏବଂ ବାଦ ବିସମ୍ବାଦ ଚାଲିଥିଲା। ଲୋକମାନେ ଭିନ୍ନ ଭିନ୍ନ ମୂର୍ତ୍ତିମାନଙ୍କୁ ନିଜର ଭଗବାନ ଭାବରେ ପ୍ରଚାର କରି କଳହରେ ମାତିଥିଲେ। ସାମାଜିକ ଚଳଣିଗୁଡ଼ିକ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥିଲା। ଯଦିଓ ଲୋକମାନେ ଭଗବାନଙ୍କୁ ବିଶ୍ୱାସ କରୁଥିଲେ, ତାଙ୍କୁ ବିଭିନ୍ନ ମୂର୍ତ୍ତିମାନଙ୍କ ଭିତରେ ସୀମିତ ରଖି ବିଚିତ୍ର ଏବଂ ଅମାନୁଷିକ ପଦ୍ଧତିମାନ ଅନୁସରଣ କରୁଥିଲେ। ସାମାଜିକ ଶୃଙ୍ଖଳା ନଥିଲା। ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ନରବଳି ମଧ୍ୟ ଦିଆହେଉଥିଲା। ମଦ୍ୟପାନ ଜୁଆଖେଳ ପ୍ରବଳ ଥିଲା, ଧର୍ଷଣ ବହୁତ ଥିଲା। ଏହିଭଳି ଅବସ୍ଥାରେ ମହମ୍ମଦଙ୍କର ଆବିର୍ଭାବ ଘଟିଲା ଏବଂ ସେ ତାଙ୍କର ଉପଲବ୍ଧ ଜ୍ଞାନ ମାଧ୍ୟମରେ ସାମାଜିକ ଶୃଙ୍ଖଳା ଆଣିଲେ ଏବଂ ଲୋକଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଦେଲେ। ପିଲାବେଳରୁ ପିତାମାତାଙ୍କୁ ହରାଇଥିଲେ ମହମ୍ମଦ। ନିଜ ଜେଜେବାପା ଅବଦୁଲ ମାତଲିବ ଏବଂ ଦାଦା ଆବୁ ତାଲିମଙ୍କର ଲାଳନ ପାଳନରେ ସେ ବଡ଼ ହେଲେ ଏବଂ ଦାଦାଙ୍କୁ ବ୍ୟବସାୟରେ ସାହାଯ୍ୟ କଲେ। ବ୍ୟବସାୟ ଆଳରେ ବିଭିନ୍ନ ସ୍ଥାନକୁ ଯାଇ ସେ ତତ୍କାଳୀନ ସାମାଜିକ ଧର୍ମୀୟ ସମସ୍ୟାଗୁଡ଼ିକୁ ଜାଣିଲେ ଏବଂ ଲୋକଚରିତ୍ର ଅନୁଧ୍ୟାନ କଲେ। ଏ ସମୟ ପର୍ଯ୍ୟନ୍ତ ସେ କେବେ ମଧ୍ୟ କୌଣସି ମୂର୍ତ୍ତି ପୂଜା କରୁନଥିଲେ କି କୌଣସି ଧର୍ମୀୟ ଅନୁଷ୍ଠାନରେ ଯୋଗ ଦେଉନଥିଲେ। ମୂଳରୁ ସେ ଚାହିଁଥିଲେ ଏ ବ୍ୟାପକ ମୂର୍ତ୍ତି ପୂଜାର ବିଲୋପ କରିବେ। ଆଦାମ, ନୋହା, ଆବ୍ରାହମ, ମୋଜେସ୍ ଏବଂ ଯୀଶୁଙ୍କ ଦ୍ୱାରା ପ୍ରଚାରିତ ଧର୍ମସ୍ଥାନରେ ଏକ ନୂତନ ଧର୍ମର ପ୍ରଚଳନ କରିବେ। ବ୍ୟଭିଚାର ଏବଂ କୁସଂସ୍କାରମାନଙ୍କୁ ଦୂର କରିବେ। ଈଶ୍ୱର ଏକ ଏହି ମତ ପ୍ରତିଷ୍ଠା କରି ଲୋକଙ୍କର ଭ୍ରମ ଦୂର କରିବେ। ତାଙ୍କର ହୃଦ୍ବୋଧ ହୋଇଥିଲା ଯେ ଏକ ଦିବ୍ୟ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଈଶ୍ୱର ତାଙ୍କୁ ପଠାଇଛନ୍ତି। ଏହି ବିଚାର ହେତୁ ସାଂସାରିକ ଜୀବନ ପ୍ରତି ତାଙ୍କର ବିତୃଷ୍ଣା ଆସିଥିଲା। ସେ ନିକଟରେ ଥିବା ହୀରା ନାମକ ଗୋଟିଏ ଗୁମ୍ଫାକୁ ଚାଲିଯାଉଥିଲେ ଏବଂ ସେଠି ଗଭୀର ଚିନ୍ତନରେ ବୁଡ଼ି ଯାଉଥିଲେ। ଏହିଭଳି ଭାବରେ କିଛିଦିନ ଯିବା ପରେ ଈଶ୍ୱରଙ୍କର ସନ୍ଦେଶ ବହନ କରି ସଂସାରକୁ ଦେବା ପାଇଁ ସେ ଗୋଟିଏ ମାଧ୍ୟମ ହୋଇଗଲେ। ଏହିଭଳି ଦିନେ ଚିନ୍ତାମଗ୍ନ ଥିଲାବେଳେ ଈଶ୍ୱରଙ୍କର ଦୂତ ଆସିଲେ ଏବଂ ତାଙ୍କୁ ଈଶ୍ୱରଙ୍କର ସନ୍ଦେଶ ଦେଇ ଉଭେଇଗଲେ। ଏଥିରେ ମହମ୍ମଦ ଦୁଃଖିତ ହେଲେ, କାରଣ ସେ ଚାହୁଁଥିଲେ ସେହି ଦେବଦୂତଙ୍କଠାରୁ ଆହୁରି କିଛି ଶୁଣିବା ପାଇଁ। ଦୁଃଖରେ ସେ ଆତ୍ମହତ୍ୟା କରିବାକୁ ବସିଲାବେଳେ ପୁଣି ଦେବଦୂତ ଆସିଲେ ଏବଂ ଆଶ୍ୱାସନା ଦେଇ କହିଲେ, ହେ ମହମ୍ମଦ, ତୁମେ ହିଁ ଈଶ୍ୱରଙ୍କର ଦୂତ। ଏହାପରେ ଘରକୁ ଫେରି ମହମ୍ମଦ ତାଙ୍କ ସ୍ତ୍ରୀ ଖଦିଜାଙ୍କୁ ଏହି ଅଦ୍ଭୁତ ଘଟଣା କହିଲେ। ମହମ୍ମଦଙ୍କର ଚରିତ୍ର ଖୁବ୍ ଶାନ୍ତ ଆଉ ନମ୍ର ଥିଲା। ତାଙ୍କର ବିଚାର ଶକ୍ତି ତୀକ୍ଷ୍ଣ ଥିଲା। ସେ ଲୋକଙ୍କୁ ଖୁବ୍ ଶ୍ରଦ୍ଧାର ସହିତ ବୁଝାଇ ପାରୁଥିଲେ। ସେ ନିଜକୁ କେବେ ମଧ୍ୟ ଜଣେ ବଡ଼ ଆଧ୍ୟାତ୍ମିକ ଗୁରୁ ବୋଲି ମନେ କରୁନଥିଲେ। ଯେତେବେଳେ ମଦିନାରେ ପହଞ୍ଚିଲେ, ସେଠାରେ ଥିବା ଆରବୀ, ଖ୍ରୀଷ୍ଟିଆନ ଏବଂ ଯେଉଁମାନେ ତାଙ୍କୁ ପଚାରିଲେ ଯେ ତୁମେ ଆମକୁ କ'ଣ କହିବାକୁ ଚାହୁଁଛ, ମହମ୍ମଦ ଉତ୍ତର ଦେଲେ, ମୁଁ ଆପଣମାନଙ୍କୁ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖିବା ପାଇଁ ଶିଖେଇବି। ତାଙ୍କର ଦିବ୍ୟତା ଏବଂ ସତ୍ୟତା ସମ୍ପର୍କରେ ଆପଣମାନଙ୍କୁ ଅବହିତ କରେଇବି। ମୋ ମାଧ୍ୟମରେ ଈଶ୍ୱର ଯେଉଁ ସନ୍ଦେଶ ଦେଇଛନ୍ତି, ତାହା ଆପଣମାନଙ୍କୁ ଦେବି। ଆପଣମାନେ ବିଶ୍ୱାସ କରନ୍ତୁ, ପ୍ରତ୍ୟେକ ଦେବଦୂତ ଏବଂ ମହାପୁରୁଷ ଈଶ୍ୱରଙ୍କର ସତ୍ୟ ସନ୍ଦେଶ ନେଇ ଆସନ୍ତି। ଆପଣମାନେ ମୋତେ ଭଗବାନ ବୋଲି ବିଶ୍ୱାସ କରନ୍ତୁ ନାହିଁ, ମୁଁ ଆପଣଙ୍କ ପରି ଜଣେ ମଣିଷ, ମୋର ମଧ୍ୟ ଦୋଷ ଅଛି। ମୁଁ ଚାହେଁ ଆପଣମାନେ ଦରିଦ୍ର ଏବଂ ଦୁର୍ବଳ ପ୍ରତି ଦୟାଶୀଳ ହୁଅନ୍ତୁ, ଆପଣମାନଙ୍କର ଚିନ୍ତା ଏବଂ ଆଚରଣକୁ ଶୁଦ୍ଧ କରନ୍ତୁ। ଏହିଭଳି ଭାବରେ ମହମ୍ମଦ ଈଶ୍ୱରଙ୍କର ବାଣୀ ଲୋକଙ୍କ ଭିତରେ ପ୍ରଚାର କଲେ। ତାଙ୍କ ପ୍ରବର୍ତ୍ତିତ ଧର୍ମର ନାଁ ହେଲା ଇସଲାମ। ଏହାର ଅର୍ଥ ହେଉଛି ଈଶ୍ୱରଙ୍କ ଇଚ୍ଛା ନିକଟରେ ସମର୍ପଣ। ଈଶ୍ୱରଙ୍କ ନିକଟରେ ଆତ୍ମସମର୍ପଣ, ତାଙ୍କ ବାଣୀକୁ ସ୍ୱୀକାର ଏବଂ ପାଳନ, ଏବଂ ବିଶ୍ୱ ଭ୍ରାତୃତ୍ୱବୋଧ ଏବଂ ସବୁ ପ୍ରାଣୀଙ୍କ ପ୍ରତି ଶ୍ରଦ୍ଧାଭାବ ଉପରେ ପ୍ରତିଷ୍ଠିତ ଇସଲାମ ଧର୍ମ ମାନବ ସମାଜକୁ ମହାପୁରୁଷ ମହମ୍ମଦଙ୍କର ମହନୀୟ ଦାନ।

ଶୁଣୁଥିଲେ ଚେତନା ଚିନ୍ତନ ଉପସ୍ଥାପନ କରିଥିଲେ ଡକ୍ଟର ଶାନ୍ତିନୀ କୁମାର ରଥ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ପ୍ରଯୋଜନା ସୁହାସ ମହାନ୍ତି। କଣ୍ଠଶିଳ୍ପୀମାନେ ହେଲେ ମନ୍ମଥ ମିଶ୍ର, ଶରତ କୁମାର ନାୟକ, ଶୈଳଭାମା ମହାପାତ୍ର, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ ଏବଂ ସୁହାସ ମହାନ୍ତି।

ସୁତ ସୌନକାଦି ଋଷିଙ୍କୁ ବୁଝାଇଛନ୍ତି, ଅନ୍ୟାନ୍ୟ ପୁରାଣଠାରୁ ଭାଗବତର ସ୍ୱାତନ୍ତ୍ର୍ୟ ଅଛି। ଅନ୍ୟ ପୁରାଣରେ ସର୍ବତ୍ର ଓ ନିରନ୍ତର ଭଗବାନଙ୍କ ବର୍ଣ୍ଣନା ନଥାଏ, ଭାଗବତର ପଦେ ପଦେ ଶ୍ରୀକୃଷ୍ଣଙ୍କ ବର୍ଣ୍ଣନା ବିଦ୍ୟମାନ। ସୁତ ସନାତନ ଭଗବାନଙ୍କୁ ନମସ୍କାର କରିଛନ୍ତି ଓ ଶ୍ରୀ ଶୁକଦେବଙ୍କ ମହିମା ଗାନ କରିଛନ୍ତି। ଶୁକଦେବଙ୍କ ହୃଦୟ ଭଗବାନଙ୍କ ମଧୁର ଲୀଳାରେ ଆକର୍ଷିତ ହୋଇ ସେଥିରେ ସ୍ଥିରୀଭୂତ ଥିଲା, ତେଣୁ ସେ କୃପା କରି ସର୍ବପାପ ନାଶକ ଓ ପରମାର୍ଥ ତତ୍ତ୍ୱ ପ୍ରକାଶକ ଭାଗବତ ପୁରାଣ ପ୍ରକାଶ କରିଛନ୍ତି।

0: ଏତେବେଳେ ଯାଇ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ସକାଳ 6:45 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଆଞ୍ଚଳିକ ଖବର ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।
1: ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

0: ଆକାଶବାଣୀରେ ବିଜ୍ଞାପନ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଲାକାଲ ନୂଆଦିଲ୍ଲୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ସାମଗ୍ରିକ ବିକାଶ, ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ, ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ଆଉ ଭିନ୍ ଭିନ୍ ପର୍ଯ୍ୟଟନର ବିକାଶ ପ୍ରକଳ୍ପ ବାବଦେ ଆଲୋଚନା କରିଛନ୍। ପ୍ରଧାନମନ୍ତ୍ରୀଙ୍କର ମାର୍ଗଦର୍ଶନଥି ରାଜ୍ୟ ସରକାର ବିକଶିତ ଓଡ଼ିଶା 2036 ସାକାର କରିବା ଲାଗି ପ୍ରତିବଦ୍ଧତାର ସହିତ ଆଗ୍କେ ବଢ଼ୁଛେ ବୋଲି ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 30 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1117-00 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ କରିକି SMS ଜରିଏ ଆଇବା 28 ତାରିଖ ତକ ନିଜର ମତାମତ ଦେଇପାରିବେ। ରାଜ୍ୟ ସାର ଯୋଗାଣ ସ୍ୱାଭାବିକ ଚାଲିଛେ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍। ବିଭାଗ ତରଫରୁ 2,48,276 ଟନ୍ ସାର ଯୋଗାଇ ଦିଆଯାଇଛି ବୋଲି କୃଷି ବିଭାଗ ତରଫରୁ ଆଉ 3,20,000 ଟନ୍ ସାର ଯୋଗାଇ ଦିଆଯିବା। ଏହାଦେ 60% ସାର ସମବାୟ ବିଭାଗକେ କୃଷି ବିଭାଗ ତରଫରୁ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍। ସାର କଳାବଜାରୀ କରୁଥିବା ଲୋକଙ୍କର ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୂଚନା ଦେଇଛନ୍। ରାଜ୍ୟ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କେ ଛାତ୍ରଛାତ୍ରୀମାନଙ୍କର 75% ଉପସ୍ଥାନକେ କଡ଼ାକଡ଼ି ଭାବେ ଲାଗୁ କରାଯିବା। ଏଥିଲାଗି 10 ଉଚ୍ଚଶିକ୍ଷାନୁଷ୍ଠାନ ପାଇଲଟ ମୂର୍ତ୍ତି ବାୟୋମେଟ୍ରିକ୍ ଉପସ୍ଥାନ ମୂଲ କରାଯାଇଛି। ଆଇବା ଦିନେ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନମାନଙ୍କେ ଏଇଟା କାର୍ଯ୍ୟକାରୀ କରାଯିବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ସବୁ କଲେଜ ଅଧ୍ୟକ୍ଷ ଆଉ ବିଶ୍ୱବିଦ୍ୟାଳୟର କୁଳସଚିବମାନଙ୍କୁ ଚିଠି ଜରିଏ ଜଣାଇ ଦିଆଯାଇଛି। ରାଜ୍ୟ ଚଳିତ ବଛରନୁ KG PG ମାହାଲିଆ ଶିକ୍ଷା ଜ୍ଞାନୋଦୟ ଶିକ୍ଷାନୁ ସମୃଦ୍ଧି ଯୋଜନା ମୂଲ ହେଉଥିବାରୁ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାନ 75% କମ୍ ରହିଲେ ସେମାନଙ୍କୁ ଏହି ଯୋଜନାନୁ ବାଦ ଦିଆଯିବା ବୋଲି ଚିଠିଟି ଉଲ୍ଲେଖ ରହିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଆଉ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଏଲିଜିବିଲିଟି ଟେଷ୍ଟ ଓ SSTET ଲାଗି ଆବେଦନ ସମୟ ଆଇବା 30 ତାରିଖ ତକ ବଢ଼ାଯାଇଛି। ଏହି ପରୀକ୍ଷା ଲାଗି ଆବେଦନର ଶେଷ ସମୟ ଗଲା 23 ତାରିଖ ତକ ଥିଲା। ଭିନ୍ ଭିନ୍ ଜାଗାନ ବୟଡ ସ୍ଥିତି ଲାଗି ରହିଥିବାରୁ ଏହି ସମୟକେ ଆଇବା 30 ତାରିଖ ତକ ବଢ଼ାଯାଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି। ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ୍ DLED ପରୀକ୍ଷା ଲାଗି ଏବେ 28 ସେପ୍ଟେମ୍ବର 6 ତାରିଖ ତକ ଫର୍ମ ଭରାଯିବା। DLED ପହିଲା ଆଉ 2 ନମ୍ବର ବଛର ଆଉ ବ୍ୟାକ୍ ପେପର ଥିବା ପ୍ରାର୍ଥୀମାନେ ଫି ଦାଖଲ କରିକି ଅନ୍ଲାଇନ୍ଥି ଫର୍ମ ଭରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ବିଜ୍ଞପ୍ତି ବାହାରିଛି। ଫର୍ମ ସବୁ ସେପ୍ଟେମ୍ବର 8 ତାରିଖ ଉପରବେଳା ତକ ୱେବ୍ସାଇଟ୍ଟି ଅପଲୋଡ୍ କରିବା ଲାଗି ବୋର୍ଡ ତରଫରୁ ସମୟ ଧାରିଜ କରାଯାଇଛି। ଇସ୍ଲାମ ଧର୍ମର ପ୍ରବର୍ତ୍ତକ ପୈଗମ୍ବର ହଜରତ ମହମ୍ମଦଙ୍କର ଆଜି ହେଉଛି ଜନ୍ମଦିନ। ଇସ୍ଲାମ ଧର୍ମାବଲମ୍ବୀମାନଙ୍କ ଲାଗି ଆଜିର ଦିନଟା ଖୁବ୍ ପବିତ୍ର ଆଏ। ସେମାନେ ଆଜ ଇଦ୍ ଏ ମିଲାଦୁନ୍ ନବୀ ପାଳନ କରୁଛନ୍। ଏ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର ସବୁ ମୁସଲମାନ ସମ୍ପ୍ରଦାୟ ଲୋକଙ୍କୁ ଶୁଭେଚ୍ଛା ଜଣାବାର ସହିତ ସମକର ସୁଖ ଶାନ୍ତି ଆଉ ସମୃଦ୍ଧି।

କାମନା କରିଛନ୍। ମହିଳାମାନଙ୍କର ଅଭିଯୋଗର ତୁର୍ତ୍ତି ସମାଧାନ ଲାଗି ବରଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ରାଜ୍ୟ ମହିଳା ଆୟୋଗର ଶିବିର ଅଦାଲତ ହୋଇଯାଇଛି। ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ସୋମନା ମହାନ୍ତିଙ୍କର ଅଧ୍ୟକ୍ଷତାରେ ହୋଇଥିବା ଶିବିରଟି ଘରୋଇ ହିଂସା, ଯୌନ ଉତ୍ପୀଡ଼ନ, ପାରିବାରିକ ବିବାଦ ସହିତ ମୋଟ 24 ମାମଲାର ଶୁଣାଣି କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଓକିଲ ସଂଘ ସଭାଗୃହନ ଗୋଟିଏ ସଚେତନତା ଓ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ହୋଇଯାଇଛି। ଶିବିରଟି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ଏଆଇ ଆଉ ସୁଭାଷ ସଫ୍ଟୱେର୍ ଜରିଏ ଇଂରାଜୀରୁ ଆଞ୍ଚଳିକ ଭାଷାକେ ଅନୁବାଦ ଓ ଭିନ୍ ଭିନ୍ ଆଇନ ବାବଦେ ସଚେତନ କରାଯାଇଥିଲା। ଏହି ଅବସରରେ ହୋଇଥିବା ରକ୍ତଦାନ ଶିବିରଟି 38 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ବଙ୍ଗୋପସାଗରନ ହୋଇଥିବା ଲଘୁଚାପର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଜି ସକାଳ ତକ୍ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଜିଲ୍ଲାନ ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଇତାର ସହିତ ଏବେ 24 ଭିତରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ହାଲକାନ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେଆଡ଼େ ହୀରାକୁଦ ଜଲଭଣ୍ଡାର ଜଳସ୍ତର ଆଜି ସଂଝ ସକାଳ 6 ତକ 623.19 ଫୁଟ ରହିଥିଲା। ଏହାଦେ 16 ଗେଟ୍ ଦେଇକରି ଫି ସେକେଣ୍ଡଟି ଜଲଭଣ୍ଡାରନୁ 288,960 ଘନଫୁଟ ପାଇଁ ଛଡ଼ାଯାଉଥିବାର ବେଳେ 338,671 ଘନଫୁଟ ପାଇଁ ଜଲଭଣ୍ଡାର ଭିତରକେ ଆସୁଛି। ଏଛନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଆ ଆଲବମ୍ରୁ କିଛି ଗୀତ ସକାଳ 8:30 କଣ୍ଠଶିଳ୍ପୀମାନେ ହେଲେ ନିବେଦିତା, ଶିବା ଏବଂ ବାବୁଲ ସୁପ୍ରିୟୋ। ସକାଳ 8:45 ରହିଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସକାଳ 9:00। ସକାଳ 9:30 ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ଘୁମୁରା ଗୀତ, ପରିବେଷଣ କରିବେ କାଶୀନାଥ ବିସି ଏବଂ ସାଥୀ। ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 12:30। ଶିଳ୍ପୀମାନେ ହେଲେ ମହାପ୍ରସାଦ କର, ସଙ୍ଗୀତା ଗୋସାଇଁ, ପ୍ରଦୀପ କୁମାର ପଲାହି ଏବଂ ଚନ୍ଦ୍ରିକା ଦାସ। ଚାଷର କଥା ଦିନ 1:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ପ୍ରଚାର କରିବୁ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ରହିଛି ଦିନ 2:45। ତୃତୀୟ ଅଧିବେଶନରେ ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀରେ ଶୁଣିବେ ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ଅପରାହ୍ନ 5:30। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ। ଏ ଦୁଇଟି କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ରାତି 7:30। ରାତି 8:00 ଗୀତ ଓ ଗଜଲ କାର୍ଯ୍ୟକ୍ରମ ଶିଳ୍ପୀ କମାଲ ଖାନ। ଆଞ୍ଚଳିକ ଗୀତ କାର୍ଯ୍ୟକ୍ରମରେ ଶୁଣିବେ କଳାହାଣ୍ଡିଆ ଗୀତ ରାତି 8:15 ଶିଳ୍ପୀ ପ୍ରେମାନନ୍ଦ ବଞ୍ଚୁର ଓ ପ୍ରତାପ ଚନ୍ଦ୍ର ଦାସ। ରାତି 8:30 ସ୍ପୋର୍ଟସ୍ କ୍ୟାନ୍ ସ୍ପଟଲାଇଟ୍ ରାତି 9:15। ରାତି 9:30 ଚର୍ଚ୍ଚା କା ବିଷୟ ହେ ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ଧୋଣ୍ଡୁଥାଇ କୁଲକର୍ଣ୍ଣିଙ୍କ ଶାସ୍ତ୍ରୀୟ ଗାୟନରେ ରାଗ ଦେଶ ଏବଂ ମେରା ମହ୍ଲାର। ଏ ଥିଲା ଆମର ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସକାଳର ଆଞ୍ଚଳିକ ସମ୍ବାଦ, ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ପରିବହନ ଓ ଭିତ୍ତିଭୂମି ପ୍ରକଳ୍ପ ଯୋଜନାରେ ସାଧାରଣ ଉପଯୋଗୀ କରିଡର ଚିହ୍ନଟ କରିବାକୁ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀର ସେବାତୀର୍ଥଠାରେ 53ତମ

0: ଅଗତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି ଯୋଜନାର କାର୍ଯ୍ୟକାରିତାରେ ସମନ୍ୱିତ ପଦ୍ଧତିଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହ ପ୍ରତ୍ୟେକ ପର୍ଯ୍ୟାୟରେ ଗୁଣବତ୍ତାକୁ ସୁନିଶ୍ଚିତ ତଥା ତଦାରଖକୁ ସୁଦୃଢ଼ କରିବାକୁ ସେ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ରେଳପଥ, ସଡ଼କ ଯୋଗାଯୋଗ ଏବଂ ଶକ୍ତି କ୍ଷେତ୍ରର 6 ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 30,000 କୋଟିରୁ ଅଧିକ ଟଙ୍କା ବରାଦ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଦିନ ନୟାଗଡ଼ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଅବଗତ କରାଇଥିଲେ। ଏହି ପର୍ଯ୍ୟାୟରେ ମୋଟ 1,03,26,162 ଜଣ ହିତାଧିକାରୀଙ୍କୁ ମୋଟ 5,160 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ରାଜ୍ୟ ସରକାର ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି 2006 ଧାରା 13 ଅନୁଯାୟୀ ବିଭିନ୍ନ ଆର୍ଥିକ ହାରରେ 10ମ ଦ୍ୱିବାର୍ଷିକ ସଂଶୋଧନ କରିଛନ୍ତି। ଏହି ସଂଶୋଧିତ ହାର ଚଳିତ ବର୍ଷ ଏପ୍ରିଲ୍ 1ରୁ 2028 ମାର୍ଚ୍ଚ 31 ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ଅନୁଯାୟୀ ସ୍ୱ ପୁନର୍ବସତି ପାଇଁ ସହାୟତା 1,16,550 ଟଙ୍କାକୁ ବୃଦ୍ଧି କରାଯାଇଛି। ଶିଳ୍ପ ଓ ଖଣି ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ବଦଳରେ ଏକକାଳୀନ ଆର୍ଥିକ ସହାୟତାରେ ସଂଶୋଧନ କରାଯାଇଛି। ଚାଷ ଜମି ପାଇଁ ସହାୟତା କ୍ଷେତ୍ରରେ ଜଳସେଚିତ ଜମି ପିଛା ଏକର ପ୍ରତି ଅନୁଦାନ 2,33,100 ଟଙ୍କା ଏବଂ ଅଣଜଳସେଚିତ ଜମି ପାଇଁ ଏକର ପ୍ରତି ଅନୁଦାନ 1,16,550 ଟଙ୍କାକୁ ବୃଦ୍ଧି କରାଯାଇଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରଥମ ପରିଚାଳନା କମିଟି ବୈଠକରେ ଗୁଣାତ୍ମକ ଓ ସମାବେଶୀ ପ୍ରାଥମିକ ଶିକ୍ଷାର ବିକାଶ ନେଇ ସମୀକ୍ଷା କରାଯାଇଛି। ଏଥିରେ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ନିର୍ମାଣର ଅଗ୍ରଗତି, ଯୋଜନାର କାର୍ଯ୍ୟାନ୍ୱୟନ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ପ୍ରଥମ ପର୍ଯ୍ୟାୟରେ 118 ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 204 ବିଦ୍ୟାଳୟ ନିର୍ମାଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ସଞ୍ଜୟ କୁମାର ବିଶ୍ୱାଳଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସୁନ୍ଦରନାଥ ପାଢ଼ୀଙ୍କୁ ଓଏସ୍ଆର୍ଟିସିର ଜେନେରାଲ୍ ମ୍ୟାନେଜର ଦାୟିତ୍ୱ ମିଳିଥିବାବେଳେ ବୀରେନ୍ଦ୍ର କୋରକାରଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ନୟାଗଡ଼ଠାରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିଶୁମାନଙ୍କ ସୁରକ୍ଷା, ଅଧିକାର, ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିଶୁମାନଙ୍କ ପାଇଁ ସୁରକ୍ଷିତ, ସୁସ୍ଥ ଓ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ କୃଷିଜାତ ଦ୍ରବ୍ୟ ହଳଦୀ, ଅଦା, ଫୁଲଝାଡ଼ୁ, ମିଲେଟ୍ ଜାତୀୟ ଶସ୍ୟ, ଆମ୍ବ, ପଣସ ଆଦିର ରପ୍ତାନୀ ବିଷୟରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଚାଷୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହିସବୁ ଦ୍ରବ୍ୟକୁ ବିଶ୍ୱ ବଜାରରେ ପହଞ୍ଚାଇବା ଉପରେ ଶ୍ରୀ ପାଣିଗ୍ରାହୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା 2026 ପାଇଁ ପଞ୍ଜୀକରଣ ଅବଧିକୁ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆସନ୍ତା ମାସ 30 ଏହି ପରୀକ୍ଷା ଅନୁଷ୍ଠିତ ହେବ। ଇସଲାମ ଧର୍ମର ପ୍ରବର୍ତ୍ତକ ପୟଙ୍ଗମ୍ବର ହଜରତ ମହମ୍ମଦଙ୍କର ଜନ୍ମଦିବସ ଆଜି ପାଳନ କରାଯାଉଛି। ବିଶ୍ୱ ଶାନ୍ତି ପାଇଁ ମସ୍ଜିଦ୍ଗୁଡ଼ିକରେ ସ୍ୱତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁସଲମାନ ସମ୍ପ୍ରଦାୟଙ୍କୁ ଏହି ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବନ୍ୟା ଯୋଗୁଁ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଚାନ୍ଦବାଲି ବ୍ଲକ୍ର 75,432 ଜଣ ଲୋକ ଜଳବନ୍ଦୀ ଥିବାବେଳେ ଯାଜପୁର ଜିଲ୍ଲାରେ 21,000 ଉର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ବନ୍ୟାଞ୍ଚଳରେ ତ୍ୱରିତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ସମୀକ୍ଷା କରିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଉତ୍ତର ଓଡ଼ିଶା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ ଆଜି ରହିଛି ବିଷୟ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ।

0: ଆଲୋଚକ ବିଜୟ କୁମାର ପୁଷ୍ଟି।
1: ସ୍ୱାସ୍ଥ୍ୟ କେବଳ ରୋଗ ଓ ବିକଳାଙ୍ଗର ଅନୁପସ୍ଥିତି ନୁହେଁ, ବରଂ ଏହା ସମ୍ପୂର୍ଣ୍ଣ ଶାରୀରିକ, ମାନସିକ ଓ ସାମାଜିକ ଉନ୍ନତିର ଏକ ଅବସ୍ଥା। ରୋଗରୁ ମୁକ୍ତି ପାଇବାକୁ ହେଲେ ଆମେ ସତର୍କତାର ସହ ରୋଗ ନିରାକରଣ ବ୍ୟବସ୍ଥା ଗ୍ରହଣ କରିବା ଉଚିତ, ଅର୍ଥାତ୍ ଉତ୍ତମ ଜୀବନଚର୍ଯ୍ୟା ବାଛି ନେବା ସବୁଠୁ ଉତ୍ତମ। ଶରୀରର ଅନ୍ତଃଶୋଧନ ପ୍ରାକୃତିକ ଉପାୟରେ ହେବା ଉଚିତ। ସୁସ୍ଥ ରହିବାର ପାଞ୍ଚଟି ପଦ୍ଧତି ଆମର ସହାୟକ ହୋଇଥାଏ। ଦୈନନ୍ଦିନ ନିତ୍ୟକର୍ମ, ଯୌଗିକ ବ୍ୟାୟାମ, ସନ୍ତୁଳିତ ଆହାର, ସକାରାତ୍ମକ ଚିନ୍ତନ ଏବଂ ଉପଯୁକ୍ତ ବିଶ୍ରାମ, ଏଗୁଡ଼ିକ ମଧ୍ୟରୁ ଯୌଗିକ ବ୍ୟାୟାମ ଅନ୍ୟତମ। ସାଧାରଣ ଲୋକଙ୍କ ଧାରଣା କେବଳ ସାଧୁ ସନ୍ଥ ମହାତ୍ମାମାନେ ହିଁ କେବଳ ଯୋଗ ସାଧନା କରିପାରିବେ, ଏହି ଧାରଣା ସମ୍ପୂର୍ଣ୍ଣ ଭ୍ରମାତ୍ମକ। ଯେକୌଣସି ବ୍ୟକ୍ତି, ସେ ବିବାହିତ ବା ଅବିବାହିତ, ଧନୀ ବା ଦରିଦ୍ର, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ, ଯାହା ହେଉ ନା କାହିଁକି, ଯୋଗ ସିଦ୍ଧାନ୍ତ ଅନୁଯାୟୀ ଆଚରଣ କରି ନିଜ ଜୀବନକୁ ସରସ ସୁନ୍ଦର, ସୁଖମୟ ତଥା ଆନନ୍ଦମୟ କରିପାରେ। ଯୌଗିକ କ୍ରିୟା ଦ୍ୱାରା ମନୁଷ୍ୟର ଗୁଣଗୁଡ଼ିକରେ ପରିବର୍ତ୍ତନ ପରିଲକ୍ଷିତ ହୁଏ। ପ୍ରକୃତି ଓ ତା'ର ସମସ୍ତ ତତ୍ତ୍ୱରେ ତିନି ପ୍ରକାର ଗୁଣ ଥାଏ, ସାତ୍ୱିକ, ରାଜସିକ, ତାମସିକ। ତମଗୁଣ ନିଦ୍ରା, ମୋହ, ଭୟ, ଆଳସ୍ୟ, ଦୀନଭାବ, ଭ୍ରମ ଇତ୍ୟାଦି ଉତ୍ପନ୍ନ କରେ। ରଜଗୁଣ ଚାଞ୍ଚଲ୍ୟ, ଚିନ୍ତା, ସାଂସାରିକ କର୍ମରେ ପ୍ରବୃତ୍ତି ଇତ୍ୟାଦି ଉତ୍ପନ୍ନ କରେ, ଯାହା ଦୁଃଖ ଓ ଯନ୍ତ୍ରଣାର କାରଣ ହୁଏ। ଏବଂ ସତ୍ୱଗୁଣ କ୍ଷମା, ଦୟା, ଦାନ, ଧର୍ମ, ଶ୍ରଦ୍ଧା, ଧୈର୍ଯ୍ୟ, ବୀର୍ଯ୍ୟ, ଉତ୍ସାହ ଇତ୍ୟାଦି ଉତ୍ପନ୍ନ କରେ, ଯାହାଦ୍ୱାରା ମନୁଷ୍ୟକୁ ଶାନ୍ତି ଓ ଆନନ୍ଦ ପ୍ରାପ୍ତି ହୁଏ। ଏହି ଯୌଗିକ ବ୍ୟାୟାମ ସାଧନା ଦ୍ୱାରା ମନୁଷ୍ୟ ତମ ଓ ରଜ ସ୍ଥିତିରୁ ସତ୍ୱପ୍ରଧାନ ସ୍ଥିତି ଆଡ଼କୁ ନେଇଯାଏ। ସେଥିପାଇଁ ସୁଖୀ ଜୀବନ ପାଇଁ ପ୍ରତ୍ୟହ ଯୌଗିକ ବ୍ୟାୟାମ ସାଧନା ଏକାନ୍ତ ଆବଶ୍ୟକ। ଯୋଗ ହେଉଛି ଏକ ଅନୁଶାସନବଦ୍ଧ ଅଭ୍ୟାସ। ଶ୍ୱାସକ୍ରିୟାକୁ ନିୟନ୍ତ୍ରଣ କରି ଅଫୁରନ୍ତ ଶକ୍ତି ଆହରଣ କରିବାର ଏକ ଶୃଙ୍ଖଳିତ ପଦ୍ଧତି। ଏହା ସାଧାରଣ ବ୍ୟାୟାମଠାରୁ ସମ୍ପୂର୍ଣ୍ଣ ଭିନ୍ନ। କୁହାଯାଏ, ସ୍ଥିରମ୍ ସୁଖମ୍ ଆସନମ୍। ଯୋଗାସନରେ ଶରୀରକୁ ସୁଖ ମିଳେ ଏବଂ ମନରେ ସ୍ଥିରତା ଆସେ। ଦୈନିକ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ସହ ଶଯ୍ୟା ତ୍ୟାଗ, ନିତ୍ୟକର୍ମ, ବିଶ୍ରାମ, ସନ୍ତୁଳିତ ଖାଦ୍ୟର ସମୟ ନିର୍ଦ୍ଧାରଣ କରିବା ଉଚିତ। ତାପରେ ଯୌଗିକ ବ୍ୟାୟାମ ଅଭ୍ୟାସ ପାଇଁ ଶରୀରକୁ ଉପଯୁକ୍ତ ପ୍ରସ୍ତୁତି କରିବା ବିଧେୟ। ଏହା କେବଳ ଗୋଟିଏ ଦିନ ବା ମାସର କାର୍ଯ୍ୟ ନୁହେଁ, ବରଂ ଜୀବନସାରା ଏହି ସୁଅଭ୍ୟାସର ଆବଶ୍ୟକତା ରହିଛି। ତାହେଲେ ଯାଇ ଶରୀର ସୁସ୍ଥ ତଥା ନିରୋଗ ହୋଇପାରିବ। ଅନେକ ଦିଗ ମଧ୍ୟରୁ ଶାରୀରିକ ଦିଗର ବିକାଶ ପାଇଁ ମିତାହାର, ଷଟ୍କର୍ମ, ଆସନ, ପ୍ରାଣାୟାମ, ସମୂହ ସାଧନା, ପ୍ରାର୍ଥନା ଓ ବ୍ରହ୍ମଚର୍ଯ୍ୟ ପାଳନ ଅପରିହାର୍ଯ୍ୟ। ଆସନ ମଧ୍ୟରେ ପ୍ରତ୍ୟହ ପଦ୍ମାସନ, ପବନ ମୁକ୍ତାସନ, ବଜ୍ରାସନ, ହଳାସନ, ଚକ୍ରାସନ, ଭୁଜଙ୍ଗାସନ, ପଶ୍ଚିମୋତ୍ତାନାସନ, ସୂର୍ଯ୍ୟ ନମସ୍କାର, ଶୀର୍ଷାସନ, ତାଡ଼ାସନ, କଟିଚକ୍ରାସନ, ତ୍ରିକୋଣାସନ, ଶବାସନ ଇତ୍ୟାଦି ଅଭ୍ୟାସ କଲେ ଶରୀର ସୁସ୍ଥ, ସୁନ୍ଦର, ନମନୀୟ ଓ ଜୀବନୀ ଶକ୍ତିରେ ପରିପୂର୍ଣ୍ଣ ହୋଇଥାଏ। ମାନସିକ ସ୍ୱାସ୍ଥ୍ୟ ପାଇଁ ଯମ, ନିୟମ, ବ୍ରହ୍ମଚର୍ଯ୍ୟର ପାଳନ ସଙ୍ଗେ ସଙ୍ଗେ ଭସ୍ତ୍ରିକା, ଭ୍ରାମରୀ, ନାଡ଼ିଶୋଧନ, କପାଳଭାତି ପ୍ରାଣାୟାମର ଅଭ୍ୟାସ ସୁଫଳ ଦେଇଥାଏ। ଏହା ବ୍ୟତୀତ ଧ୍ୟାନ, ଗଭୀର ଶ୍ୱାସ ପ୍ରଶ୍ୱାସ, ରେଚକ, କୁମ୍ଭକ ଓ ପୂରକ ଅଭ୍ୟାସ ଅତିବ ହିତକାରୀ। ସର୍ବୋପରି ଯୋଗ ନିଦ୍ରା ସବୁଠାରୁ ଶାନ୍ତି ପ୍ରଦାନକାରୀ ଯୌଗିକ କ୍ରିୟା। ଏଗୁଡ଼ିକର ନିରନ୍ତର ଅଭ୍ୟାସ ଦ୍ୱାରା ମନର ଚାଞ୍ଚଲ୍ୟ ଦୂର ହୁଏ, ମନ ଏକାଗ୍ର ହୁଏ ଓ ଚିତ୍ତ ସ୍ଥିର ହୁଏ।
0: ଆମର ଶାସ୍ତ୍ରରେ ଶୁଣିଥିଲେ ଆଲୋଚନା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ। ଆଲୋଚକ ଥିଲେ ବିଜୟ କୁମାର ପୁଷ୍ଟି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରମୁଖ ପରିବହନ ଓ ଭିତ୍ତିଭୂମି ପ୍ରକଳ୍ପ ଯୋଜନାରେ ସାଧାରଣ ଉପଯୋଗୀ କରିଡର ଚିହ୍ନଟ କରିବାକୁ ପ୍ରଗତି ବୈଠକରେ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି

ବଜାୟ ରଖିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ଉଭୟ ଭାରତ ଓ ଚୀନ୍। ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଆଭ୍ୟନ୍ତରୀଣ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲେୟାର ମାନଦଣ୍ଡ ଆଧାରିତ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗଠନ କରିବେ ସ୍ୱତନ୍ତ୍ର ପୀଠ ଏବଂ କଲମ୍ବୋ ଟେଷ୍ଟରେ ପ୍ରଥମ ଇନିଂସରେ ଭାରତଠାରୁ 238 ରନ୍ରେ ପଛୁଆ ରହିଛି ଶ୍ରୀଲଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ପରିବହନ ଓ ଭିତ୍ତିଭୂମି ପ୍ରକଳ୍ପ ଯୋଜନାରେ ସାଧାରଣ ଉପଯୋଗୀ କରିଡର ଚିହ୍ନଟ କରିବାକୁ ପରାମର୍ଶ ଦେଇଛନ୍ତି। ସେବାତୀର୍ଥଠାରେ 53ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି ଯୋଜନାର କାର୍ଯ୍ୟକାରିତାରେ ସମନ୍ୱିତ ପଦ୍ଧତିଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହ ପ୍ରତ୍ୟେକ ପର୍ଯ୍ୟାୟରେ ଗୁଣବତ୍ତାକୁ ସୁନିଶ୍ଚିତ ତଥା ତଦାରଖକୁ ସୁଦୃଢ଼ କରିବାକୁ ସେ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ରେଳପଥ, ସଡ଼କ ଯୋଗାଯୋଗ ଏବଂ ଶକ୍ତି କ୍ଷେତ୍ରର 6 ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ

ପଦ୍ଧତିଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହ ପ୍ରତ୍ୟେକ ପର୍ଯ୍ୟାୟରେ ଗୁଣବତ୍ତାକୁ ସୁନିଶ୍ଚିତ ତଥା ତଦାରଖକୁ ସୁଦୃଢ଼ କରିବାକୁ ସେ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ରେଳପଥ, ସଡ଼କ ଯୋଗାଯୋଗ ଏବଂ ଶକ୍ତି କ୍ଷେତ୍ରର 6 ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 30,000 କୋଟିରୁ ଅଧିକ ଟଙ୍କା ବରାଦ ହୋଇଛି। ନିର୍ଦ୍ଧାରିତ ସମୟ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଡାଟା ଇକୋସିଷ୍ଟମକୁ କୃଷି ମୂଲ୍ୟ ଶୃଙ୍ଖଳରେ ପ୍ରଭାବଶାଳୀ ଢଙ୍ଗରେ ବ୍ୟବହାର କରାଯିବା ଉଚିତ। ଆଗ୍ରିଷ୍ଟାକ୍ ଇକୋସିଷ୍ଟମ ପ୍ରସ୍ତୁତିରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ଶ୍ରୀ ମୋଦି ଏହି ଅବସରରେ ପ୍ରଶଂସା କରିଛନ୍ତି। କୃଷକଙ୍କ କ୍ଷେତ୍ରରେ ଏହା ସକାରାତ୍ମକ ଫଳ ପ୍ରଦାନ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସାଇବର ଠକେଇ କ୍ଷେତ୍ରରେ ସଚେତନତା ଏବଂ ଏ ସଂକ୍ରାନ୍ତ ଜ୍ଞାନ ଆଦାନ ପ୍ରଦାନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବରିଷ୍ଠ ନାଗରିକ, ଯୁବପିଢ଼ି ଏବଂ ଅନ୍ୟାନ୍ୟ ଦୁର୍ବଳ ବର୍ଗଙ୍କୁ ଏଭଳି ଠକେଇରୁ ସତର୍କ ରହିବା ପାଇଁ ନିରନ୍ତର ଜନସଚେତନତା ଅଭିଯାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଏ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା ବିକାଶକୁ ପ୍ରାଥମିକତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ପରାମର୍ଶ ଦେଇଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଉପରେ ଭାରତ ଓ ଚୀନ୍ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗତକାଲି ବେଜିଂଠାରେ ସୀମା ପ୍ରସଙ୍ଗ ନେଇ 25ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନାରେ ସହ ଅଧ୍ୟକ୍ଷତା କରିଥିଲେ। ବେଜିଂଠାରେ ଅନୁଷ୍ଠିତ ଏହି ବୈଠକରେ ଚୀନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ୱାଙ୍ଗ ୟି ଅଂଶଗ୍ରହଣ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷ ସୀମାରେ ଶାନ୍ତି ପ୍ରତିଷ୍ଠା ନେଇ ସ୍ୱଷ୍ଟ ଏବଂ ଦୃଢ଼ ମତ ପୋଷଣ କରିଛନ୍ତି। ପାରସ୍କରିକ ସ୍ୱାର୍ଥ ସମ୍ବଳିତ ଏହାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଗତ 2024 ଅକ୍ଟୋବର ମାସରେ ତାଞ୍ଜେନ୍ଠାରେ ଏବଂ ଗତବର୍ଷ ଅଗଷ୍ଟ ମାସରେ ତିଆଞ୍ଜିନ୍ଠାରେ ଅନୁଷ୍ଠିତ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା ନେଇ ଉଭୟ ପକ୍ଷ ସମୀକ୍ଷା କରିଛନ୍ତି। ପାରସ୍କରିକ ସ୍ୱାର୍ଥ ସମ୍ବଳିତ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟ ପକ୍ଷ ଆଲୋଚନା କରିଛନ୍ତି। ଚୀନ୍କୁ ଦୁଇଦିନିଆ ଗସ୍ତ ଅବସରରେ ଶ୍ରୀ ଡୋଭାଲ ଚୀନ୍ର ଉପରାଷ୍ଟ୍ରପତି ହାନ୍ ଝେଙ୍ଗ୍ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଅଧିକ ସଶକ୍ତ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ ଏନ୍ଏସ୍ଏସ୍ସିର ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 2047 ବିକଶିତ ଭାରତ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଛନ୍ତି। ଏଥିପାଇଁ ଆଭ୍ୟନ୍ତରୀଣ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଶାହା କହିଛନ୍ତି ଏ ସଂକ୍ରାନ୍ତ ଆହ୍ୱାନଗୁଡ଼ିକୁ ଇତିମଧ୍ୟରେ ପ୍ରତିହତ କରାଯାଇପାରିଛି। ଏଥିପାଇଁ ରାଜ୍ୟ ପୁଲିସ୍ ବାହିନୀ, କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ଏବଂ ସିଏପିଏଫ୍ର ଶ୍ରୀ ଶାହା ଉଚ୍ଚ ପ୍ରଶଂସା କରିଛନ୍ତି। ଆଗାମୀ 20 ବର୍ଷ ପାଇଁ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ସହ ଏହାର ମୁକାବିଲା ଦିଗରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ଆଗାମୀ ବର୍ଷକ ମଧ୍ୟରେ 3ଟିଯାକ ନୂତନ ଫୌଜଦାରୀ ନ୍ୟାୟ ସଂହିତାକୁ 100% କାର୍ଯ୍ୟକାରୀ କରାଯିବ, ଫଳରେ ମାମଲାଗୁଡ଼ିକର ବିଚାର ପ୍ରକ୍ରିୟା ତ୍ୱରିତ ହୋଇପାରିବ। ଦେଶକୁ ଅନୁପ୍ରବେଶକାରୀ ମୁକ୍ତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି, କାରଣ ଜାତୀୟ ସୁରକ୍ଷା, ଅର୍ଥନୀତି ଏବଂ ଜନସଂଖ୍ୟାଗତ ସ୍ଥିରତା କ୍ଷେତ୍ରରେ ଏହା ଏକ ବିପଦ ବୋଲି ଶ୍ରୀ ଶାହା ସତର୍କ କରାଇଛନ୍ତି। ଏଥିସହ ନିଶାମୁକ୍ତ ଭାରତ ଗଠନ ପାଇଁ କାର୍ଯ୍ୟ କରିବାକୁ ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି। ଗତ 5 ବର୍ଷ ମଧ୍ୟରେ ବିଦେଶରୁ 274 ଜଣ ପଳାତକଙ୍କୁ ଫେରାଇ ଅଣାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲେୟାର ମାନଦଣ୍ଡ ଆଧାରିତ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି ପାଇଁ ଏକ ସ୍ୱତନ୍ତ୍ର ପୀଠ ଗଠନ କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। ଗତ 11 ମାର୍ଚ୍ଚରେ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତି 2025 କେନ୍ଦ୍ରୀୟ ଲୋକସଭା ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଲାଗୁ ହେବା ନେଇ କେନ୍ଦ୍ର ସରକାର ଏହି ଆବେଦନ ମାଧ୍ୟମରେ ସ୍ୱଷ୍ଟୀକରଣ ଲୋଡ଼ିଛନ୍ତି। କେନ୍ଦ୍ରୀୟ ଲୋକସେବା ଆୟୋଗ ସୁପାରିଶ କରିଥିବା 958 ଜଣ ପ୍ରାର୍ଥୀଙ୍କ ପାଇଁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏହି ସ୍ୱଷ୍ଟୀକରଣ ଆବଶ୍ୟକ କରୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏ ସଂକ୍ରାନ୍ତ ସ୍ୱଷ୍ଟୀକରଣ ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗିଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଛି। ବିଚାରପତି ପିଏସ୍ ନରସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚରେ ତାଲିକାଭୁକ୍ତ କରିବାକୁ ଶ୍ରୀ ମେହେଟ୍ଟା କୋର୍ଟକୁ ପ୍ରାର୍ଥନା କରିଛନ୍ତି। ଅନ୍ୟ ଏକ ମାମଲାରେ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଜଷ୍ଟିସ୍ ନରସିଂହ ଏବଂ ଜଷ୍ଟିସ୍ ଆର୍ ମାଧବନଙ୍କ
ଖଣ୍ଡପୀଠରେ ପୂର୍ବ ମାମଲାର ବିଚାର ହୋଇ ମାର୍ଚ୍ଚ 11 ତାରିଖରେ ରାୟ ପ୍ରକାଶ ପାଇଥିଲା। ସେହି ବେଞ୍ଚରେ ଏହି ମାମଲାର ପୁନଃ ଶୁଣାଣି ପାଇଁ ସେ ଅନୁରୋଧ କରିଛନ୍ତି।

0: ମାର୍ଚ୍ଚ 11 ତାରିଖ ରାୟରେ ସୁପ୍ରିମକୋର୍ଟ ସ୍ୱଷ୍ଟ କରିଥିଲେ ଯେ 2004 ମସିହା ଅକ୍ଟୋବର 14 ତାରିଖରେ ପ୍ରକାଶିତ ସ୍ୱଷ୍ଟୀକରଣ 1993 ମସିହା ସେପ୍ଟେମ୍ବର 8 ତାରିଖ ନିର୍ଦ୍ଦେଶାବଳୀକୁ ଉଲ୍ଲଙ୍ଘନ କରିପାରିବ ନାହିଁ। 1993 ମସିହା ସେପ୍ଟେମ୍ବର 8 ତାରିଖରେ ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲିଆର ଚିହ୍ନଟ ନେଇ ଏକ ସ୍ୱଷ୍ଟୀକରଣ ପ୍ରଦାନ କରାଯାଇଥିଲା। କାନାଡ଼ା ଏବଂ ଆମେରିକାକୁ 9 ଦିନିଆ ସରକାରୀ ଗସ୍ତରେ ଯାଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟରଣ୍ଟୋଠାରେ ପହଞ୍ଚିଛନ୍ତି। କାନାଡ଼ାକୁ 4 ଦିନିଆ ଗସ୍ତ ଅବସରରେ ଅର୍ଥମନ୍ତ୍ରୀ ତାଙ୍କ କାନାଡ଼ା ପ୍ରତିପକ୍ଷ ଫ୍ରାଙ୍କୋଇସ୍ ଫିଲିପ୍ ଚାମ୍ପେନ୍ଙ୍କ ସହ ଅର୍ଥନୈତିକ କ୍ଷେତ୍ରରେ ସମ୍ପର୍କ ସୁଦୃଢ଼ ନେଇ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ ଆର୍ଥିକ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅର୍ଥମନ୍ତ୍ରୀଙ୍କ ଏହି ଗସ୍ତ ଗୁରୁତ୍ୱ ବହନ କରୁଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 28 ତାରିଖରେ ଅର୍ଥମନ୍ତ୍ରୀ ଆମେରିକାରେ ପହଞ୍ଚିବେ। ଚିକାଗୋ, ଆସେଭିଲ୍ ଏବଂ ନ୍ୟୁୟର୍କଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 2 ତାରିଖରେ ଅର୍ଥମନ୍ତ୍ରୀ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଦେଶର ଋତୁକାଳୀନ ଇନ୍ଫ୍ଲୁଏଞ୍ଜା ଭୂତାଣୁ ସଂକ୍ରମଣ ଉପରେ ସରକାର ସମୀକ୍ଷା କରୁଛନ୍ତି। ନୂଆଦିଲ୍ଲୀରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ତଥା ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବହଲ ଏହା କହିଛନ୍ତି। ସେ କହିଛନ୍ତି ଏବେ ଦେଖାଦେଇଥିବା ଭୂତାଣୁ ସଂକ୍ରମଣ ପୂର୍ବ ସଂକ୍ରମଣଠାରୁ ଭିନ୍ନ ନୁହେଁ, ତେବେ ସମୟୋଚିତ ଡାକ୍ତରୀ ପରାମର୍ଶ ଦ୍ୱାରା ଏହାର ନିରାକରଣ ସମ୍ଭବ ବୋଲି ସେ କହିଛନ୍ତି। ଯଦିଓ ଋତୁକାଳୀନ ଏହି ସଂକ୍ରମଣ ସାମାନ୍ୟ ରହିଥାଏ, ତେବେ ଏବେ ମଧ୍ୟ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଏଥିରେ ଜଟିଳତାର ଆଶଙ୍କା ପ୍ରକାଶ ପାଉଛି। ଏଥିପାଇଁ ସମୟୋଚିତ ଚିକିତ୍ସା ପରାମର୍ଶ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଚିନ୍ତିତ ନ ହୋଇ ସାମ୍ପ୍ରତିକ ପରିସ୍ଥିତିରେ ସଚେତନ ଏବଂ ସତର୍କ ରହିବାକୁ ଡକ୍ଟର ବହଲ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏରେ ସଂସ୍କାର ନେଇ ସଂସଦୀୟ କମିଟି ଏକ ଚିଠା ରିପୋର୍ଟ ପ୍ରସ୍ତୁତ କରିଛି। ପରୀକ୍ଷଣ ସଂସ୍ଥାକୁ ଆଇନଗତ ମାନ୍ୟତା ପ୍ରଦାନ କରିବା ନେଇ କମିଟି ସଦସ୍ୟଙ୍କ ସମ୍ମତିକ୍ରମେ ଏହି ଚିଠା ରିପୋର୍ଟ ପ୍ରସ୍ତୁତ ହୋଇଛି। ଏହି 382ତମ ଚିଠା ରିପୋର୍ଟ ଉପରେ କଂଗ୍ରେସ ସଦସ୍ୟ ମୁକୁଲ ୱାସନିଙ୍କ ନେତୃତ୍ୱରେ ଗଠିତ କମିଟିରେ ଆଲୋଚନା ହୋଇଛି। ପୂର୍ବରୁ କଂଗ୍ରେସ ସାଂସଦ ଦିଗ୍ବିଜୟ ସିଂଙ୍କ ନେତୃତ୍ୱରେ ଗଠିତ କମିଟିରେ ଏନ୍ଟିଏ ସଂସ୍କାର ଉପରେ ରିପୋର୍ଟ ପ୍ରସ୍ତୁତି ନେଇ 2 ଥର ବୈଠକ ଅନୁଷ୍ଠିତ ହୋଇଥିଲା। କଲମ୍ବୋ ଟେଷ୍ଟରେ ଫଲୋନ୍ ଏଡ଼ାଇବାକୁ ଶ୍ରୀଲଙ୍କା ପ୍ରୟାସ କରିବ। ଚତୁର୍ଥ ଦିନରେ ଆଜି ଶ୍ରୀଲଙ୍କା ଗତକାଲିର ପ୍ରଥମ ଇନିଂସ୍ ସ୍କୋର 8 ୱିକେଟ୍ରେ 265 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ। ଶ୍ରୀଲଙ୍କା ଭାରତର ପ୍ରଥମ ଇନିଂସ୍ ସ୍କୋର୍ଠାରୁ 238 ରନ୍ ପଛୁଆ ରହିଛି। ସୋନାଲ ଦିନୁସା 85 ରନ୍ ଏବଂ ଲାହିର କୁମାର 8 ରନ୍ କରି କ୍ରିଜ୍ରେ ଅପରାଜିତ ଅଛନ୍ତି। ଭାରତ ପ୍ରଥମ ଇନିଂସ୍ରେ 9 ୱିକେଟ୍ରେ 503 ରନ୍ ସଂଗ୍ରହ କରି ପାଳି ସମାପ୍ତି ଘୋଷଣା କରିଥିଲା। ପ୍ରଥମ ଟେଷ୍ଟ ଜିତି ଭାରତ ସିରିଜ୍ରେ 1-0 ଆଗୁଆ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପ୍ରମୁଖ ପରିବହନ ଏବଂ ଭିତ୍ତିଭୂମି ପ୍ରକଳ୍ପ ଯୋଜନାରେ ସାଧାରଣ ଉପଯୋଗୀ କରିଡର ଚିହ୍ନଟ କରିବାକୁ ପ୍ରଗତି ବୈଠକରେ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ଉଭୟ ଭାରତ ଓ ଚୀନ୍। ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଆଭ୍ୟନ୍ତରୀଣ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲେୟାର ମାନଦଣ୍ଡ ଆଧାରିତ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗଠନ କରିବେ ସ୍ୱତନ୍ତ୍ର ପୀଠ। ଏବଂ କଲମ୍ବୋ ଟେଷ୍ଟରେ ପ୍ରଥମ ଇନିଂସ୍ରେ ଭାରତଠାରୁ 238 ରନ୍ରେ ପଛୁଆ ରହିଛି ଶ୍ରୀଲଙ୍କା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ବର୍ତ୍ତମାନ ଶୁଣନ୍ତୁ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ କେତୋଟି ଭକ୍ତି ଗୀତ। ଇରା ମହାନ୍ତିଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ରଘୁନାଥ ରାଉତ, ସଙ୍ଗୀତ ଭାରତୀ କୃଷ୍ଣ ଏବଂ ତାରାକାନ୍ତ

ଶୁଣୁଛନ୍ତି ଗୀତା ଗୀତାଞ୍ଜଳି କାର୍ଯ୍ୟକ୍ରମରେ କେତୋଟି ଭକ୍ତି ଗୀତ। ଇରା ମହାନ୍ତିଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ରଘୁନାଥ ରାଉତ, ସଙ୍ଗୀତ ଭାରତୀ କୃଷ୍ଣ ଏବଂ ତାରାକାନ୍ତ।

0: ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ ଏତିକିରି ଶେଷ ହେଲା। ଶିଳ୍ପୀ ଥିଲେ ଇରା ମହାନ୍ତି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଏଥର ଶୁଣନ୍ତୁ ଚାଷର କଥା।
1: ପଖାଲ ସାଙ୍ଗେ ଉଇଲ କିଡ଼େ ମଜା ଲାଗ୍ସି। ଉଇଲ ଯଦି ନେଇଥାଏ ବୋଲେ ଖୁରି ଖୁରି ପଖାଲ ନେଇ ଉଠେ ନା। ହେଥିର୍ଲାଗି ଆମର୍ ଚାଷୀ ଦଦା ଭାଇ ଭଏନର୍ ଲାଗି ଇ ଉଇଲ ଗୁଟେ ଖୁବ୍ ସୁଆଦିଆ ଜିନିଷେ। ଇ ଉଇଲ୍କେ ସାଧାରଣ ଭାଷାରେ ପିଆଜ ବି କହେସନ୍। ଉଇଲ୍ ଗୁଟେ ଲାଭଜନକ ବ୍ୟବସାୟକେ, ଯେନ୍ଟାକି ଶୀତ ଦିନେ ଆର୍ ବର୍ଷା ଦିନେ ଚାଷ କରାହେସି। ଉଇଲ୍ ଦୁଇ ପ୍ରକାରର, ଗୁଟେ ହେଲା ଦେଶୀ ଉଇଲ୍ ଆର୍ ଗୁଟେ ହେଲା ଘୁଲି ଉଇଲ୍। ଦେଶୀ ଉଇଲ୍ ଥି ରମ୍ଭା ଲୋକାଡ଼, ଜରିପଡ଼ା ଲୋକାଲ, ଆକ୍ରା ବିନ୍ଦୁ, MDU1 ଏନ୍ତା ଭିନ୍ ଭିନ୍ କିସମ ଅଛେ। ହେନ୍ତା କି ନା ଘୁଲି ଉଇଲ୍ ଥି ଯେନ୍ଟାକି ବର୍ଷା ଦିନେ ହେସି ହେଟାର ବି ଭିନ୍ ଭିନ୍ କିସମ ଅଛେ, ଆର୍ ଯେନ୍ଟା ଶୀତ ଦିନେ ହେସି ହେଟାରେ ବି ଭିନ୍ ଭିନ୍ କିସମ ଅଛେ। ଶୀତ ଦିନେ ହେସି ପୂଷା ରେଡ୍, ନାସିକ ରେଡ୍, ପୂଷା ରତ୍ନାର, ପୂଷା ହ୍ୱାଇଟ୍, ଆର୍କା କଲ୍ୟାଣ, ଆକ୍ରା ପ୍ରଗତି, ଆର୍କା ନିକେତନ, ଏନ୍ତା ଭିନ୍ ଭିନ୍ କିସମ ଅଛେ। ଦେଶୀ ଉଇଲ୍ କାଜେ ଗୁଟେ ହେକ୍ଟରକେ 10 କ୍ୱିଣ୍ଟାଲ ମଞ୍ଜି ଦରକାର ହେସି, ଆର୍ ଘୁଲି ଉଇଲ୍କେ ଗୁଟେ ହେକ୍ଟରକେ 10 KG ମଞ୍ଜି ଦରକାର ହେସି। ଆର୍ ଉଇଲ୍ ଖଣେ ଖଣେ ଗଜା ହେଲା ବେଲେ ହେଟା ମଞ୍ଜି ଆକାର

0: ଜମିନେ ରୂପା ହେସି, ହେଟା ବନେକିନା ବଢ଼ି ପାର୍ସି। ଏବେ ଆସନ୍ ଜାନ୍ମା ଯେ ଇ ଉଇଲ୍କେ କେନ୍ତା କିନା ଆମେ ରୂପମା। ପହଲା ତ ଉଇଲ୍ ମଞ୍ଜିକେ ଗୁଟେ କିଲୋଗ୍ରାମକେ 3 ଗ୍ରାମ କାପ୍ଟାନ ନେଇ ହେଲେ ଥିରାମଥି ବିଶୋଧନ କର୍ବାକେ ପଡ଼୍ସି। ଆର୍ ତଲି 15 ନୁ 20 ଦିନ ହେଇଗଲା ବୋଲେ ହେନେ ଏକାଲକସ୍ ଓ କପର୍ ଫଙ୍ଗିସାଇଡ୍ ଭିରେଇକିନା ଚାରା ଉପରେ ଝିଟ୍ବାକେ ପଡ଼୍ସି। ଆର୍ ତଲି ଯଦି 8 ହପ୍ତାର ହେଇଗଲା ବୋଲେ ତଲିକେ ଉପଡ଼େଇ ଦେଇକିନା ଜମିଥି ଲଗାବାକେ ପଡ଼୍ସି। ତଲିପଟିକେ ଟିକେ ଛଡ଼ା ଛଡ଼ା କରିକିନା ବନାଲେ କାଁ ହମା ନା ଆମେ ହେନେ ଗୋବର ଖତ ଆର୍ ଭିନ୍ ଭିନ୍ କିସମର ଖତ ବି ଦେଇପାର୍ମା। ଇ ଉଇଲ୍ ତ ଅକ୍ଟୋବରରୁ ନଭେମ୍ବର ମାସନେ ରୂପା ହେଇକିନା ଜାନୁଆରୀନୁ ଫେବୃଆରୀ ମାସ ତକ୍ ଅମଲ ହେଇଯାଇସି। ଆର୍ ଉଇଲ୍ ଚଷ୍ବାର ଆଗରୁ ପହଲା ଜମିକେ 5-6 ଥର ଭଲକିନା ତସି ଦେଇକିନା ଗୁଣ କର୍ବାକେ ପଡ଼୍ସି। ହେକ୍ଟର ପିଛା 20-25 ଗାଡ଼ି ସଢ଼ା ଗୋବର ଖତ, 60 କେଜି ଫସ୍ଫରସ, 90 କେଜି ପଟାସ ସାର ପକେଇକିନା ଭଲ କରି ମ୍ୟାଟ୍କେ ମିଶେଇ ଦେବାକେ ପଡ଼୍ସି। ଧାଡ଼ିକେ ଧାଡ଼ି 15-20 ସେଣ୍ଟିମିଟର ଆର୍ ଗଛକେ ଗଛ 10 ସେଣ୍ଟିମିଟର ବ୍ୟବଧାନ୍ତି ଉଇଲ୍ ଚାରାକେ ଲଗାଲେ ପାନ୍କେ ଆମେ ବନେଇକିନା ଦେଇପାର୍ମା। 3 ହପ୍ତା ଉତାରୁ ହେନେ 60 କିଲୋ ଯବକ୍ଷାର୍ଜାନ୍ ସାର ପ୍ରୟୋଗ କର୍ବାକେ ପଡ଼୍ବା। ଆର୍ 6 ହପ୍ତା ଉତାରୁ 65 କେଜି ଯବକ୍ଷାର୍ଜାନ୍ ପ୍ରୟୋଗ କରିକିନା ଚାଷ ଜମିକେ ଯେନ୍ ଅନାବନା ଝାଟି ଝୁଟା ଉଠିଥିବା ହେଟାକେ ସଫା କର୍ବାକେ ପଡ଼୍ବା, ତାରୁ ତାରୁ ପାନ୍ ଦେବାକେ ପଡ଼୍ବା। ଆର୍ ଯଦି ଆମେ ଦେଶୀ ଉଇଲ୍ ଲଗାଲୁ ବୋଲେ ହେନେ ଉଇଲ୍ର ଯେନ୍ କୁଲା ଥିସି ଉଇଲ୍ର କୁଲାକେ ଅଲଗା କରିକିନା ହେନେ DM-45 ବିଶୋଧନ କର୍ବାକେ ପଡ଼୍ସି। ଆର୍ ତଲି ରୂପବାର 20-25 ଦିନ ହେଇଗଲା ବେଲେ ଦେଶୀ ଉଇଲ୍ ହେଇଥିଲେ ହେନେ 40 ଦିନ ଉତାରୁ କୋଡ଼ା ଖୁସା କରିକିନା ଅନାବନା ଘାସକେ ବାଛି ବୁଛା ଦେବାକେ ପଡ଼୍ସି। ଆର୍ ହୁଡ଼ା ଟେକିକିନା ପାନ୍ ଦେବାକେ ପଡ଼୍ସି। ଆର୍ ମ୍ୟାଟ୍ ଉଦା ଅଛେ ବୋଲେ ଆର୍ ବର୍ଷା ବୁର୍ଷି ଖଣେ ଖୁଜେ ବୋଲେ ପାନ୍ ଦେବାକେ ବି ନେଇ ପଡ଼େ। ଆର୍ ଶୀତ ଦିନିଆ ଉଇଲ୍ ଚାଷ କରୁଛୁ ବୋଲେ 8-10 ଦିନେ ଥରେ ପାନ୍ ଦେବାକେ ପଡ଼୍ସି। ଆର୍ ବର୍ଷା ଦିନେ ତ ହେତ୍କି ପାନ୍ ଦେବାକେ ବି ନେଇ ପଡ଼େ। ଉଇଲ୍ ହେବାକେ ବି ତ ଖୁବ୍ ଦିନ ନେଇ ଲାଗେ। 4-5 ମାସ ଉତାରୁ ଗଛ ଶୁଖି ଆଇଲେ ଆମେ ଉଇଲ୍ର ଗଛକେ ଉପଡ଼େଇ ଦେସୁଁ। ଆର୍ ଗୁଟେ ହେକ୍ଟର ଥି ଚାଷ କରୁଛୁ ବୋଲେ 1-2 କୁଇଣ୍ଟାଲ ତକ ଆମେ ଘୁଲି ଉଇଲ୍ ପାଇପାର୍ମା। ଆର୍ ଦେଶୀ ଉଇଲ୍ ବୋଲେ 60-70 କେଜି ତକ୍ ମିଲିପାର୍ସି। ତ ବନେକିନା ଯଦି ଆମେ ଉଇଲ୍ ଚାଷ କର୍ମା ବୋଲେ 4-5 ମାସ ଭିତରେ ବନେକିନା ଲାଭ ବି ପାଇମା। ଆର୍ ବର୍ଷା ଦିନିଆ ଚାଷ ହେଲେ ତ ଆମକେ ପାନ୍ର ବି ଚିନ୍ତା କର୍ବାକେ ନେଇ ପଡ଼େ। ମାତର୍କ ଏତ୍କି ଧ୍ୟାନ ଦେବାକେ ପଡ଼୍ବା ଯେ ଉଇଲ୍ର ମୂଲ୍ ଥି ଯେନ୍ତା କିନା ପାନ୍ ନେଇ ଜମେ। ପାନ୍ ଜମ୍ଲା ବୋଲେ ଉଇଲ୍ର ମୂଲ୍ ପଚି ସଢ଼ି ଯିବା ଆର୍ ହେନ୍କେ ଆମର୍ ଲାଭ ହେବା ଜାଗାନେ କ୍ଷତି ହେଇଯାଏସି। ତ ଇ ଉଇଲ୍ ଗୁଟେ ଲାଭଜନକ ବ୍ୟବସାୟକେ। ଇତାକେ ଯଦି ଆମେ ଠିକ୍ ହିପାସେ କୁଡ଼ା ଖୁସା କର୍ମା, ଠିକ୍ ହିପାସେ ଚାଷ କର୍ମା, ଠିକ୍ ହିପାସେ ଭିନ୍ ଭିନ୍ ସାର ଦମା, ଠିକ୍ ହିପାସେ ତାର୍ ଯତ୍ନ ନମା ଆର୍ ଠିକ୍ ହିପାସେ ଅମଲ କର୍ମା ବୋଇଲେ ଯେକିନା ଆମ୍କେ ଲାଭ ହେବା। ଉଇଲ୍ ଗୁଟେ ଲାଭଜନକ ବ୍ୟବସାୟକେ। ଏଟାକେ ଯେନ୍ତା କିନା ଆମେ ବନେକିନା କରିପାର୍ମା, ହେନ୍ତା କିନା ବନେକିନା 2 ପଇସା ଲାଭ ପାଇପାର୍ମା।
1: ଶୁଣୁଥିଲେ ଚାଷର କଥା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ବର୍ତ୍ତମାନ ପ୍ରଚାର କରୁଛୁ। ପୁରାତନୀ କାର୍ଯ୍ୟକ୍ରମରେ କେତୋଟି ଛାନ୍ଦ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ, ପ୍ରଥମେ ଶିଳ୍ପୀ ସୁଚିତ୍ରା ମହାପାତ୍ର।

ଶୁଣୁଛନ୍ତି ପୁରାତନୀ କାର୍ଯ୍ୟକ୍ରମରେ କେତୋଟି ଛାନ୍ଦ। ଏଥର ଗାଇଛନ୍ତି ଶିଳ୍ପୀ ସୁଚିତ୍ରା ମହାପାତ୍ର। ଉପେନ୍ଦ୍ର ଭଞ୍ଜଙ୍କ ଆଉ ଏକ ରଚନା।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ କେତୋଟି ଛାନ୍ଦ ପୌରାତନୀ କାର୍ଯ୍ୟକ୍ରମରେ। ଶିଳ୍ପୀ ଥିଲେ ସୁଚିତ୍ରା ମହାପାତ୍ର ଏବଂ ବୀଣାପାଣି ନାୟକ।

ଶେଷ ହେଲା ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ଥିଲେ ନିବେଦିତା, ଶିବା ଏବଂ ବାବୁଲ ସୁପ୍ରିୟ। ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଶ୍ରୀରାମଙ୍କୁ ବିଭୀଷଣ କହିଲେ, ତାଙ୍କର ବୀରମାନଙ୍କ ମଧ୍ୟରେ ଅତିକାୟ ନାମ ଅସୁରଙ୍କଠାରୁ ସମାନ ବୀର କେହି ନାହାନ୍ତି। ଭୟରେ ଦେବତାମାନେ ମହାପାର୍ଶ୍ୱ ଅସୁର ପାଖ ମାଡ଼ନ୍ତି ନାହିଁ। ମୋହଦାର ନାମରେ ବୀର ଦର ବା ଭୟ ଉପୁଜାଏ। ସ୍ଥୂଳ ଜଙ୍ଘର ସର ବିଷରୁ ମଧ୍ୟ ବିଷମ। ଧୂମ୍ରାକ୍ଷ ନାମକ ପୁତ୍ର ସାୟକ ବା ସର ବିନ୍ଧିଲେ ବିଶ୍ୱକୁ ଧୂମମୟ ବା ଧୂଆଁମୟ କରିଦେବ। ମିତ୍ରଘ୍ନ ବୋଲି ପୁତ୍ର ମିତ୍ର ବା ସୂର୍ଯ୍ୟଙ୍କୁ ଶେଷ କରିବା ପାଇଁ କ୍ଷମ। କାଳଘଣ୍ଟ ଓ ଯମଘଣ୍ଟଙ୍କ ଘଣ୍ଟି ବାଜିଲେ କାଳସ୍ୱରୂପୀ ଯମର ଭୟ ଆସେ। ବଜ୍ରଦ୍ରଷ୍ଟ ବା ବଜ୍ର ଭଳି ଦାନ୍ତ ଥିବା ଅସୁରର ଦାନ୍ତର ଗଡ଼ା ବଜ୍ର ଭଳି। ରଣ ଆରମ୍ଭ ହେବାରୁ ରଣଭୂମି ବଣର ଶୋଭା ଧାରଣ କଲା। ସେଠାରେ କେଶରୀ ନାମକ ବାନର ସାଙ୍ଗକୁ ସିଂହ ନାମକ ରାକ୍ଷସ ଭେଟାଭେଟି ହେଲେ। ଜଙ୍ଗଲରେ ଗବୟ ବା ଅରଣା ମଇଁଷି ସହ ଶାର୍ଦ୍ଦୁଳ ବା ବାଘର ଯୁଦ୍ଧ ଭଳି ବାନର ସେନାପତି ଗବୟ ଓ ଶାର୍ଦ୍ଦୁଳ ନାମ ରାକ୍ଷସର ଯୁଦ୍ଧ ହେଲା। ବନରେ ଡାଳିମ୍ବ ଜାମ୍ବବ ପନସ ଥାନ୍ତି। ଏଠାରେ ବାନର ବୀର ଜାମ୍ବବାନ ଡାଳିମ୍ବ ପନସ ଓ ଚନ୍ଦନ ଅଛନ୍ତି। ମେଘନାଦ ବା ମୟୂର ଶୁକ ବା ଶୁଆ ଓ କଙ୍କ ପକ୍ଷୀ ଥିଲା ଭଳି ସେହି ନାମରେ ରାକ୍ଷସ ବୀର ଅଛନ୍ତି। ମେଘ ସଙ୍ଗେ ମେଘର ମେଳ ହେଲା ଭଳି ଦୁଇ ପକ୍ଷ ପରସ୍ପର ସହ ଲଢ଼ିଲେ। ବର୍ଷାକାଳ ବିଜୁଳି ମେଘର ପର୍ବତ ସ୍ପର୍ଶ ପ୍ରଭୃତି ଦୃଶ୍ୟ ପ୍ରକାଶ ପାଇଲା। ଚଞ୍ଚଳତା ସହ ସୈନ୍ୟମାନେ ପର୍ବତ ଉପାଡ଼ି ଧାଇଁଲେ। କିଲାଳ ଅର୍ଥ ଜଳ ଓ ରକ୍ତ। ରକ୍ତସ୍ରୋତ ଜଳସ୍ରୋତ ଭଳି ବହିଲା। କିଲାଳ ସ୍ରୋତ ବହି ବର୍ଷାକାଳ ଭଳି ପରିସ୍ଥିତି ଘଟାଇଲା। କିଲାଳ ଶବ୍ଦ ପ୍ରୟୋଗରେ ଦୁଇ ଅର୍ଥର ଶ୍ଳେଷ ପ୍ରକାଶ ପାଇଛି। ଅଷ୍ଟବାନର ଯୁଦ୍ଧପତିଙ୍କ ସହ ଜଣେ ଜଣେ ରାଜପୁତ୍ର ଯୁଦ୍ଧ କଲେ। ମନେ ହେଲା ବୃଷଭ ଲଢ଼େଇ ଚାଲିଛି, ବାଘ ସଙ୍ଗେ ବାଘ କଳି କରୁଛି। ଲକ୍ଷ୍ମଣ ବିପତ୍ତି ବା ଗରୁଡ଼ ଭଳି କାଳିଓ ସାପ ଭଳି ଦିଶୁଥିବା ରାବଣକୁ ଝାମ୍ପିଲେ ଓ ସର ପ୍ରୟୋଗ କଲେ। ତାର କଞ୍ଚକୁ ବା ସାଞ୍ଜୁକୁ ସେ ସର ଭେଦିଲା ନାହିଁ। ରାବଣ ଯେତେ ସର ମାରିଲା ତାହା ରାମଲକ୍ଷ୍ମଣଙ୍କୁ ମଧ୍ୟ ବାଜିଲା ନାହିଁ। ଜାଣିଲା ରାବଣ ଏମାନେ ସରର ବାରଣୀ ବା ନିବାରଣ ଉପାୟ ଜାଣନ୍ତି। ରାବଣ ଦେହରେ ଘନ ଘନ ସର ବାଜିବାରୁ ରଡ଼ି ଛାଡ଼ିଲା। ପିତା ଏଇ କ୍ଷଣି ପଞ୍ଚତ୍ୱ ପାଇବ ବା ମରିବ ଭାବି ଇନ୍ଦ୍ରଜିତ ଅମୋଘ ଶକ୍ତି ପ୍ରହାର କଲା। ନାଗସାପ ଛୁଇଁଲା ଭଳି ହୋଇ ଲକ୍ଷ୍ମଣ ବିଜ୍ଞାନ ବା ଅଜ୍ଞାନ ହେଲେ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 9:00। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ର ଗଜନୀ, କଣ୍ଠଦାନ କରିଛନ୍ତି ଜାଭେଦ ଅଲି ଏବଂ ସୋନୁ ନିଗମ। ଗୀତିକାର ପ୍ରସୂନ ଯୋଶୀ, ସଙ୍ଗୀତକାର ଏ ଆର୍ ରହମାନ। କଥାଚିତ୍ର ଗଜନୀ।

ଏଥର କଥାଚିତ୍ର ରାଜା ହିନ୍ଦୁସ୍ତାନୀ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ। ସମୀରଙ୍କ ଗୀତ ରଚନା ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ। କଥାଚିତ୍ର ରାଜା ହିନ୍ଦୁସ୍ତାନୀ।

ଶୁଣିଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଏଥର ଶୁଣନ୍ତୁ ଗର୍ବ କଥାଚିତ୍ରରୁ ଏହି ଗୀତଟି। ଦ୍ୱତକଣ୍ଠରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ। ଗୀତିକାର ସବିର ଅହମ୍ମଦ, ସଙ୍ଗୀତକାର ସାଜିଦ ଓ ଅଜିତ। କଥାଚିତ୍ର ଗର୍ବ।

ଶୁଣିଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଗର୍ବ କଥାଚିତ୍ରରୁ ଏହି ଗୀତଟି। ଦୂତକଣ୍ଠରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ। ଗୀତିକାର ସବିର ଅହମ୍ମଦ, ସଙ୍ଗୀତକାର ସାଜିଦ ଓ ଅଜିତ। କଥାଚିତ୍ର ଗର୍ବ।

ଏଥର କଥାଚିତ୍ର ଚେହେରା କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତିକାର ଡକ୍ଟର ଦୀପକ ସ୍ନେହ, ସଙ୍ଗୀତକାର ନରେଶ ଶର୍ମା। କଥାଚିତ୍ର ଚେହେରା।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଓଡ଼ିଆ କଥାଚିତ୍ରର ଗୀତ। କଥାଚିତ୍ର ସପନର ନାୟିକା କଣ୍ଠଦାନ କରିଛନ୍ତି ଦ୍ୱୈତକଣ୍ଠରେ ଉଦିତ ନାରାୟଣ ଏବଂ ପାମେଲା ଜୈନ। ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତକାର ପ୍ରଶାନ୍ତ ପାଢ଼ୀ। କଥାଚିତ୍ର ସପନର ନାୟିକା।

ଏଥର କଥାଚିତ୍ର ରକ୍ଷଷ୍ଟାର କଣ୍ଠଦାନ କରିଛନ୍ତି ତପ ମିଶ୍ର ଏବଂ ଉଦିତ ନାରାୟଣ। ଗୀତିକାର ବିଭୂତି ସ୍ୱାଇଁ, ସଙ୍ଗୀତକାର ଏସ୍ ଚନ୍ଦ୍ରକାନ୍ତ। କଥାଚିତ୍ର ରକ୍ଷଷ୍ଟାର।

ଏଥର କଥାଚିତ୍ର କାଚଘର କଣ୍ଠଦାନ କରିଛନ୍ତି ଗୀତା ପଟ୍ଟନାୟକ। ଗୀତ ରଚନା ଗଙ୍ଗାଧର ମେହେର, ସଙ୍ଗୀତ ଅକ୍ଷୟ ମହାନ୍ତି। କଥାଚିତ୍ର ଅଶାନ୍ତ ଗ୍ରହରୁ ଶୁଣନ୍ତୁ ଏହି ଗୀତଟି ଗୀତା ପଟ୍ଟନାୟକଙ୍କ କଣ୍ଠରେ।

ଶେଷରେ ଶୁଣନ୍ତୁ ଓଦଣ୍ଡି ସୀତା କଥାଚିତ୍ରରୁ ଏ ଗୀତଟି କଣ୍ଠଦାନ କରିଛନ୍ତି ତୃପ୍ତି ଦାସ। ଗୀତ ଓ ସଙ୍ଗୀତ ସ୍ୱରୂପ ନାୟକ। କଥାଚିତ୍ର ଓଦଣ୍ଡି ସୀତା।

ନମସ୍କାର, ଶୁଭ ସକାଳ। ଖୋଲା ଝରକାର ଆଉ ଏକ ନୂତନ ସଂସ୍କରଣରେ ଆଜି ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଉପସ୍ଥାପନାରେ ମୁଁ ଗୀତାଞ୍ଜଳି ସାହୁ। କଥାରେ ଅଛି, ଦୈବ ଦୌଡ଼ି ମଣିଷ ଗାଈ, ଜେଣିକି ଟାଣଇ ତେଣିକି ଯାଇ। ଲୋକକଥାଟିଏ ଯାହା ପ୍ରାୟ ସମସ୍ତେ ଜାଣନ୍ତି। ସତରେ ଏହା ହେଉଛି ଜୀବନର ପରମ ସତ୍ୟ। ବିଧାତାଙ୍କ ଇଚ୍ଛା ବିନା ପତ୍ରଟିଏ ମଧ୍ୟ ହଲିନଥାଏ, ଆଉ ଆମେ ତ ମଣିଷ। ଈଶ୍ୱରଙ୍କ ନିୟତି ଓ ପ୍ରେରଣା ଆମ ଜୀବନକୁ ଯେଉଁଆଡ଼କୁ ଟାଣିନିଏ, ଆମେ ଅଜାଣତରେ ହେଉ ବା ଜାଣତରେ ହେଉ, ସେହି ପଥରେ ହିଁ ଗତି କରିଥାଉ। ଆମ ଜୀବନର ପ୍ରତିଟି ଘଟଣା, ଦୁର୍ଘଟଣା, ଦୁଃଖ ସୁଖ, ସଫଳତା ବିଫଳତା ପଛରେ ଏକ ଅଦୃଶ୍ୟ ଶକ୍ତିଟିଏ ସଦାସର୍ବଦା କାମ କରୁଥାଏ। ଏକଥା ସବୁବେଳେ ମନେ ରଖିବାକୁ ହେବ ଯେ ଈଶ୍ୱରଙ୍କ ଯୋଜନା ଆମ ଯୋଜନାଠାରୁ ସର୍ବଦା ବହୁତ ଉର୍ଦ୍ଧ୍ୱରେ। ତେଣୁ ଆମ ହାତରେ ଅଛି କେବଳ କର୍ମ, ଯେଭଳି କର୍ମକୁ ସେହିଭଳି ଫଳ। ଈଶ୍ୱର ସବୁ ଦେଖୁଛନ୍ତି ଏବଂ ସବୁରି ନ୍ୟାୟ ତାଙ୍କରି ପାଖରେ। ଈଶ୍ୱରଙ୍କ ନ୍ୟାୟ ହୁଏତ ଡେରି ହୋଇପାରେ, କିନ୍ତୁ କେବେ ଘଟିବ ନାହିଁ ସେହିଭଳି ଆଦୌ ନୁହେଁ। ଏଣୁ ପରିସ୍ଥିତି ଯାହା ବି ଆସୁନା କାହିଁକି, ଆମେ ନିଜକୁ ସବୁବେଳେ ଈଶ୍ୱରଙ୍କ ନିକଟରେ ସମର୍ପଣ କରି ସଦାସର୍ବଦା ସତ୍କର୍ମ କରି ନିଜ ଜୀବନର ଡଙ୍ଗାକୁ ଆଗକୁ ନେବା ଓ ଈଶ୍ୱରଙ୍କ ଠାରେ ଆସ୍ଥା ଓ ବିଶ୍ୱାସ ରଖିବା। ସେ ଆମର ଡଙ୍ଗାକୁ ନିଶ୍ଚୟ କୂଳରେ ଲଗାଇବେ।

ଆଜି ହେଉଛି ଅଗଷ୍ଟ 26 ତାରିଖ। ଅଗଷ୍ଟ 26 ତାରିଖକୁ ମହିଳା ସମାନତା ଦିବସ ବା ଓମେନ୍ସ ଇକ୍ୱାଲିଟି ଡେ ଭାବରେ ପାଳନ କରାଯାଏ। ଆମେରିକା ଇତିହାସରେ ଏହା ଏକ ବିଶେଷ ଦିନ। 1920 ଏହି ଦିନ ଆମେରିକାର ମହିଳାମାନଙ୍କୁ ଭୋଟ ଦେବା ପାଇଁ ଅଧିକାର ମିଳିଥିଲା। ଏହା କେବଳ ଯେ ଭୋଟିଂ ରାଇଟ୍ସର ବିଜୟ ନଥିଲା, ବରଂ ଥିଲା ମହିଳାଙ୍କ ପାଇଁ ସମାନତା, ସମ୍ମାନ ଏବଂ ସଶକ୍ତ ଦିଗରେ ଏକ ବଡ଼ ପଦକ୍ଷେପ।

ଏହି ଦିନ ଆମକୁ ମନେ ପକାଇ ଦେଇଥାଏ ସୁସାନ୍ ବି ଆନ୍ଥୋନିଙ୍କ ଭଳି ନାୟିକା ବର୍ଷ ବର୍ଷ ଧରି ସଂଘର୍ଷ କରିଥିଲେ କିପରି ସବୁ ମହିଳାଙ୍କୁ ଇକ୍ୱାଲ ରାଇଟ୍ସ ଓ ଇକ୍ୱାଲ ଷ୍ଟାଟସ୍ ମିଳିପାରିବ। ଆଜି ମଧ୍ୟ ଏହି ଦିନ ମହିଳାଙ୍କ ପାଇଁ ଏଜୁକେସନ୍, କ୍ୟାରିୟର ଗ୍ରୋଥ୍, ଲିଡରସିପ୍ ଓ ଓମେନ୍ ଏମ୍ପାୱାରମେଣ୍ଟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇଥାଏ। ଭାରତରେ ଏହି ଦିନ ସେତେଟା ଭାବରେ ପାଳିତ ହୋଇନଥାଏ, କାରଣ ଭାରତରେ ଆମକୁ ସ୍ୱାଧୀନତା ମିଳିବା ସହିତ ଭୋଟ ଦେବାର ଅଧିକାର ମଧ୍ୟ ମିଳିଯାଇଥିଲା। କିନ୍ତୁ ସମାନତାର ବିଚାର ପୁରା

ମାଲାୟାଲି କ୍ୟାଲେଣ୍ଡରରେ ପ୍ରଥମ ମାସ ଚିଙ୍ଗମ୍ରେ ମଧ୍ୟ ପାଳନ ହୋଇଥାଏ ଓଣମ୍। ଏହି ଦଶଦିନିଆ ଶସ୍ୟ ଅମଳର ପର୍ବ ଯେ କେବଳ କେରଳରେ ନୁହେଁ ବରଂ ବିଶ୍ୱସାରା ବାସ କରୁଥିବା ମାଲାୟାଲି ସମ୍ପ୍ରଦାୟର ଦ୍ୱାରା ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଥାଏ। ପୌରାଣିକ ମାନ୍ୟତା ଅନୁଯାୟୀ କେରଳର ପ୍ରଜାବତ୍ସଳ ତଥା ଦାନୀ ସମ୍ରାଟ ମହାବଳୀଙ୍କ ଆତ୍ମା ନିଜ ପ୍ରଜାମାନଙ୍କର ସୁଖ ସମୃଦ୍ଧି ଦେଖିବା ପାଇଁ ବର୍ଷକରେ ଥରେ ମର୍ତ୍ତ୍ୟମଣ୍ଡଳକୁ ଆସିଥାନ୍ତି। ତାଙ୍କର ଏହି ଭବ୍ୟ ଆଗମନକୁ ସ୍ୱାଗତ କରିବା ପାଇଁ ଘରେ ଘରେ ଓଣମ୍ ପର୍ବର ଆୟୋଜନ କରାଯାଏ। ଏହି ଉତ୍ସବ ଅବସରରେ ପ୍ରତ୍ୟେକ ଗୃହର ପ୍ରବେଶ ଦ୍ୱାରରେ ରଙ୍ଗ ବେରଙ୍ଗର ପ୍ରାକୃତିକ ଫୁଲରେ ତିଆରି ସୁନ୍ଦର ଚିତା ବା ପୋକଲମ୍ ସଜାଯାଇଥାଏ, ଯାହା ଶୁଭ ଓ ସମୃଦ୍ଧିର ପ୍ରତୀକ। ଓଣମ୍ର ମୁଖ୍ୟ ଦିନ ଥିରୁଓଣମ୍ରେ ପାରମ୍ପରିକ କଦଳୀପତ୍ରରେ ପରିବେଷିତ ହେଉଥିବା ଓଣସାଦ୍ୟା ଏହି ପର୍ବର ପ୍ରଧାନ ଆକର୍ଷଣ। ଏହି ଶାକାହାରୀ ଭୋଜନରେ ସମ୍ବାର, ଅବିଆଲ, ପ୍ରଥମନ୍ ବା ପାୟସ ସମେତ 26ରୁ ଉର୍ଦ୍ଧ୍ୱ ସୁସ୍ୱାଦୁ ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଏହା ସହିତ କେରଳର ପ୍ରସିଦ୍ଧ ନଦୀଗୁଡ଼ିକରେ ଆୟୋଜିତ ହେଉଥିବା ବଲ୍ଲମ କଲା ବା ସର୍ପ ନୌକା ଦୌଡ଼, ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ପ୍ରଦର୍ଶିତ ପୁଲ୍ଲିକିଲ୍ଲି ବା ବାଘ ନୃତ୍ୟ ଏବଂ ସ୍ତ୍ରୀ ପୁରୁଷମାନଙ୍କ ପାରମ୍ପରିକ ନୃତ୍ୟ ଥିରୁବାତିକାଲି ସମଗ୍ର ପରିବେଶକୁ ଉତ୍ସବ ମୁଖର କରିଦିଏ। ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ସବୁ ଭେଦଭାବ ଭୁଲି ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧୁଥିବା ଏହି ମହାପର୍ବ ଓଣମ୍ କେବଳ ପ୍ରକୃତି ଓ କୃଷିର ଉତ୍ସବ ନୁହେଁ ବରଂ ଏହା ଭାଇଚାରା, ଶାନ୍ତି ଏବଂ ଏକ ସମୃଦ୍ଧ ଭବିଷ୍ୟତର ବାର୍ତ୍ତା ବହନ କରିଥାଏ।

ମେଲାଦୁନ୍ ନବୀ ଇସଲାମ ଧର୍ମର ଏକ ପ୍ରମୁଖ ପର୍ବ। ଆଜି ଇସଲାମ ଧର୍ମର ପ୍ରତିଷ୍ଠାତା ମହାପୁରୁଷ ମହମ୍ମଦଙ୍କର ଜନ୍ମ ହୋଇଥିଲା। 570 ଖ୍ରୀଷ୍ଟାବ୍ଦରେ ମକ୍କାରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜନ୍ମଦିନକୁ ମୁସଲମାନ ଭାଇ ଭଉଣୀମାନେ ମିଲାଦୁନ୍ ନବୀ ଭାବରେ ପାଳନ କରନ୍ତି ଓ ପ୍ରାର୍ଥନା କରି ମହମ୍ମଦଙ୍କର ବାଣୀ ଓ ଜୀବନକୁ ସ୍ମରଣ କରିଥାନ୍ତି। ମିଲାଦ୍ ହେଉଛି ଏକ ଆରବୀ ଶବ୍ଦ ଯାହାର ଅର୍ଥ ଜନ୍ମ। ଏହିଦିନ ମସଜିଦ୍ ଓ ଘରେ ଘରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ପ୍ରାର୍ଥନା କରନ୍ତି ଓ କୋରାନ୍ ପଢ଼ନ୍ତି। କେତେକ ଜାଗାରେ ଜୁଲୁସ୍ ଏ ମହମ୍ମଦୀ ମାଧ୍ୟମରେ ଭାଇଚାରା ଓ ଶାନ୍ତିର ସନ୍ଦେଶ

ପ୍ରଦାନ କରାଯାଇ ଗରିବ ଲୋକମାନଙ୍କୁ ଖାଦ୍ୟ ବଣ୍ଟାଯାଏ ଓ ଲୋକମାନେ ପରସ୍ପର ମଧ୍ୟରେ ଅଭିନନ୍ଦନ ବାର୍ତ୍ତା ଜଣାଇଥାନ୍ତି।

ଅଗଷ୍ଟ 26 ହେଉଛି ମଦର ଟେରେସାଙ୍କ ଜନ୍ମଦିନ। ମଦର ଟେରେସା ଥିଲେ ଜଣେ ବିଶ୍ୱପ୍ରସିଦ୍ଧ କ୍ୟାଥୋଲିକ୍ ସନ୍ନ୍ୟାସିନୀ ଏବଂ ମିଶନ ଅଫ୍ ଚ୍ୟାରିଟିର ପ୍ରତିଷ୍ଠାତା। ଗରିବ, ଅସହାୟ, ରୋଗୀ ଓ ଦୁଃଖୀମାନଙ୍କ ସେବାରେ ସେ ନିଜ ଜୀବନକୁ ଅର୍ପଣ କରିଥିଲେ। 1910 ମସିହା ଆଜିର ଦିନରେ

ବର୍ତ୍ତମାନର ଉତ୍ତର ମ୍ୟାସିଡୋନିଆର ସ୍କୋପେସ୍ ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଆଞ୍ଜେଜ୍ ଗୋଞ୍ଜା ବୋଜାସ୍କ୍ଲିପ। ମାତ୍ର 12 ବର୍ଷ ବୟସରେ ସେ ଧର୍ମ ଓ ମାନବ ସେବା ପ୍ରତି ଆକୃଷ୍ଟ ହୋଇଥିଲେ। 18 ବର୍ଷ ବୟସରେ ସେ ଘର ଛାଡ଼ି ସିଷ୍ଟର ଅଫ୍ ଲୋରେଟୋ ସଂସ୍ଥାରେ ଯୋଗ ଦେଇଥିଲେ। 1929 ମସିହାରେ ସେ ଭାରତର କଲିକତା ସହର, ବର୍ତ୍ତମାନର କୋଲକାତା ସହରରେ କୁ ଆସିଥିଲେ ଏବଂ ସେଠାରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରିଥିଲେ। 1950 ମସିହାରେ ସେ କୋଲକାତାଠାରେ ମିଶନାରିଜ୍ ଅଫ୍ ଚ୍ୟାରିଟି ନାମକ ଏକ ଅନୁଷ୍ଠାନ ଗଠନ କରିଥିଲେ। ଏହି ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅନାଥ, କୁଷ୍ଠରୋଗୀ ଓ ମୃତ୍ୟୁମୁଖରେ ଥିବା ଅସହାୟ ଲୋକମାନଙ୍କୁ ଆଶ୍ରୟ ଦେବା ଏବଂ ସେବା ଯୋଗାଇବା। ସେ ନିଜ ଜୀବନକାଳରେ ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ। 1962 ମସିହାରେ ରମନ୍ ମ୍ୟାଗାସେସେ ପୁରସ୍କାର ପାଇଥିଲେ ମାନବ ସେବା ପାଇଁ। 1979 ମସିହାରେ ତାଙ୍କୁ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। 1980 ମସିହାରେ ଭାରତ ସରକାର ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିଥିଲେ। 2016 ମସିହା ସେପ୍ଟେମ୍ବର 4 ତାରିଖରେ ଭାଟିକାନ୍ ସିଟିଠାରେ ପୋପ୍ ଫ୍ରାନ୍ସିସ୍ ତାଙ୍କୁ ସନ୍ଥ ବା ସ୍ୟାଣ୍ଟ ଉପାଧିରେ ଭୂଷିତ କରିଥିଲେ। 1997 ମସିହା ସେପ୍ଟେମ୍ବର 5 ତାରିଖରେ କୋଲକାତାଠାରେ ତାଙ୍କର ଦେହାନ୍ତ ହୋଇଥିଲା।

ଏଥର ଜାଣିବା ଆସନ୍ତୁ ଇତିହାସର ଆଇନରେ ଆଜି ଦିନର ମହତ୍ତ୍ୱ ସମ୍ପର୍କରେ। 1303 ଆହ୍ଲାଉଦ୍ଦିନ ଖିଲଜି ଚିତ୍ତୋଡ଼ଗଡ଼ ଉପରେ କବ୍ଜା କରିଥିଲେ। 1920 ଆମେରିକାରେ ମହିଳାମାନଙ୍କୁ ମତାଧିକାର ମିଳିଥିଲା। 1977 ଜର୍ମାନୀର ମ୍ୟୁନିକ୍ ସହରରେ 20ତମ ଅଲମ୍ପିକ୍ ଖେଳର ଆରମ୍ଭ ହୋଇଥିଲା। 1982 ନାସା ଟେଲିସାଟ୍ ଏଫ୍ର ପ୍ରକ୍ଷେପଣ କରିଥିଲା। 1999 ମାଇକେଲ ଜନ୍ସନ୍ 400 ମିଟର ଦୌଡ଼ରେ ବିଶ୍ୱ ରେକର୍ଡ଼ କରିଥିଲେ। 2002 ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ସହରରେ 10 ଦିବସୀୟ ପୃଥିବୀ ସମ୍ମିଳନୀ ଆରମ୍ଭ ହୋଇଥିଲା। 1910 ନୋବେଲ ପୁରସ୍କାର ପ୍ରାପ୍ତ ତଥା ଭାରତରତ୍ନରେ ସମ୍ମାନିତ ମଦର ଟେରେସାଙ୍କର ଜନ୍ମ ହୋଇଥିଲା। 2012 ପ୍ରସିଦ୍ଧ ଅଭିନେତା ଓ ଦୂରଦର୍ଶନ କଳାକାର ଏ.କେ. ହାଙ୍ଗଲଙ୍କ ନିଧନ ହୋଇଥିଲା।

ଆଜି ମଧ୍ୟ ନ୍ୟାସନାଲ୍ ଡଗ୍ ଡେ ପ୍ରତିବର୍ଷ ଏହି ଦିବସ ଅଗଷ୍ଟ 26 ତାରିଖରେ ପାଳିତ ହୋଇଥାଏ। ଏହି ଦିନର ଆରମ୍ଭ 2004 ମସିହାରୁ ଆନିମଲ୍ ଆଡ଼ଭୋକେଟ୍ କୋଲିନ୍ ପେଗି ଆରମ୍ଭ କରିଥିଲେ। କୁକୁରଙ୍କ ପ୍ରତି ଭଲ ପାଇବା, ସେମାନଙ୍କୁ ବଞ୍ଚାଇବା ବା ରେସ୍କ୍ୟୁ କରିବା ତଥା ଦୋକାନରୁ ନ କିଣିବା ବଦଳରେ ଆଡପ୍ସନ୍ ପ୍ରତି ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିନ ସେନା ପୋଲିସରେ ଥିବା କୁକୁର ବା ଖୋଜିବା କାମରେ ନିୟୋଜିତ କୁକୁର ବଞ୍ଚାଇବା ଓ ସେବାରେ ସାହାଯ୍ୟ କରୁଥିବା କୁକୁରଙ୍କ ଯୋଗଦାନକୁ ସମ୍ମାନ କରାଯାଏ। ଏଥର କିଛି ସ୍ଥାନୀୟ ଖବର। ଗତକାଲି ପୂର୍ବାହ୍ନ 11 ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଭବାନୀପାଟଣାଠାରେ ଶିଶୁ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ତଥା ଜିଲ୍ଲା ପ୍ରଶାସନ କଳାହାଣ୍ଡି ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ଗତକାଲି ଧର୍ମଗଡ଼ ପଞ୍ଚାୟତ କଲେଜରେ ଭାରତୀୟ ନ୍ୟାୟ ସଂହିତା ସଂକ୍ରାନ୍ତରେ ଦୁଇଦିନିଆ ସଚେତନତା କର୍ମଶାଳା ଆରମ୍ଭ ହୋଇଯାଇଛି। ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ବିଭାଗ ପକ୍ଷରୁ ଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଆତ୍ମସୁରକ୍ଷା କାର୍ଯ୍ୟକ୍ରମ ବ୍ୟବସ୍ଥା ହୋଇଥିଲା।

ଫିଙ୍ଗା ପୋଲିସ ଆନ୍ତଃଜିଲ୍ଲା ଚୋରି ରାକେଟର ପର୍ଦ୍ଦାଫାଶ କରି 6 ଜଣଙ୍କୁ ଗିରଫ କରିଛି। ସୂଚନା ଥାଉ କି କେସିଙ୍ଗାସ୍ଥିତ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିଲା, ଯାହାକି ସୁନା ରୂପା ଏବଂ ନଗଦ ଟଙ୍କା ପୋଲିସ ଜବତ କରିଛି। କିଛିଦିନ ଧରି ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଆଗକୁ ରକ୍ଷାବନ୍ଧନ ଥିବାରୁ ଖାଦ୍ୟ ଓ ନିରାପତ୍ତା ବିଭାଗ ପକ୍ଷରୁ ଖଡ଼ିଆଳ ସହରର ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଚଢ଼ାଉ କରି ଯାଞ୍ଚ କରାଯାଇଥିଲା।

ଏଥର ପାଣିପାଗର ସୂଚନା। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଭବାନୀପାଟଣାଠାରେ ସର୍ବୋଚ୍ଚ 31 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ 26 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

0: मंजिलें अपनी जगह है रास्ते।
1: मानिस हेउछि ईश्वरक श्रेष्ठतम सृष्टि। ଶ୍ରେଷ୍ଠତାକୁ ବଜାୟ ରଖିବା କାମ ହେଉଛି ମଣିଷର। ଏଥିପାଇଁ ସାଧ୍ୟ ମତେ ପରୋପକାର, ସତ୍ୟତା, ମିତ୍ରତା, ବନ୍ଧୁ ବତ୍ସଳତା, ଅନ୍ୟର ହିତ ସାଧନରେ ନିଜ ଜୀବନକୁ ଉତ୍ସର୍ଗ କରିବା ହେଉଛି ଗୋଟିଏ ଉତ୍କୃଷ୍ଟ ଜୀବନଶୈଳୀ। ପ୍ରତ୍ୟେକ ମଣିଷ ଚେଷ୍ଟା କରିବା କଥା ନିଜର ସାଧ୍ୟ ମତେ ଏହିଭଳି ଗୋଟିଏ ଜୀବନଶୈଳୀ ଜିଇଁବା ପାଇଁ। ଏହି କଥା ସହିତ କାର୍ଯ୍ୟକ୍ରମକୁ ଶେଷ କରୁଛୁ। ଆଜି ଦିନଟି ଆପଣମାନଙ୍କ ପାଇଁ ଶୁଭଙ୍କର ହେଉ, ଏହି କାମନା ନେଇ ରହୁଛି ମୁଁ ଗୀତାଞ୍ଜଳି ସାହୁ। ନମସ୍କାର।

ଶେଷ ହେଲା ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଦିନ 12:00ରେ ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ଘୁମୁରା ଗୀତ, ପରିବେଷଣ କରିବେ କାଶୀନାଥ ବିସି ଏବଂ ସାଥୀ। ସୁଗମ ସଙ୍ଗୀତ ଦିନ 12:30ରେ ଶିଳ୍ପୀମାନେ ହେଲେ ମହାପ୍ରସାଦ କର, ସଙ୍ଗୀତା ଗୋସାଇଁ, ପ୍ରଦୀପ କୁମାର ପଲାଇ ଏବଂ ଚନ୍ଦ୍ରିକା ଦାସ। ଜାସର କଥା ଦିନ 1:10। ଦିନ 1:20ରେ ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥଚିତ୍ରର ଗୀତ ରହିଛି ଦିନ 2:45। ଏ ଥିଲା ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆମର ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ନେଇ ଆସିବୁ ଦିନ 12:00। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।

0: ଆକାଶବାଣୀ ଭବାନୀ ପାଟଣା ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଟ ଯୋଗେ ଏଫ୍ଏମ୍ରେ 103 ମେଗା ହର୍ଟ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ସମୟ ବର୍ତ୍ତମାନ 12:00 ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଲୋକଗୀତ କ୍ରମରେ ଘୁମୁରା ଗୀତ ପରିବେଷଣ କରୁଛନ୍ତି କାଶୀନାଥ ବିଶ୍ୱ ସାଥୀ
1: जय माँ मणि किशोरी की जय माँ मणि किशोरी की जय माँ मणि किशोरी की जय।

ଶୁଣୁଥିଲେ ଲୋକଗୀତ କ୍ରମରେ ଘୁମୁରା ଗୀତ ପରିବେଷଣ କରିଥିଲେ କାଶୀନାଥ ବିଶି ଓ ସାଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପ୍ରଚାର କରୁଛୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ମହାପ୍ରସାଦ କର, ଗୀତ ରଚନା କରିଛନ୍ତି ବୃନ୍ଦାବନ ଜେନା।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ମହାପ୍ରସାଦ କର ଓ ସଙ୍ଗୀତା ଗୋସାଇଁ। ଗୀତ ରଚନା କରିଛନ୍ତି ବୃନ୍ଦାବନ ଜେନା।

0: ଏଇ କାହାଣୀ ହେଉଛି ଏକ ନର୍ସ ଆଉ ତାର ଅନ୍ତରାତ୍ମାର।
1: ଆସିଗଲା ସେଲେରୀ?
0: ହଁ।
1: ଏବେ ନୂଆ ଝୁମୁକା?
0: ନା, ପ୍ରଥମେ ସଞ୍ଚୟ,
1: ପ୍ରଥମେ ଝୁମୁକା।
0: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ, ଯାଦ୍ୱାରା ରହିବ ଟେନସନ ଫ୍ରି।
1: କିନ୍ତୁ ଝୁମୁକାର କ'ଣ?
0: ଯାଉଛୁ ନା, ପଡ଼ିଦେବି ଇଞ୍ଜେକ୍ସନ।
2: ଆର୍ବିଆଇ କହେ,
0: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶିଳ୍ପୀ ପ୍ରଦୀପ କୁମାର ପଲ୍ଲୀ, ଗୀତ ରଚନା କରିଛନ୍ତି ବିଷ୍ଣୁ ପ୍ରସାଦ ପଟ୍ଟନାୟକ।

0: Indian forced the follow-on of the bowling Sri Lanka out for 290 in the first innings. Resuming the penultimate day 265/8, Sri Lanka managed to add only 25 runs. And that is the end of this news bulletin.
1: Akashmini Bhavani Patana, Bartman Shunantu, Jasher Katha.
2: ଯେତକି ବେଲେ ଶାଗ ଡାଲର କଥା ଆଏସି ହେତକି ବେଲେ ବାଇଗନ ବୋଲେ ଆଗକେ ଆଏସି। ଯେନ୍ ତୁନ୍ ଶାଗ ନେଇଥିଲେ ବି ବାଇଗନ ଅଛେ ବୋଲେ ତାକେ ପୁଡ଼ି ଦେସୁଁ, ନେଇ ହେଲେ ଭଜା ବି ଟିକେ କରିଦି କରି ଗୁଟେ ଖୁରି ପଖାଲ ଆମେ ଖେଇଦେସୁଁ। ତ ହେଥିର୍ଲାଗି ଇ ବାଇଗନ ଚାଷ ଗୁଟେ ଖୁବ୍ ଜରୁରୀ ଚାଷ୍ ଏ, ଯେନ୍ଟାକି ସବୁଦିନ ହେଇପାର୍ସି ଆର୍ ବଜାର ଥି ବି ବିକ୍ରି ବଟାକା ଯେ ଅସୁବିଧା ନେଇ ହିଏ। ତ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜାନ୍ମା କେନ୍ତା କରି ବାଇଗନ ଚାଷ କରିପାର୍ମା। ଯେନ୍ ମ୍ୟାଟ୍ ବାଲିଆ ହେଇଥିବା, ଦୋର୍ସା ହେଇଥିବା, ହେ ମ୍ୟାଟ୍ ନେ ବାଇଗନ୍ ଟିକେ ବନେକରି ହେଇପାର୍ସି। ଅମଲ ମ୍ୟାଟ୍ ନେଇ ହେଲେ ଶୁଖା ବାଗିର୍ ମ୍ୟାଟ୍ ଥି ବାଇଗନ୍ ବନେକରି ନେଇ ବଢ଼ିପାରେ। ଆର୍ ଖୁବ୍ ଖରା ନେଇ କି ଖୁବ୍ ବର୍ଷା ନେଇ ଏନ୍ତା କରି କରି 15-20 ଡିଗ୍ରୀ ତାପ୍ନେ ବାଇଗନ୍ ବନେକିନା ବଢ଼ିପାର୍ସି। ଆର୍ ହେନ୍ତା କରି ଖୁବ୍ ଉଚା ନେଇ କି ଖୁବ୍ ନିଚା ନେଇ ଏନ୍ତା ଜମିଥି ବି ବାଇଗନ୍ ବନେକରି କରି ହେଇପାର୍ସି। ଇ ବାଇଗନ୍ ଫସଲ କାଜେ ବୋଲେ ବର୍ଷା ଦିନ ହେଇଛେ ବୋଇଲେ ଜୁଲାଇ ମାସର ମଝି ଥି, ଆର୍ ଶୀତ ଦିନ ହେଇଛେ ବୋଇଲେ ସେପ୍ଟେମ୍ବର ମାସ ଥି ଆମେ ଚାରା ପକେଇ ପାର୍ମା। ଆର୍ ଚାରା ପକାବାର୍ ଲାଗି 3-5 meter ଲମ୍, 1 meter ଚଉଡ଼ା ଆର୍ 15 centimeter ତକ୍ ଡେଙ୍ଗର ତଲିପଟି ଆମ୍କେ କର୍ବାକେ ପଡ଼୍ବା। ତଲିପଟିନେ ଆମେ କାଁ କର୍ମା, 2-3 ଝୁଡ଼ି ସଢ଼ା ଗୋବର ଖତ, 15-20 gram ଫ୍ୟୁରାଡନ୍ ଭିରେଇ କରି ଭଲ ହିପାସେ ତାକେ ଆମେ ସମାନ କରିଦେମା। ଆର୍ 5 centimeter ଦୂର୍ନେ ଆର୍ 1 centimeter ଗାତ କରି କରି ଧାଡ଼ିକେ ଧାଡ଼ି ଧାଡ଼ିକେ ଧାଡ଼ି ଆମେ ମଞ୍ଜିକେ ବୁନି ଆନ୍ମା। ଆର୍ ତାର୍ ଉପରେ ଆମେ କାଇଁ କର୍ମା, ପତ୍ଲା କରି କରି ପିଆଲ୍କେ ଢାପି ଦମା। ଗୁଟେ ହେକ୍ଟର ଜମିକା ଯେ ଆମ୍କେ 500 gram ମଞ୍ଜି ଦରକାରେ। ଆର୍ ହେନେ 25-30 ତଲିପଟି ହେଲା ବୋଲେ ହେଇଯିବା ଗୁଟେ ଏକର ଜମିଥି। ଏନ୍ତା କରି କରି ତ ଆମେ ଚାରା ଲଗାମା। ଆର୍ ଚାରା ଯେତ୍କି ବେଲ୍କେ 4 ହପ୍ତାର ହେଇଗଲା ବୋଇଲେ ହେଟାକେ ଆମେ ଗଛ ହିପାସେ ଲଗେଇ ପାର୍ମା। ଆର୍ ଧାଡ଼ିକେ ଧାଡ଼ି 60 centimeter ଆର୍ ଗଛ୍କେ ଗଛ 45 centimeter ତକ୍ ଆମେ ଚାରାକେ ଲଗେଇ ପାର୍ମା। ଯେନ୍ଟା ବି ଚାଷ୍ କର୍ସୁ ହେନେ ଗୁଟେ ମୁଡ଼୍ ଦୁଖାର କାରଣ ହେଲା ରୋଗ୍ ପୋକ୍। ଇ ବାଇଗନ୍ ଗଛ୍ ଥି ଯେନ୍ଟା ଖୁବ୍ ଲାଗ୍ସି ହେଟା ହେଲା ଝାଉଁଲା ରୋଗ୍। ଆର୍ ଇ ଝାଉଁଲା ରୋଗ୍କେ ଯେନ୍ ବିହନ୍ ସହି ପାର୍ସି, ହେନ୍ତା ବିହନ୍ ଯଦି ଆମେ ବାଛ୍ମା ବୋଇଲେ ଇ ରୋଗ୍ ଆମର୍ ଗଛ୍କେ ଆର୍ ନେଇ ହେନା। ହେନ୍ତା ବି ଭିନ୍ ଭିନ୍ କିସମ୍ ଅଛେ, ଯେନ୍ତାକି ଉତ୍କଲ ପଲ୍ଲବୀ, ଉତ୍କଲ ଦୀପ୍ତି, ଉତ୍କଲ ମାଧୁରୀ, ଆର୍କା ଶ୍ରେଷ୍ଠ, ଆର୍କା ଅଭିଜିତ, ଆର୍କା ଆଭା, ଆର୍କା ଆଲୋକ, ଆର୍ ବି ଅଛେ ପୁଷାରୁବି, ପଞ୍ଜାବ ଛୁଆରା, ଶକ୍ତି, ରୋମା। ଇଟା ମାନେ କାଁ ହେସି, ଇଟା ମାନେ ଆମ ରାଜ୍ଥି ଚାଷ୍ ବି କରାହେସି। ଆର୍ ଇ ଚାରା ମାନେ ଲଗାଲୁ ବୋଇଲେ ଝାଉଁଲା ରୋଗ୍ ହେତ୍କି ହିପାସେ ଆମର୍ ଗଛ୍ ଖିଆର୍ ନେଇ ହିଏ ନା। ଇଟା ତ ଗଲା ରୋଗ୍ ଭାବନ୍ ନେ। ରୂପା ରୂତାରୁ ଆମେ କାଁ କର୍ମା, ଆମେ ଚାରାକେ ରୂପି ଦେଲୁ ବୋଇଲେ 1 liter ପ୍ୟାନ୍ ଥି 2 gram ବାଭିଷ୍ଟିନ୍ ଆର୍ 0.5 gram ଷ୍ଟ୍ରୋପୋସାଇକ୍ଲିନ୍ ଭିରେଇ କରି ତଲିକେ 4-5-10 minutes ତକ୍ ଭିରେଇ ଦେମା। ଭିରେଇ ଦେଲୁ ବୋଲେ ହେଟା ଲଗାବାର୍ କାଜେ ହେଇଯିବା। ଆର୍ ଯେତ୍କି ବେଲେ ଆମେ ଜମିକେ କୋଡ଼ା ଖୁସା କର୍ସୁ ହେତ୍କି ବେଲେ କାଁ କର୍ମା, 25-20 ton ଚଢ଼ା ଗୋବର ଖତ୍କେ ଜମିନେ ବନେ କରି ଆମେ ଭିରେଇ ଦେମା। ତେନ୍କେ ଆମେ ତଲି ଲଗାଲେ ହେବା। ଆର୍ ତଲି ଲଗାବାର୍ ସମୟଥି 1 quintal ଯବକ୍ଷାର୍ଜାନ, 80 kg ଫସ୍ଫରସ୍ ଆର୍ 50 kg ବାଗିର୍ ପଟାସ୍କେ ଭିରେଇ କରି ଜମିଥି ଦେଇଦମା। ଆର୍ 20-25 ହେଇଗଲା ଆର୍ ବାକି ଯେନ୍ ଯବକ୍ଷାର୍ଜାନ ରଖିଥିମା ତାକେ ଦେଇଦମା। ବୋଇଲେ ତଲି ଲଗାବାର୍ ସମୟଥି 1 quintal ଯବକ୍ଷାର୍ଜାନ୍କେ ଆମେ ରଖ୍ମା। ଆର୍ ହେନେ କାଁ କର୍ମା, ତାକେ 3 ଭାଗ କର୍ମା। ପହେଲା ଭାଗ ତ ଆମେ ତଲି ରୁବ୍ବାର୍ ପରେ ଦେଇଦମା। ଆର୍ ତେନ୍କେ 20-25 ହେଇଗଲା ବୋଇଲେ ଆର୍ ଗୁଟେ ଭାଗ୍କେ ଦମା। ଆର୍ ତେନ୍କେ ଯଦି 25-30 ହେଇଗଲା ବୋଇଲେ ଆର୍ ଗୁଟେ ଯେନ୍ ଭାଗ୍ ରଖିଛୁ ହେଟାକେ ଦେଇଦମା। ଯବକ୍ଷାର୍ଜାନ୍ ଦେମାର୍ ଆଗରୁ କାଁ କର୍ମା, ଆମେ ଟିକେ କୋଡ଼ା ଖୁସା କରିଦେମା। ଆର୍ ଯେନ୍ ଅନାବନା ଘାସ ଘୁସି ଅଛେ ବୋଇଲେ ତାକେ ଟିକେ ବାଛିଦମା। ନେଇ ହେଲେ ଯେନ୍ ସାର୍ ଆମେ ଦଉଛୁ ହେଟା ହେ ଅନାବନା ଘାସ୍ ଥି ଖୁବ୍ ଯିବା ଆର୍ ଆମର୍ ଚାଷ୍ ବି ଠିକ୍ ହିପାସେ ନେଇ ହେଇପାରେ। ସବୁଦିନ ଟିକେ ଟିକେ ପାନ୍ ଦମା, ତଲି ଯେନ୍ତା ଶୁଖି ନେଇଯାଏ ଆର୍ ଗଛ୍ ଟିକେ ଯେନ୍ତା ଆମର୍ ହୃଷ୍ଟପୃଷ୍ଟ ହେଇକରି ବଢ଼ି ବସ୍ବା। 3-4 ହେଇଗଲା ବୋଲେ ପାନ୍ ଦେଲେ ଚଲ୍ସି। ଆର୍ ଇ ପାସେ ଯଦି ଆମେ ଚାଷ୍ କର୍ମା ବୋଇଲେ ଗୁଟେ ହେକ୍ଟର ପିଛା ଆମ୍କେ 300-350

0: ଡାଲ ତକ ବାଇଗନ୍ ମିଲିପାରବା। ବାଇଗନ୍ ଗୋଟେ ଏନ୍ତା ଶାଗ ଯେନ୍ଟା କି ଶାଗ ଥି ନେଇ ପଡ଼ିଲେ ଆମକେ ବନେ ବି ନେଇ ଲାଗେ। ହେଥିଲାଗି ଇତାର ଚାହିଦା ସବୁବେଳେ ଥିସି। ତ ଆମର ଚାଷୀ ଦଦା ନାନୀମାନେ ଯଦି ବାଇଗନ୍ ଚାଷକେ ଠିକ୍ ହେ ପାସେ କୋଡ଼ା ଖୁସା କରବେ ଆର୍ ଅନାବନା ଗଛକେ ବାଛି ବୁଛା ଦେବେ, ତାରୁ ଠିକ୍ ହେ ପାସେ ସାର ଦେବେ, ବୋଇଲେ ବାଇଗନ୍ ତ ବନେ କରି ହେବା ଏକା। ଚାଷ ବନେ କରି ହେଲା ଆମର ଚାଷୀ ଦଦା ନାନୀମାନଙ୍କର ମୁନେ ଖୁସି ଗୁଟେ ଆଇବା ଆର୍ ଚାଷ କରବାକେ ବି ବନେ ଲାଗବା।
1: ଚାଷର କଥା ଶୁଣୁଥିଲେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
2: ଦର୍ଶକ ବୃନ୍ଦ, ଖବରଦାର, ଯଦି ବ୍ରେକିଂ ନ୍ୟୁଜ ହେବାରୁ ବଞ୍ଚିବାର ଅଛି ତେବେ ପଇସା ପଠେଇବା ସମୟରେ ନାମ ଆଉ ଧନରାଶି ସର୍ବଦା ପୁଣି ଥରେ ଯାଞ୍ଚ କରନ୍ତୁ।
3: RBI କହେ କାହାକୁ ବି ପେମେଣ୍ଟ କଲାବେଳେ ଟିକିଏ ଧ୍ୟାନର ସହିତ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନେ ଶୁଣୁଛନ୍ତି ଆପଣଙ୍କ ନିଜର ପ୍ରିୟ ଶକ୍ତିରୂପା କାର୍ଯ୍ୟକ୍ରମର ଗୀତ ପସରାକୁ। ମୁଁ ଆପଣଙ୍କ ସାଥୀ ସସ୍ମିତା ମହାନ୍ତି। ଶ୍ରୋତା ଭଉଣୀ, ଆଉ ଦୁଇ ଦିନ ଗଲେ ରକ୍ଷାବନ୍ଧନ ଓ ବଳଭଦ୍ରଙ୍କ ଜନ୍ମ। ଏହି ଉପଲକ୍ଷେ ଆମ ଶକ୍ତିରୂପା କାର୍ଯ୍ୟକ୍ରମ ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଗୀତ କେବଳ କିଛି ସୁର ଓ ଶବ୍ଦର ସମାହାର ନୁହେଁ, ଗୀତ ହେଉଛି ମନର କଥା, ଭାବନାର ଭାଷା ଏବଂ ସ୍ମୃତିର ଏକ ସୁନ୍ଦର ଝରଣା। କେବେ ଏହା ମନକୁ ହସାଇ, କେବେ ଭାବବିହ୍ୱଳ କରେ, ଆଉ କେବେ ଆମକୁ ନେଇଯାଏ ଅତୀତର ସେହି ସୁନ୍ଦର ଦିନଗୁଡ଼ିକ ପାଖକୁ। ତେବେ ଆସନ୍ତୁ ଆଜିର ଗୀତ ପସରାରେ ସଜାଇବା ମନପସନ୍ଦ ଗୀତର ଏକ ସୁନ୍ଦର ମାଳା। ଆପଣମାନେ ରୁହନ୍ତୁ ଆମ ସହ, ଆଉ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସୁରରୁ ସୁରକୁ, ଭାବରୁ ଭାବକୁ ଏକ ମଧୁର ଯାତ୍ରା। ଭାରତ ହେଉଛି ପର୍ବପର୍ବାଣୀର ଦେଶ। ଏଠାରେ ପ୍ରତ୍ୟେକ ପର୍ବପର୍ବାଣୀ ପଛରେ ରହିଛି ଏକ ସୁନ୍ଦର ପରମ୍ପରା, ଧାର୍ମିକ ବିଶ୍ୱାସ, ସାମାଜିକ ମୂଲ୍ୟବୋଧ ଓ ଆଧ୍ୟାତ୍ମିକ ଚେତନା। ଏହି ପବିତ୍ର ପର୍ବଗୁଡ଼ିକ ମଧ୍ୟରେ ରକ୍ଷାବନ୍ଧନ ଏକ ଅନନ୍ୟ ପର୍ବ। ଏହା ଭାଇ ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହ, ଶ୍ରଦ୍ଧା, ଭରସା, ଦାୟିତ୍ୱ ଓ ପରସ୍ପର ସୁରକ୍ଷାର ପବିତ୍ର ପ୍ରତୀକ। ଓଡ଼ିଶାର ସାଂସ୍କୃତିକ ଜୀବନରେ ଏହି ଦିନଟିର ଆଉ ଏକ ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଶ୍ରୀ ବଳଭଦ୍ରଙ୍କ ଜନ୍ମ ଉତ୍ସବ ମଧ୍ୟ ପାଳନ କରାଯାଏ। ଶ୍ରୀଜଗନ୍ନାଥ ଧାମରେ ଶ୍ରୀ ବଳଭଦ୍ର ହେଉଛନ୍ତି ମହାପ୍ରଭୁ, ଶ୍ରୀଜଗନ୍ନାଥଙ୍କ ବଡ଼ ଭାଇ ଏବଂ ମା ସୁଭଦ୍ରାଙ୍କ ଭାଇ। ତେଣୁ ଏହି ଦିନଟି ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ମନେ ପକାଇ ଦିଏ। ତାହେଲେ ଆରମ୍ଭ କରିବା ଆଜିର ସୁରିଲା ଯାତ୍ରାର ପ୍ରଥମ ପାହାଚ, ଏମିତି ଏକ ଗୀତ ଯାହାର ସୁର ଆପଣଙ୍କ ମନକୁ ଛୁଇଁଯିବ ଏବଂ ଶବ୍ଦଗୁଡ଼ିକ ମନରେ ଏକ ମିଠା ଅନୁଭବ ଜାଗ୍ରତ କରିବ। ତେବେ ଆସନ୍ତୁ ଶ୍ରୋତା ଭଉଣୀ ଗୋଟେ ଗୀତ ଶୁଣିନେବା।

ରକ୍ଷାବନ୍ଧନ ଶବ୍ଦଟି ଦୁଇଟି ଶବ୍ଦର ସମାହାର, ରକ୍ଷା ଓ ବନ୍ଧନ। ରକ୍ଷା ଅର୍ଥ ସୁରକ୍ଷା ଏବଂ ବନ୍ଧନ ଅର୍ଥ ସମ୍ପର୍କର ଦୃଢ଼ ଗଣ୍ଠି। ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ମଙ୍ଗଳ ଓ ସୁରକ୍ଷା କାମନା କରେ। ଭାଇ ମଧ୍ୟ ଭଉଣୀଙ୍କ ସୁଖ ସମ୍ମାନ ଓ ସୁରକ୍ଷା ପାଇଁ ସଦା ସହଯୋଗ କରିବାର ପ୍ରତିଶ୍ରୁତି ଦିଏ। କିନ୍ତୁ ରାକ୍ଷୀ କେବଳ ଏକ ସୂତା ନୁହେଁ, ଏହା ହେଉଛି ଭାବନାର ସୂତା। ଏହାରେ ରହିଛି ଶୈଶବର ସ୍ମୃତି, ଭାଇ ଭଉଣୀଙ୍କ ହସଖୁସି, ଝଗଡ଼ା, ଅଭିମାନ ଓ ଭଲ ପାଇବା। ରାକ୍ଷୀର ପ୍ରତ୍ୟେକ ଗଣ୍ଠି ଯେପରି କହିଥାଏ ଆମ ସମ୍ପର୍କ ସବୁବେଳେ ଅତୁଟ ରହୁ। ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ଶ୍ରୀ ବଳଭଦ୍ର ଜନ୍ମର ଏକ ବିଶେଷ ସ୍ଥାନ ରହିଛି। ଶ୍ରୀ ବଳଭଦ୍ରଙ୍କ ଚରିତ୍ରରେ ଭାଇର ଦାୟିତ୍ୱ, ଶକ୍ତି, ସତ୍ୟନିଷ୍ଠା ଓ ଧର୍ମପରାୟଣତାର ଅଦ୍ଭୁତ ସମନ୍ୱୟ ଦେଖାଯାଏ। ସେ ଶ୍ରୀକୃଷ୍ଣଙ୍କ ବଡ଼ ଭାଇ ଭାବେ ସଦା ତାଙ୍କ ପ୍ରତି ସ୍ନେହ ଓ ଦାୟିତ୍ୱ ପ୍ରଦର୍ଶନ କରିଥିଲେ। ଏଠାରେ ରକ୍ଷାବନ୍ଧନ ସହିତ ଏକ ସୁନ୍ଦର ଭାବନାତ୍ମକ ସମ୍ପର୍କ ଦେଖାଯାଏ। ରକ୍ଷାବନ୍ଧନ ଭାଇ ଭଉଣୀର ସ୍ନେହକୁ ପ୍ରକାଶ କରେ, ଆଉ ବଳଭଦ୍ର ଜନ୍ମ ଆମକୁ ଭାଇ ଭାଇ ଓ ଭାଇ ଭଉଣୀର ପବିତ୍ର ସମ୍ପର୍କର ମହତ୍ଵ ମନେ ପକାଇ ଦିଏ। ତେବେ ଶ୍ରୋତା ଭଉଣୀ, ଆସନ୍ତୁ ଏଇଠି ଆଉ ଗୋଟିଏ ସୁମଧୁର ଗୀତ ଶୁଣିନେବା।

ରକ୍ଷାବନ୍ଧନର ଏକ ଗଭୀର ସାମାଜିକ ସନ୍ଦେଶ ମଧ୍ୟ ରହିଛି। ଭଉଣୀଙ୍କ ସୁରକ୍ଷା କେବଳ ଭାଇଙ୍କ ଦାୟିତ୍ୱ ନୁହେଁ, ସମାଜର ପ୍ରତ୍ୟେକ ମଣିଷର ଦାୟିତ୍ୱ ହେଉଛି ନାରୀଙ୍କୁ ସମ୍ମାନ ଦେବା। ଜଣେ ଭଉଣୀଙ୍କୁ ସୁରକ୍ଷା ଦେବାର ସତ୍ୟ ଅର୍ଥ ହେଉଛି ତାଙ୍କୁ ସମାନ ଅଧିକାର ଦେବା, ତାଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା, ତାଙ୍କ ମତାମତକୁ ସମ୍ମାନ କରିବା ଓ ତାଙ୍କ ସ୍ୱପ୍ନ ପୂରଣରେ ସହଯୋଗ କରିବା। ତେଣୁ ରକ୍ଷାବନ୍ଧନର ସୂତା କେବଳ ହାତରେ ନୁହେଁ, ମନରେ ମଧ୍ୟ ବନ୍ଧାଯିବା ଆବଶ୍ୟକ। ରକ୍ଷାବନ୍ଧନ ଆମକୁ ବଡ଼ ଆଧ୍ୟାତ୍ମିକ ଶିକ୍ଷା ଦିଏ। ମଣିଷ ଏକା ନୁହେଁ, ପରସ୍ପରର ସହଯୋଗ ଓ ସ୍ନେହରେ ଜୀବନ ସୁନ୍ଦର ହୁଏ। ରାକ୍ଷୀର ସୂତା ଆମକୁ ସମ୍ପର୍କର ମୂଲ୍ୟ ଶିଖାଏ। ଏହା କହେ ଯେ ଆମ ଜୀବନରେ ଯେଉଁମାନେ ଆମକୁ ଭଲ ପାଆନ୍ତି ସେମାନଙ୍କ ପ୍ରତି ଆମର ମଧ୍ୟ ଦାୟିତ୍ୱ ରହିଛି। ଶ୍ରୀ ବଳଭଦ୍ରଙ୍କ ଚରିତ୍ର ମଧ୍ୟ ଆମକୁ ଶକ୍ତି ସହିତ, ନମ୍ରତା, ସାହସ ସହିତ, ଧର୍ମ ଏବଂ ଭାତୃତ୍ୱ ସହିତ ଦାୟିତ୍ୱର ଶିକ୍ଷା ଦିଏ। ଆଜିର ବ୍ୟସ୍ତ ଜୀବନରେ ପରିବାରର ସମସ୍ତ ସଦସ୍ୟ ଏକାଠି ହେବାର ସୁଯୋଗ କମିଯାଉଛି। ରକ୍ଷାବନ୍ଧନ ଭଳି ପର୍ବଗୁଡ଼ିକ ପରିବାରକୁ ଏକାଠି କରିବାର ସୁଯୋଗ ଦିଏ। ଭଉଣୀ ଦୂରରୁ ଆସି ଭାଇଙ୍କ ହାତରେ ରାକ୍ଷୀ ବାନ୍ଧେ, ପରିବାରର ସମସ୍ତେ ଏକାଠି ହୋଇ ଖୁସି ବାଣ୍ଟନ୍ତି। ଏଇ ଛୋଟ ଛୋଟ ମୁହୂର୍ତ୍ତ ହିଁ ପରେ ଜୀବନର ଅମୂଲ୍ୟ ସ୍ମୃତି ହୋଇ ରହିଯାଏ। ଶ୍ରୀ ବଳଭଦ୍ରଙ୍କ ଜୀବନ ଓ ଚରିତ୍ର ଆମକୁ ଅନେକ ଶିକ୍ଷା ଦିଏ। ସେ ଶକ୍ତିର ପ୍ରତୀକ, କିନ୍ତୁ ତାଙ୍କ ଶକ୍ତିର ଲକ୍ଷ୍ୟ ଥିଲା ଧର୍ମ ଓ ନ୍ୟାୟର ସୁରକ୍ଷା। ତାଙ୍କ ହାତରେ ଥିବା ହଳ କେବଳ କୃଷିର ଉପକରଣ ନୁହେଁ, ଏହା ଶ୍ରମ, କୃଷି ଓ ମାଟି ସହିତ ମଣିଷର ସମ୍ପର୍କର ପ୍ରତୀକ ଭାବେ ମଧ୍ୟ ଦେଖାଯାଏ। ଆମେ ତାଙ୍କଠାରୁ ଶିଖିପାରୁ, ଶକ୍ତି ଥିଲେ ତାହାକୁ ଅନ୍ୟାୟ ପାଇଁ ନୁହେଁ, ନ୍ୟାୟ ଓ ସୁରକ୍ଷା ପାଇଁ ବ୍ୟବହାର କରିବା ଉଚିତ। ତେବେ ଶ୍ରୋତା ଭଣି, ଆସନ୍ତୁ ଏଇଠି ଗୋଟେ ମିଠା ମିଠା ଗୀତ ଶୁଣିନେବା।

ଯେତେବେଳେ ରକ୍ଷାବନ୍ଧନ ଓ ବଳଭଦ୍ର ଜନ୍ମକୁ ଏକାଠି ଦେଖୁଁ ତେବେ ଏହି ଦିନର ମହତ୍ତ୍ୱ ଆହୁରି ବଢ଼ିଯାଏ। ରକ୍ଷାବନ୍ଧନ କହେ ସମ୍ପର୍କକୁ ଭଲ ପାଅ, ତାହାର ସମ୍ମାନ କର ଓ ପରସ୍ପରର ସୁଖ ଦୁଃଖରେ ପାଖରେ ରୁହ। ବଳଭଦ୍ର ଜନ୍ମ କହେ ଶକ୍ତିଶାଳୀ ହୁଅ, କିନ୍ତୁ ଶକ୍ତିକୁ ଧର୍ମ ଓ ନ୍ୟାୟର ସୁରକ୍ଷା ପାଇଁ ବ୍ୟବହାର କର। ଏହି ଦୁଇଟି ପରମ୍ପରାର ମିଳିତ ବାର୍ତ୍ତା ହେଉଛି ସମ୍ପର୍କର ସୁରକ୍ଷା, ପରିବାରର ଏକତା, ନାରୀର ସମ୍ମାନ, ଧର୍ମର ସୁରକ୍ଷା ଓ ସମାଜର ମଙ୍ଗଳ। ରକ୍ଷାବନ୍ଧନ କେବଳ ଏକ ପର୍ବ ନୁହେଁ, ଏହା ହେଉଛି ଭାବନାର ପର୍ବ, ସମ୍ପର୍କର ପର୍ବ ଓ ଭରସାର ପର୍ବ। ରାକ୍ଷୀର ଛୋଟ ସୂତା ଭାଇ ଭଉଣୀଙ୍କ ହୃଦୟକୁ ଏକ ଅଦୃଶ୍ୟ ସ୍ନେହରେ ବାନ୍ଧିଦିଏ। ସେହିପରି ବଳଭଦ୍ର ଜନ୍ମ ଓଡ଼ିଆ ଜନମାନସରେ ଭାତୃତ୍ୱ ଶକ୍ତି, ଧର୍ମ ଓ ନ୍ୟାୟର ଚେତନା ଜାଗ୍ରତ କରେ। ଶ୍ରୀ ବଳଭଦ୍ରଙ୍କ ଆଦର୍ଶ ଆମକୁ ଶିଖାଏ ଯେ ଶକ୍ତିର ସତ୍ୟ ଅର୍ଥ ହେଉଛି ଦୁର୍ବଳଙ୍କୁ ସୁରକ୍ଷା ଦେବା ଓ ନ୍ୟାୟର ପଥରେ ଅଟଳ ରହିବା। ଆଜିର ଦିନରେ

ଆମେ ରାକ୍ଷୀ ବାନ୍ଧିବା ସହିତ ଏହି ସଂକଳ୍ପ ନେବା, ଆମେ ଆମ ପରିବାରର ସମ୍ପର୍କକୁ ସମ୍ମାନ କରିବା, ନାରୀଙ୍କୁ ସମ୍ମାନ ଦେବା, ପରିବେଶର ସୁରକ୍ଷା କରିବା ଏବଂ ସମାଜରେ ପ୍ରେମ, ଭାଇଚାରା ଓ ମାନବିକତା ବଢ଼ାଇବା। ରାକ୍ଷୀର ଏହି ପବିତ୍ର ସୂତା ଆମକୁ ସବୁବେଳେ ମନେ ପକାଇ ଦେଉ। ଶ୍ରୀ ବଳଭଦ୍ରଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ଭାଇଚାରାରେ ପୂର୍ଣ୍ଣ ହେଉ। ରକ୍ଷାବନ୍ଧନର ପବିତ୍ର ବନ୍ଧନ ସମସ୍ତ ଭାଇ ଭଉଣୀଙ୍କ ସମ୍ପର୍କକୁ ଆହୁରି ଦୃଢ଼ କରୁ। ଏହା ହିଁ ଏହି ପବିତ୍ର ଦିନର ମଙ୍ଗଳ କାମନା।

ସୁରର ଏହି ସୁନ୍ଦର ଯାତ୍ରାରେ ଆପଣମାନେ ଆମ ସହ ରହିଥିବାରୁ ଅନେକ ଅନେକ ଧନ୍ୟବାଦ। ସମୟ ତ ଆଗକୁ ବଢ଼ିବ, କିନ୍ତୁ ଗୀତର ସୁର ଆମ ମନରେ ସବୁବେଳେ ରହିଯିବ। ଆଶା କରୁଛୁ ଆଜିର ଗୀତ ପସରା ଆପଣଙ୍କ ମନକୁ ଟିକିଏ ଖୁସି, ଟିକିଏ ଶାନ୍ତି ଏବଂ ଅନେକ ସୁନ୍ଦର ସ୍ମୃତି ଦେଇଥିବ। ପୁଣି ଏକ ନୂଆ ସୁର, ନୂଆ ଗୀତ ଓ ନୂଆ ଅନୁଭୂତି ସହ ଆମେ ଫେରିବୁ। ସେ ପର୍ଯ୍ୟନ୍ତ ହସୁଥାନ୍ତୁ, ଖୁସିରେ ରୁହନ୍ତୁ ଏବଂ ସଙ୍ଗୀତକୁ ନିଜ ଜୀବନର ସାଥୀ କରନ୍ତୁ। ଏହି ଶୁଭକାମନା ସହ ଆଜିର ଗୀତ ପସରା ଏଇଠି ରଖୁଛୁ। ଆଜିର କାର୍ଯ୍ୟକ୍ରମ କିପରି ଲାଗିଲା ମତାମତ ଦେବାକୁ ଅନୁରୋଧ ରହିଲା। ଆମ ଠିକଣା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ବି ଆପଣ ମତାମତ ଦେଇପାରିବେ। ଆମ ନମ୍ବରଟି ହେଲା 8895994143। ବିଦାୟ ନେଉଛି ଉପସ୍ଥାପନାରେ ମୁଁ ସସ୍ମିତା ମହାନ୍ତି।

ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

ମାନଙ୍କର ବିଚାର ଏବଂ ଦୃଷ୍ଟିକୋଣ ଭାରତର ଯୁବ ଏବଂ କ୍ରୀଡ଼ା ବ୍ୟବସ୍ଥାରେ ସାମିଲ ହୋଇପାରିବ। କାର୍ଯ୍ୟକ୍ରମ ପରେ ଯୁବ ପ୍ରତିଯୋଗୀ ମାଇ ଭାରତ ସ୍ୱେଚ୍ଛାସେବୀ ସ୍ଥାନୀୟ କ୍ରୀଡ଼ାବିତ୍ ଏବଂ ଜନପ୍ରତିନିଧିମାନେ ସ୍ଥାନୀୟ ସ୍ତରରେ ଆଲୋଚନାରେ ସାମିଲ ହେବେ। କ୍ରୀଡ଼ା ପ୍ରତି ଆଗ୍ରହ ରଖୁଥିବା ଯୁବବର୍ଗ ଏବଂ ଭାରତର ଅଗ୍ରଣୀ କ୍ରୀଡ଼ାବିତ୍ ତଥା ପଦକ ବିଜେତାଙ୍କ ମଧ୍ୟରେ ପ୍ରତ୍ୟକ୍ଷ କଥାବାର୍ତ୍ତା ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଯୁବ ସମ୍ବାଦରେ ଯୁବ ପ୍ରତିଯୋଗୀଙ୍କୁ ନିଜସ୍ୱ ଚିନ୍ତାଧାରା ଦୃଷ୍ଟିକୋଣ ଏବଂ ଆକାଂକ୍ଷା ପ୍ରକାଶ କରିବାକୁ ସୁଯୋଗ ପ୍ରଦାନ କରିବ। କ୍ରୀଡ଼ା ଅଲିମ୍ପିକ୍ ଆକାଂକ୍ଷା ଯୁବ ନେତୃତ୍ୱ ବିକଶିତ ଭାରତ ଏବଂ ନିଶାମୁକ୍ତ ଯୁବଗୋଷ୍ଠୀ ଭଳି ପାଞ୍ଚଟି ପ୍ରସଙ୍ଗ ଉପରେ ଏହି ଆଲୋଚନା ଆଧାରିତ ହେବ। ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଟରଣ୍ଟୋଠାରେ ଆଜି ଭାରତୀୟ ବ୍ୟବସାୟିକ ସମୁଦାୟର ପ୍ରମୁଖ ସଦସ୍ୟମାନଙ୍କୁ ସମ୍ବୋଧିତ କରି ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଭାରତ ନିରନ୍ତର ଅଭିବୃଦ୍ଧି, ଯୁବ ଜନସଂଖ୍ୟା ଏବଂ ପୁଞ୍ଜି ବଜାରରେ ସମୃଦ୍ଧି ହାସଲ କରିଥିବା ଦେଶ ଭାବେ ଉଭା ହୋଇଛି। ଏହି ପରିବର୍ତ୍ତନ ସାଂଗଠନିକ, ଦ୍ରୁତ ସହରୀକରଣ, ମଧ୍ୟମ ବର୍ଗର ଅଭିବୃଦ୍ଧି ଏବଂ ବିଶ୍ୱ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ପରିଚାଳିତ ହେଉଛି। ଆର୍ଥିକ ଏବଂ ବାଣିଜ୍ୟିକ ସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ଭାରତର ଡିଜିଟାଲ ବ୍ୟବସ୍ଥାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ସେ କହିଛନ୍ତି। କେବଳ ପ୍ୟାଟେଣ୍ଟ କ୍ଷେତ୍ରରେ ନୁହେଁ, ବରଂ ପରବର୍ତ୍ତୀ ପିଢ଼ିର ଡିଜିଟାଲ ଆର୍ଥିକ ଭିତ୍ତିଭୂମି ଗଠନରେ କାନାଡ଼ାର ବ୍ୟାଙ୍କ, ଫିନ୍ଟେକ୍ କମ୍ପାନୀ ଏବଂ ନିୟାମକମାନଙ୍କ ସହ ସହଯୋଗ ପାଇଁ ଥିବା ଗୁରୁତ୍ୱପୂର୍ଣ୍ଣ ସୁଯୋଗ ବିଷୟରେ ଗୁରୁତ୍ୱ ଦେଇଛନ୍ତି। ଭାରତ କାନାଡ଼ା ମଧ୍ୟରେ ବୃଦ୍ଧି ପାଉଥିବା ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ କାନାଡ଼ାରେ ରହୁଥିବା ପ୍ରବାସୀ ଭାରତୀୟମାନେ ଦୁଇ ଦେଶ ମଧ୍ୟରେ ଏକ ରଣନୈତିକ ସେତୁ ଭାବେ କାର୍ଯ୍ୟ କରୁଛନ୍ତି। G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ କାନାଡ଼ା ପ୍ରତିପକ୍ଷ ମାର୍କ କାର୍ନିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ହୋଇଥିବା ସହମତି ବିଷୟରେ ଉଲ୍ଲେଖ କରି ଶ୍ରୀମତୀ ସୀତାରମଣ କହିଛନ୍ତି ଭବିଷ୍ୟତର ରଣନୀତିକ ସହଭାଗିତା ଗଠନ ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଅର୍ଥମନ୍ତ୍ରୀ ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ ସମ୍ପର୍କ ଏବଂ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ଚାରିଦିନିଆ ସରକାରୀ ଗସ୍ତରେ ଯାଇ ଗତକାଲି ଟରଣ୍ଟୋଠାରେ ପହଞ୍ଚିଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥାନ NTA ଚଳିତ ସପ୍ତାହରେ 84 ବିଷୟ ପାଇଁ UGC ନେଟ୍, CSIR ନେଟ୍ ଏବଂ ICAR, AIEEPG ଏବଂ AICE PhD 2026ର ଚୂଡ଼ାନ୍ତ ଉତ୍ତର ସୂଚୀ ଏବଂ ପରୀକ୍ଷା ଫଳ ପ୍ରକାଶ କରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇ NTA କହିଛି ପରୀକ୍ଷା ଫଳ ଏବଂ ଚୂଡ଼ାନ୍ତ ଉତ୍ତର ସୂଚୀ NTAର ଅଫିସିଆଲ ୱେବ୍ସାଇଟ୍ରେ ଉପଲବ୍ଧ ହେବ। ପରୀକ୍ଷା ସମ୍ବନ୍ଧୀୟ ଅପଡେଟ୍ ପାଇଁ କେବଳ NTA ଦ୍ୱାରା ଜାରି କରାଯାଉଥିବା ସୂଚନା ଉପରେ ଭରସା କରିବାକୁ ଏଜେନ୍ସି ପରୀକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଛି। ଭାରତ ଏବଂ ସେସେଲ୍ସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ନେଇ ସହମତି ପ୍ରକାଶ ପାଇଛି। ଗ୍ରାମୀଣ ନିଯୁକ୍ତି ସୁଯୋଗ, ନିରନ୍ତର ବିକାଶ, ମତ୍ସ୍ୟ କ୍ଷେତ୍ର ଏବଂ ନୀଳ ଅର୍ଥନୀତିର ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ କରିବା ଏଥିରେ ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଗତକାଲି ଉଭୟ ଦେଶ ମଧ୍ୟରେ ପ୍ରତିନିଧି ମଣ୍ଡଳୀ ସ୍ତରୀୟ ଆଲୋଚନା ହୋଇଛି। ଆଲୋଚନାରେ ସେସେଲ୍ସର ମତ୍ସ୍ୟ, କୃଷି ଓ ନୀଳ ଅର୍ଥନୀତି ମନ୍ତ୍ରୀ ୱାଲେସ୍ କସ୍ଗ୍ରେ ସେଠାକାର ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିଲେ। ଦ୍ୱିପାକ୍ଷିକ ସାମୁଦ୍ରିକ ସହଭାଗିତା, ମତ୍ସ୍ୟ ଚାଷ, ଜଳ ଆଧାରିତ କୃଷି, ଉନ୍ନତ ଗବେଷଣା ତଥା ଦକ୍ଷତା ନିର୍ମାଣରେ ବୈଷୟିକ ସହଯୋଗକୁ ଅଧିକ ବ୍ୟାପକ କରିବା ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିବା ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ମହାସାଗର କ୍ଷେତ୍ରରେ ସାମାଜିକ ଏବଂ ଆର୍ଥିକ ସ୍ଥିରତା, ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଏହି ବୈଠକରେ ମତ ବିନିମୟ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ ପ୍ରଣାଳୀ ଦେଇ ସାର୍ବଜନୀନ ଜାହାଜ ଯାତାୟତ ନେଇ ଲକ୍ଷ୍ୟ ନେଇ ଓମାନ ଏବଂ ଇରାନ ମଧ୍ୟରେ ଆଲୋଚନା ହୋଇଛି। ଓମାନର ବୈଦେଶିକ ମନ୍ତ୍ରୀ ବଦର ଅଲ ବୁସାଇଦି ଏବଂ ଇରାନ ପ୍ରତିପକ୍ଷ ଆବାସ ଆରାଗଚି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଂଘର୍ଷ ଆରମ୍ଭ ହେବା ପରଠାରୁ ପ୍ରାୟ 6 ମାସ ଧରି

0: ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିଛି। ଏକ ମିଳିତ ବିବୃତ୍ତିରେ ଉଭୟ ଦେଶ କହିଛନ୍ତି ହର୍ମୁଜ୍ ପ୍ରଣାଳୀକୁ ସାର୍ବଜନୀନ କରିବା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ସେଠାରେ ଏକ ସ୍ଥାୟୀ ଜାହାଜ କରିଡର ପ୍ରତିଷ୍ଠା କରିବା ସହ ଭବିଷ୍ୟତ ପ୍ରଶାସନିକ ବ୍ୟବସ୍ଥା ଉପରେ ସହମତ ହେବା ନେଇ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଇରାନ୍ର ଉପବୈଦେଶିକ ମନ୍ତ୍ରୀ କାଜେମ୍ ଘାରିବାବାଦି ସେଠାକାର ସରକାରୀ ଟେଲିଭିଜନକୁ ଏକ ସାକ୍ଷାତକାରରେ କହିଛନ୍ତି ଏକ ବିକଳ୍ପ ଜଳପଥ ସମ୍ପର୍କରେ ଉଭୟ ଇରାନ୍ ଏବଂ ଓମାନ ମଧ୍ୟରେ ସହମତି ପ୍ରକାଶ ପାଇଛି। ଓମାନ ଉପସାଗରରୁ ପାରସ୍ୟ ଉପସାଗରରେ ପ୍ରବେଶ କରୁଥିବା ଜାହାଜଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଇରାନୀ ଜଳପଥ ଦେଇ ଯାତ୍ରା କରିବା ସମ୍ପର୍କିତ ଏକ ବିକଳ୍ପ ବ୍ୟବସ୍ଥା ନେଇ ପ୍ରସ୍ତାବ ପାଇଥିବା ସେ ସୂଚନା ଦେଇଛନ୍ତି। ଓନମ୍ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶ ଏବଂ ବିଦେଶରେ ରହୁଥିବା କେରଳବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ ଓନମ୍ ହେଉଛି ନୂତନ ଅମଳ ଆଗମନରେ ପ୍ରକୃତିକୁ କୃତଜ୍ଞତା ଜଣାଇବାର ଏକ ଅବସର। ଏହି ପର୍ବ ଭାରତର ସମୃଦ୍ଧ ସଂସ୍କୃତି ଓ ଭାଇଚାରାର ଭାବନାକୁ ପାଳନ କରେ
1: ଯାହା ବିବିଧତା ମଧ୍ୟରେ ଏକତାକୁ ପ୍ରୋତ୍ସାହିତ କରିଥାଏ। ରାଷ୍ଟ୍ରପତି କହିଛନ୍ତି ଡଙ୍ଗା ଚାଳନା, ଲୋକନୃତ୍ୟ, ସଙ୍ଗୀତ, କ୍ରୀଡ଼ା ଏହି ପର୍ବ ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପରମ୍ପରା ଯାହା କେରଳର ସଂସ୍କୃତି। ଏହି ପର୍ବ ଅବସରରେ ସେ ସମସ୍ତଙ୍କ ସୁଖ ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓନମ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ଏହି ପର୍ବ ସମସ୍ତଙ୍କ ମଧ୍ୟରେ ସୁଖ, ଏକତା ଏବଂ ସମୃଦ୍ଧିର ଭାବନାକୁ ସଶକ୍ତ କରୁ ବୋଲି କହିଛନ୍ତି। ଇ ଶ୍ରମ ପୋର୍ଟାଲକୁ ଆଜି 5 ବର୍ଷ ପୂରଣ ହୋଇଛି। ଦେଶର ଅଣସଂଗଠିତ କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଦ୍ୱାରା 2021 ଆରମ୍ଭ ହୋଇଥିବା ଇ ଶ୍ରମ ପୋର୍ଟାଲ ଅଣସଂଗଠିତ ଶ୍ରମିକଙ୍କ ପାଇଁ ଏକ ଜାତୀୟ ତଥ୍ୟ ବ୍ୟାଙ୍କ ଭାବେ କାର୍ଯ୍ୟ କରୁଛି। ଆଧାର ସଂଯୋଜିତ ଏହି ପୋର୍ଟାଲ ମାଧ୍ୟମରେ ପଞ୍ଜୀକୃତ ଶ୍ରମିକଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା ପ୍ରଦାନ କରାଯାଉଛି। 91,99,00,000 ଅଧିକ ପଞ୍ଜୀକରଣ ସହ ଏହି ପୋର୍ଟାଲ ଜନକଲ୍ୟାଣକାରୀ ଯୋଜନାର ସୁଫଳ, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଏବଂ ପେନ୍ସନ୍ ସେବା ଆଦି ପ୍ରଦାନରେ ଏକ ଏକୀକୃତ କ୍ଷେତ୍ର ଭାବେ କାର୍ଯ୍ୟ କରୁଛି। 15 ସାମାଜିକ ସୁରକ୍ଷା ଏବଂ କଲ୍ୟାଣକାରୀ ଯୋଜନା ଏହି ପ୍ଲାଟଫର୍ମ ମାଧ୍ୟମରେ ଉପଲବ୍ଧ ହେଉଛି। ସେଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଜାତୀୟ ସାମାଜିକ ସହାୟତା ଅଭିଯାନ, ଏକ ରାଷ୍ଟ୍ର ଏକ ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଆଦି ଅନ୍ତର୍ଭୁକ୍ତ। କେରଳର ନୂତନ ନାମ କେରଳମ୍କୁ ପରିବର୍ତ୍ତନ ସଂକ୍ରାନ୍ତ ଅଧିସୂଚନା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଛି। ଗତକାଲିଠାରୁ ଏହା କାର୍ଯ୍ୟକାରୀ ହୋଇଛି। ଗତ 11 ଲୋକସଭାରେ ଏବଂ ଏହା ପରଦିନ ରାଜ୍ୟସଭାରେ ଏ ସଂକ୍ରାନ୍ତ ବିଲ୍ ଅନୁମୋଦିତ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରୀ ପ୍ରଦାନ କରିବା ପରେ ଅଧିସୂଚନା ଜାରି ସହ ନାମ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି। ଦେଶରେ ଋତୁକାଳୀନ ଇନ୍ଫ୍ଲୁଏଞ୍ଜା ଭୂତାଣୁ ସଂକ୍ରମଣ ଉପରେ ସରକାର ସମୀକ୍ଷା କରୁଛନ୍ତି। ନୂଆଦିଲ୍ଲୀରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ତଥା ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବହଲ ଏହା କହିଛନ୍ତି। ସେ କହିଛନ୍ତି ଏବେ ଦେଖାଦେଇଥିବା ଭୂତାଣୁ ସଂକ୍ରମଣ ପୂର୍ବ ସଂକ୍ରମଣଠାରୁ ଭିନ୍ନ ନୁହେଁ, ତେବେ ସମୟୋଚିତ ଡାକ୍ତରୀ ପରାମର୍ଶ ଦ୍ୱାରା ଏହାର ନିରାକରଣ ସମ୍ଭବ ବୋଲି ସେ କହିଛନ୍ତି। ଯଦିଓ ଋତୁକାଳୀନ ଏହି ସଂକ୍ରମଣ ସାମାନ୍ୟ ରହିଥାଏ, ତେବେ ଏବେ ମଧ୍ୟ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଏଥିରେ ଜଟିଳତାର ଆଶଙ୍କା ପ୍ରକାଶ ପାଇଥାଏ। କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରଖିଛି। ଶ୍ରୀଲଙ୍କାର ପ୍ରଥମ ଇନିଂସ ସ୍କୋର 290 ସୀମିତ ରହିବା ସହ ଫଲୋଅନ୍ ହୋଇ ଦ୍ୱିତୀୟ ଇନିଂସ ବ୍ୟାଟିଂ କରୁଛି। ପ୍ରଥମ ଇନିଂସରେ ଶ୍ରୀଲଙ୍କା ଭାରତର ପ୍ରଥମ ଇନିଂସ ସ୍କୋରଠାରୁ 213 ପଛୁଆ ରହିଥିଲା। ଶ୍ରୀଲଙ୍କାର ପ୍ରଥମ ଇନିଂସରେ ସୋନାଲ ଦିନୁଷା 103 ଶତକୀୟ ପାଳି ଖେଳିଥିଲେ। ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ମାନବ ସୁଥାର 3 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ସାରାଂଶ ଜେନ 2 ଓ ମହମ୍ମଦ ସିରାଜ ଏବଂ ରବୀନ୍ଦ୍ର ଜାଡେଜା 1 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଶ୍ରୀଲଙ୍କା ତା'ର ଦ୍ୱିତୀୟ ଇନିଂସରେ 2 ବିନିମୟରେ 143 ସଂଗ୍ରହ କରିଛି। ଆଲୋଚନାକୁ ଆଭାସୀ ମାଧ୍ୟମରେ ଆସନ୍ତାକାଲି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱରେ ରାଷ୍ଟ୍ର ଭାବେ ଭାରତ ପରିଗଣିତ ହେଉଛି କହିଲେ ଅର୍ଥମନ୍ତ୍ରୀ। ଚଳିତ ସପ୍ତାହରେ ୟୁଜିସି ନେଟ୍ ପରୀକ୍ଷାର 84 ବିଷୟରେ ଉତ୍ତରସୂଚୀ ପ୍ରକାଶ କରିବ ଏନ୍ଟିଏ। ହର୍ମୁଜ୍ ପ୍ରଣାଳୀକୁ ସାର୍ବଜନୀନ କରିବା ଲକ୍ଷ୍ୟ ନେଇ ଓମାନ ଓ ଇରାନ ଆଲୋଚନା ଏବଂ କଲମ୍ବୋ ଟେଷ୍ଟରେ ଭାରତ ବିପକ୍ଷରେ ଫଲୋଅନ୍ ପରେ ଶ୍ରୀଲଙ୍କାର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Abhishek Mukhopadhyay with the Midday News. The headlines.

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିନିକା ତରଭା ଓ ନାରାୟଣପୁର ସମେତ ବିଭିନ୍ନ ସ୍ଥାନରେ ମହମ୍ମଦ ଜୟନ୍ତୀ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଛି। ଇ ଶ୍ରମ ପୋର୍ଟାଲକୁ ଆଜି 5 ବର୍ଷ ପୂରଣ ହୋଇଛି। ଦେଶରେ ଅଣସଂଗଠିତ କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଦ୍ୱାରା 2021 ଆରମ୍ଭ ହୋଇଥିବା ଇ ଶ୍ରମ ପୋର୍ଟାଲ ଅଣସଂଗଠିତ ଶ୍ରମିକଙ୍କ ପାଇଁ ଏକ ଜାତୀୟ ତଥ୍ୟ ବ୍ୟାଙ୍କ ଭାବେ କାର୍ଯ୍ୟ କରୁଛି। 31,99,00,000ରୁ ଅଧିକ ପଞ୍ଜିକରଣ ସହ ଏହି ପୋର୍ଟାଲ କଲ୍ୟାଣକାରୀ ଯୋଜନାର ସୁଫଳ, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଏବଂ ପେନ୍ସନ୍ ସେବା ଆଦି ପ୍ରଦାନରେ ଏକ ଏକୀକୃତ କ୍ଷେତ୍ର ଭାବେ କାର୍ଯ୍ୟ କରୁଛି। ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ତଥା ଦଳର ବରିଷ୍ଠ ରାଜ୍ୟ ପଦାଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ, ଖାଦ୍ୟ ଯୋଗାଣ, ପାନୀୟ ଜଳ ବ୍ୟବସ୍ଥା ଓ ରିଲିଫ୍ ସାମଗ୍ରୀର କୌଣସି ଅଭାବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି। ଶ୍ରୀ ପାଟିଲ କହିଛନ୍ତି ଆବଶ୍ୟକତା ଅନୁଯାୟୀ ଅଧିକ ସମ୍ବଳ ଯୋଗାଇ ଦେବାକୁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ବିଭିନ୍ନ ସୁରକ୍ଷା ନିର୍ଦ୍ଦେଶାବଳୀର ଅନୁପାଳନ କରି ଧନଜୀବନ ସହ ନିଜକୁ ସୁରକ୍ଷିତ ରଖିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ ରାଜ୍ୟରେ ବନ୍ୟା ଓ ବର୍ଷା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଗତ 13 ତାରିଖରୁ ଆଜି ପର୍ଯ୍ୟନ୍ତ 10 ଜିଲ୍ଲାର ମୋଟ 91 ବ୍ଲକ, 604 ଗ୍ରାମ ପଞ୍ଚାୟତ, 1,895 ଗ୍ରାମର 13,50,306 ଜଣ ଲୋକ ସାମଗ୍ରିକ ଭାବେ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ନଦୀର ଜଳସ୍ତର ବୃଦ୍ଧି, ଜଳବନ୍ଦୀ ସମସ୍ୟା, ଘାଇ ସୃଷ୍ଟି ଓ ଯୋଗାଯୋଗ ବିଚ୍ଛିନ୍ନ ଆଦି ସମସ୍ତ ସମସ୍ୟାକୁ ତ୍ୱରିତ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲାର 68 ଗ୍ରାମ ପଞ୍ଚାୟତର 199 ଗ୍ରାମର 80,284 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ 87 ଫ୍ରି କିଚେନ୍ ମାଧ୍ୟମରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। 21 ଓଡ୍ରାଫ୍, ଗୋଟିଏ ଏନ୍ଡିଆର୍ଏଫ୍, 33 ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ 2 ପୁଲିସ୍ ଟିମ୍କୁ ମିଶାଇ ସମୁଦାୟ 57 ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆଶ୍ରୟସ୍ଥଳୀଗୁଡ଼ିକରେ ଜନସାଧାରଣଙ୍କୁ ପିଇବା ପାଣି, ପରିମଳ, ଆଲୋକ, ଚିକିତ୍ସା ସୁବିଧା ଓ ଶିଶୁ ଗର୍ଭବତୀ ଓ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। 8,611 ନଳକୂପ ଓ 245 ପିଡବ୍ଲ୍ୟଏସ୍ ପ୍ରକଳ୍ପ ପ୍ରଭାବିତ ହୋଇଥିବାବେଳେ ଏହାର ବିଶୋଧନ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଯାଜପୁରରେ 18 ସ୍ୱାସ୍ଥ୍ୟକେନ୍ଦ୍ରରେ 33,653 ଜଣଙ୍କୁ ଚିକିତ୍ସା କରାଯାଉଛି। ଏଥିସହ 304 ଝାଡ଼ାବାନ୍ତି ଓ 49 ସର୍ପାଘାତ ମାମଲା ରିପୋର୍ଟ ହୋଇଛି। ବନ୍ୟା ଯୋଗୁଁ ପ୍ରାୟ 1,00,000ରୁ ଉର୍ଦ୍ଧ୍ୱ ହେକ୍ଟର ଚାଷଜମି ଓ 5,60,356 ପଶୁ ସମ୍ପଦ ପ୍ରଭାବିତ ହୋଇଛି। 242 କ୍ୟାମ୍ପ ମାଧ୍ୟମରେ 25,230 ପଶୁଙ୍କୁ ଚିକିତ୍ସା ଓ ଟିକାକରଣ କରାଯାଇଛି ଏବଂ 1587.56 ମେଟ୍ରିକ ଗୋ ଖାଦ୍ୟ ଯୋଗାଇ ଦିଆଯାଇଛି। ଏହି ସମୟ ମଧ୍ୟରେ 41 ପଶୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାପରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 347.7 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ 16.4% ଅଧିକ ଅଟେ। ସେହିପରି ଚଳିତ ମୌସୁମୀ ଋତୁ ଅର୍ଥାତ୍ ଜୁନ୍ ମାସ ପହିଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ 1,103.9 ମିଲିମିଟର ବର୍ଷା ହୋଇଯାଇଛି, ଯାହା ସ୍ୱାଭାବିକ ବର୍ଷାର ପରିମାଣଠାରୁ 30.9% ଅଧିକ ଅଟେ। ରାଜ୍ୟର 21 ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବାବେଳେ ଅବଶିଷ୍ଟ 9 ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଯାଇଛି। କୌଣସି ବି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 623.45 ଫୁଟ ରହିଛି। ଐତିହାସିକ ବାଲିଯାତ୍ରା କଟକ ଆସନ୍ତା 24 ନଭେମ୍ବର ଆରମ୍ଭ ହେବା ନେଇ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି। ଡିସେମ୍ବର 1 ପର୍ଯ୍ୟନ୍ତ ଚାଲିବାକୁ ଥିବା ବାଲିଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ ସହ ବଲିଉଡ୍ ଓ ଓଲିଉଡ୍ର କଳାକାରମାନଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପ୍ରାଥମିକ ଶିକ୍ଷା ଡିପ୍ଲୋମା ପରୀକ୍ଷାର ଫର୍ମ ପୂରଣ ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେବ। ଆବେଦନର ଶେଷ ତାରିଖ ସେପ୍ଟେମ୍ବର 6 ରହିଛି। ସମ୍ପୂର୍ଣ୍ଣ ଫର୍ମ ପୂରଣ ସେପ୍ଟେମ୍ବର 8 ଅପରାହ୍ନ 5 ସୁଦ୍ଧା ଦାଖଲ କରିବାକୁ ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମାଲକାନଗିରି ଜିଲ୍ଲାର

ଆଖିଲି ଥାନା ଅନ୍ତର୍ଗତ ଚେରକୋଟଲା କିର୍ମିଟି କଟୁଆପଦର ଓ କାଦହଟା ଗ୍ରାମ ଜଙ୍ଗଲରୁ ମାଓବାଦୀଙ୍କ ଦ୍ୱାରା ପୋତା ଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଗତ 7 ମାସ ମଧ୍ୟରେ ମୋଟ 6,690 ଚାଲାଣ କଟାଯାଇଥିବା ସୂଚନା ଦିଆଯାଇଛି। କଳିଙ୍ଗ ଭଲିବଲ୍ ଡେଭଲପ୍ମେଣ୍ଟ କାଉନ୍ସିଲ୍ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜିଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଉଛି। ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରୁ 16 ବର୍ଷରୁ କମ୍ ବୟସର ବାଳକ ଓ ବାଳିକା ଦଳ ଅଂଶଗ୍ରହଣ କରିପାରିବେ। ଗ୍ରାମାଞ୍ଚଳରେ ଭଲିବଲ୍ ପ୍ରତିଭାର ବିକାଶ ସହ ଯୁବ ପ୍ରତିଭାଙ୍କୁ ଏକ ସୁଯୋଗ ଦେବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ଖେଲୋ ଇଣ୍ଡିଆ ଆଲୋଚନାକୁ ଆସନ୍ତାକାଲି ଆଭାସୀ ଜରିଆରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଜମି ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବାକୁ ସରକାରଙ୍କ ଗୁରୁତ୍ୱ। ପୈଗମ୍ବର ମହମ୍ମଦଙ୍କ ଜନ୍ମଦିବସରେ ଆଜି ପାଳନ କରାଯାଉଛି ଇଦ୍ ମିଲାଦ୍ ଉନ୍ ନବୀ। ରାଜ୍ୟରେ ବନ୍ୟା ଓ ବର୍ଷା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ସୂଚନା ଏବଂ ଲଘୁଚାପର ପ୍ରଭାବରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କତା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳ ଯାଏଁ କାର୍ଯ୍ୟକ୍ରମରେ ଲେଖରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ନଗିନା କଥାଚିତ୍ରରୁ ଗାଇଛନ୍ତି ଅନୁରାଧା ପୋଡ଼ୱାଲ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି। ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ମିଷ୍ଟର ଇଣ୍ଡିଆ କଥାଚିତ୍ରରୁ ଜାଭେଦ ଅଖତରଙ୍କର ଗୀତ ରଚନା ଏବଂ ଲକ୍ଷ୍ମୀକାନ୍ତ ପେରଲାଲଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି କିଶୋର କୁମାର ଓ ସାଥୀ।

ପନ୍ଦର ମିନିଟରେ ପରିବେଷଣ କରିବେ ପ୍ରେମାନନ୍ଦ ବଞ୍ଚୁ, ପ୍ରତାପ ଚନ୍ଦ୍ର ଦାସ ଓ ସାଥୀ। ସ୍ପୋର୍ଟସ୍ କ୍ୟାନ୍ ରାତି 8:30 ସ୍ପଟ୍ଲାଇଟ୍ ରାତି 9:15 ଏବଂ ଚର୍ଚ୍ଚା କା ବିଷୟ ହେ ରାତି 9:30। ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀ କଥାଚିତ୍ରର ଗୀତ ରାତି 10:30 ଶୁଣିବେ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିବେ ଶ୍ରୀମତୀ ଦଣ୍ଡୁତାଇ କୁଲକର୍ଣ୍ଣୀ। ଏଥିରେ ଶୁଣିବେ ରାଗ ଦେଶ, ମୀରା ଓ ମଲ୍ହାର। ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନକୁ। ଆମର ତୃତୀୟ ଅଧିବେଶନ ଆରମ୍ଭ କରିବୁ ଅପରାହ୍ନ 5:00, ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀ ପାଟଣା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ଆରମ୍ଭ କରିଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହୋଇଛି ମିଡ଼ିୟମ ୱେଭ୍ରେ 248 meter ତଥା 1206 kHz ଯୋଗେ, FM ମାଧ୍ୟମରେ 103.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: तो श्रोताओ, कैसे लगे आपको हमारे आज के कार्यक्रम और हमारी आज की जानकारी, जरूर लिखिएगा। तो अब हमारा समय यहीं पर समाप्त होता है। तो अपने मित्र अजीत को उमंग कार्यक्रम की तकनीकी टीम
1: चेतना,
0: जगबंधु
1: और मंजू जी के साथ विमलेश को कल तक के लिए आज्ञा दीजिए।
0: नमस्कार।
2: उमंग उमंग उमंग उमंग, उमंग।
3: ଶୁଣୁଥିଲେ ଏନ୍ସିଏଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଆକାଶବାଣୀ ଭବାନୀପାଟଣା। ସମୟ ଅପରାହ୍ନ 5:30 ହେବାକୁ ଯାଉଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 240 meter ତଥା 1206 kHz ଯୋଗେ, FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ଯୁବ ଶ୍ରୋତା ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଏଥିରେ ଶୁଣିପାରିବେ ଖେଳ ଓ ଖେଳାଳି।

ନମସ୍କାର, ଶୁଭ ସନ୍ଧ୍ୟା। ଦିନଟିର ବ୍ୟସ୍ତତା ଭିତରୁ ଟିକିଏ ବିରତି ନେଇ ଚାଲନ୍ତୁ, ଆଜିର କିଛି ସମୟ ପାଇଁ ପହଞ୍ଚିଯିବା ସେହି ମଇଦାନ ଭିତରକୁ, ଯେଉଁଠି ପ୍ରତ୍ୟେକ ମୁହୂର୍ତ୍ତରେ ରହିଅଛି ଉତ୍ସାହ, ପ୍ରତ୍ୟେକ ପ୍ରୟାସରେ ରହିଅଛି ସଫଳତାର ସ୍ୱପ୍ନ, ଆଉ ପ୍ରତ୍ୟେକ ଖେଳାଳିଙ୍କର ହୃଦୟରେ ରହିଅଛି ନିଜ ଦେଶ ଓ ନିଜ ଦଳ ପାଇଁ କିଛି କରିଦେବାର ଆକାଂକ୍ଷା। ଖେଳ କେବଳ ଜିତିବା କିମ୍ବା ହାରିବାର ନାଁ ନୁହେଁ, ଖେଳ ଆମକୁ ଶିଖାଏ ପ୍ରତିଯୋଗିତା, ଶୃଙ୍ଖଳା, ଧୈର୍ଯ୍ୟ ଓ ପରାଜୟ ପରେ ପୁଣି ଥରେ ଉଠି ଠିଆ ହେବାର ସାହସ। ମଇଦାନରେ ଖେଳାଳିଙ୍କର ପ୍ରତ୍ୟେକ ଜିତିବା ପଛରେ ଲୁଚିଥାଏ ଅନେକ ଦିନର ପରିଶ୍ରମ, ଅଭ୍ୟାସ ଓ ଅସୀମ ଆତ୍ମବିଶ୍ୱାସ। ଶ୍ରୋତାବନ୍ଧୁ, ପ୍ରତ୍ୟେକ ଦିନ ବିଭିନ୍ନ ମଇଦାନରେ ଖେଳାଳି ନିଜ ଖେଳ ଦୁନିଆରେ ଲେଖୁଛନ୍ତି ଅନେକ ନୂତନ କାହାଣୀ, ଆଉ ସେହି କାହାଣୀ ସେହି ରୋମାଞ୍ଚକ ନୂଆ ଖବର ଓ ଖେଳାଳିଙ୍କର ସଫଳତାକୁ ନେଇ ମୁଁ ନନ୍ଦିତା ନନ୍ଦ ନେଇ ଆସିଛି ଆପଣ ସଭିଙ୍କର ପ୍ରିୟର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି।

ପରିଶ୍ରମ ଓ ଅଭ୍ୟାସ ମାଧ୍ୟମରେ ସଫଳତା ହାସଲ କରନ୍ତି, ସେହି ସଫଳତା ପଛରେ ଜଣେ ପ୍ରଶିକ୍ଷକଙ୍କର ଦୀର୍ଘଦିନର ଶ୍ରମ ଓ ମାର୍ଗଦର୍ଶନ ମଧ୍ୟ ଲୁଚି ରହିଥାଏ। ଏହି ଖେଳାଳି ଓ ପ୍ରଶିକ୍ଷକମାନଙ୍କର ଅବଦାନକୁ ସମ୍ମାନ ଜଣାଇ ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥାଏ। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଆଜି ଜାଣିନେବା ଏହି ସମ୍ମାନର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ସର୍ବପ୍ରଥମେ ରହିଅଛି ଅର୍ଜୁନ ପୁରସ୍କାର ଲାଇଫ୍ ଟାଇମ୍। ଏହି ବର୍ଗରେ ଫୁଟବଲ କ୍ରୀଡ଼ା ପାଇଁ ଶ୍ରୀ ଅରୁମାଇନାୟକମ୍ଙ୍କ ନାମ ରହିଅଛି। ଦୀର୍ଘ ସମୟ ଧରି କ୍ରୀଡ଼ା କ୍ଷେତ୍ରରେ ଅବଦାନ ରଖୁଥିବା ବ୍ୟକ୍ତିଙ୍କୁ ଏହି ଲାଇଫ୍ ଟାଇମ୍ ସମ୍ମାନ ଦିଆଯାଇଥାଏ। ଏହାପରେ ରହିଅଛି ଦ୍ରୋଣାଚାର୍ଯ୍ୟ ପୁରସ୍କାର। ଶ୍ରୋତାବନ୍ଧୁ, ନାମଟି ଶୁଣିଲେ ମହାଭାରତର ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ କଥା ମନେ ପଡ଼େ। ଆଜିର କ୍ରୀଡ଼ା ଜଗତରେ ମଧ୍ୟ ଜଣେ ପ୍ରଶିକ୍ଷକଙ୍କର ଭୂମିକା ଠିକ୍ ସେହିପରି। ଖେଳାଳିଙ୍କର ପ୍ରତିଭାକୁ ଚିହ୍ନଟ କରି ତାଙ୍କୁ ଶୃଙ୍ଖଳିତ ଅଭ୍ୟାସ, ଠିକ୍ କୌଶଳ ଓ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ିବାରେ ସହଯୋଗ କରିବା। ଏହି ଦ୍ରୋଣାଚାର୍ଯ୍ୟ ପୁରସ୍କାର ବର୍ଗରେ ଶ୍ରୀ ପରିବୀର ସିଂଙ୍କୁ ଆଥଲେଟିକ୍ସ ପାଇଁ, ଶ୍ରୀ ଛୋଟିଲାଲ ଯାଦବଙ୍କୁ ବକ୍ସିଂ ପାଇଁ ଏବଂ ଶ୍ରୀମତୀ ନେହା ନନ୍ଦ କୁମାର ଚଭାଣଙ୍କୁ ସୁଟିଂ ପାଇଁ ସମ୍ମାନିତ କରାଯାଇଛି। ଏଠାରେ ଆଉ ଏକ ବର୍ଗ ରହିଅଛି ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଇଫ୍ ଟାଇମ୍। ଏହି ବର୍ଗରେ ଶ୍ରୀ ଧର୍ମେନ୍ଦ୍ର ସିଂ ଯାଦବଙ୍କୁ ବକ୍ସିଂ ପାଇଁ ଏବଂ ଶ୍ରୀ ବୀରେନ୍ଦ୍ର କୁମାରଙ୍କୁ ରେସ୍ଲିଂ ବା କୁସ୍ତି ପାଇଁ ସମ୍ମାନିତ କରାଯାଇଛି। ଶ୍ରୋତାବନ୍ଧୁ, ଏହି ସମ୍ମାନଗୁଡ଼ିକ ଆମକୁ ମନେ ପକାଇଦିଏ ଯେ ଜଣେ ଖେଳାଳିଙ୍କ ପଦକ ପଛରେ କେବଳ ତାଙ୍କର ନିଜ ପରିଶ୍ରମ ନଥାଏ, ସେଥିରେ ରହିଥାଏ ତାଙ୍କ ପ୍ରଶିକ୍ଷକଙ୍କର ନିରନ୍ତର ମାର୍ଗଦର୍ଶନ, ଅଭ୍ୟାସ ଓ ସମର୍ଥନ। ଆଉ ଏକ ବିଶେଷ ସମ୍ମାନ ରହିଅଛି ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର। ଏହି ବର୍ଗରେ ଆର୍ମି ପାରା ଅଲିମ୍ପିକ୍ ନୋଡ୍ ପୁନେର ନାମ ରହିଅଛି। ପାରା ସ୍ପୋର୍ଟସର ବିକାଶ, ଦିବ୍ୟାଙ୍ଗ କ୍ରୀଡ଼ାବିତ୍ମାନଙ୍କୁ ସୁଯୋଗ ଓ ପ୍ରୋତ୍ସାହନ ଦେବା ଦିଗରେ ଏହି ସଂସ୍ଥାର ଭୂମିକା ନିଶ୍ଚୟ ଭାବରେ ଉଲ୍ଲେଖନୀୟ। ଶ୍ରୋତାବନ୍ଧୁ, ଆଜି ଯେଉଁମାନେ ସମ୍ମାନିତ ହେଉଛନ୍ତି ସେମାନଙ୍କ ସଫଳତା ଆଗାମୀ ପିଢ଼ିର ଖେଳାଳିମାନଙ୍କ ପାଇଁ ନିଶ୍ଚିତ ଭାବରେ ଏକ ପ୍ରେରଣା ଦେବାର ଉତ୍ସ। ଶ୍ରୋତାବନ୍ଧୁ, ଖେଳ କହିଲେ ଆମେ ସାଧାରଣତଃ ଖେଳାଳିଙ୍କର ଶାରୀରିକ ଦକ୍ଷତା, ଗତି, ଶକ୍ତି ଓ ଅଭ୍ୟାସ ବିଷୟରେ କଥା ହେଉ। କିନ୍ତୁ ଜଣେ ଖେଳାଳିଙ୍କର ସଫଳତା ପଛରେ ଆଉ ଏକ ଅଦୃଶ୍ୟ ଶକ୍ତି ରହିଥାଏ, ମାନସିକ ଦୃଢ଼ତା। ମୈଦାନରେ ଦୁଇ ଜଣ ଖେଳାଳିଙ୍କର ଶାରୀରିକ କ୍ଷମତା ପ୍ରାୟ ସମାନ ହୋଇପାରେ, କିନ୍ତୁ ଚାପର ସମୟରେ କିଏ ନିଜକୁ ଶାନ୍ତ ରଖିପାରେ ତ କିଏ ନିଜ ଉପରେ ବିଶ୍ୱାସ ରଖେ ଏବଂ କିଏ ବିଫଳତା ପରେ ପୁଣି ଉଠି ଠିଆ ହୋଇଥାଏ, ସେହି ମାନସିକ ଶକ୍ତି ହିଁ ଅନେକ ସମୟରେ ବିଜୟ ଓ ପରାଜୟ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିଥାଏ। ପ୍ରଥମତଃ, ଚାପ ମଧ୍ୟରେ ନିଜକୁ ନିୟନ୍ତ୍ରଣ। ଏକ ବଡ଼ ପ୍ରତିଯୋଗିତାର ଶେଷ ମୁହୂର୍ତ୍ତରେ ଖେଳାଳିଙ୍କ ଉପରେ ଅନେକ ଚାପ ଥାଏ, ଦର୍ଶକଙ୍କର ଆଶା, ପ୍ରତିପକ୍ଷର ଚାପ ଓ ବିଜୟର ଚିନ୍ତା ମନକୁ ପ୍ରଭାବିତ କରିପାରେ। ଏଠାରେ ମାନସିକ ଦୃଢ଼ତା ଖେଳାଳିଙ୍କୁ ଭୟ ଓ ଚାପ ମଧ୍ୟରେ ମଧ୍ୟ ନିଜ ଖେଳ ଉପରେ ଧ୍ୟାନ ରଖିବାରେ ସାହାଯ୍ୟ କରିଥାଏ। ଦ୍ୱିତୀୟରେ, ସଫଳତା ଖେଳାଳିମାନେ କେବଳ ମୋତେ ଜିତିବାକୁ ହେବ ବୋଲି କହନ୍ତି ନାହିଁ, ସେମାନେ ନିଜର ଅଭ୍ୟାସ, ଦକ୍ଷତା ଓ ପ୍ରତ୍ୟେକ ପଦକ୍ଷେପ ଉପରେ ଧ୍ୟାନ ଦିଅନ୍ତି। ସ୍ପଷ୍ଟ ଲକ୍ଷ୍ୟ, ତା ସହିତ ନିୟମିତ ଅଭ୍ୟାସ ଏବଂ ଏକାଗ୍ରତା, ଏହା ହେଉଛି ସଫଳତାର ମଜବୁତ ଭିତ୍ତି। ତୃତୀୟରେ, ଖେଳରେ ପ୍ରତ୍ୟେକ ମ୍ୟାଚ୍ ଜିତିବା ସମ୍ଭବ ନୁହେଁ, ପରାଜୟ ଜଣେ ଖେଳାଳିଙ୍କର ଯାତ୍ରାର ଅଂଶ। ମାନସିକ ଦୃଢ଼ତା ଥିବା ଖେଳାଳି ପରାଜୟକୁ ନିଜର ଶେଷ ଭାବନ୍ତି ନାହିଁ, ସେମାନେ ନିଜକୁ ପଚାରନ୍ତି, ମୋର ଭୁଲ କେଉଁଠି ହେଲା ଏବଂ ପରବର୍ତ୍ତୀରେ ମୁଁ କ'ଣ ଭଲ କରିପାରିବି। ଏହି ମନୋଭାବ ପରାଜୟକୁ ମଧ୍ୟ ଶିକ୍ଷାରେ ପରିଣତ କରିଥାଏ। ଚତୁର୍ଥରେ, ଆତ୍ମବିଶ୍ୱାସ। ମୈଦାନକୁ ପ୍ରବେଶ କରିବା ପୂର୍ବରୁ ନିଜ କ୍ଷମତା ଉପରେ ବିଶ୍ୱାସ କରିବା ଦରକାର। ଆତ୍ମବିଶ୍ୱାସର ଅର୍ଥ ନିଜକୁ ସବୁଠାରୁ ଭଲ ଭାବିବା ନୁହେଁ, ବରଂ ମୁଁ ମୋର ସର୍ବୋତ୍ତମ ପ୍ରୟାସ କରିପାରିବି, ଏହି ବିଶ୍ୱାସ ରହିବା ଉଚିତ। ପଞ୍ଚମରେ, ଧୈର୍ଯ୍ୟ ଓ ନିରନ୍ତରତା। ସଫଳତା ଗୋଟିଏ ଦିନରେ ଆସେ ନାହିଁ, ଜଣେ ଖେଳାଳିଙ୍କୁ ଦୀର୍ଘ ସମୟ ଧରି ଅଭ୍ୟାସ କରିବାକୁ ପଡ଼େ। କେତେବେଳେ ଫଳ ତୁରନ୍ତ ମିଳେ ନାହିଁ, ସେ ସମୟରେ ମଧ୍ୟ ଅଭ୍ୟାସ ଜାରି ରଖିବା, ଏହା ହେଉଛି ମାନସିକ ଦୃଢ଼ତାର ଏକ ବଡ଼ ପରିଚୟ। ଷଷ୍ଠରେ,

ଟିମ୍ ୱାର୍କରେ ମାନସିକ ଦୃଢ଼ତା, ଦଳଗତ ଖେଳରେ କେବଳ ବ୍ୟକ୍ତିଗତ ପ୍ରତିଭା ଯଥେଷ୍ଟ ନୁହେଁ, ନିଜ ସାଥୀଙ୍କ ଉପରେ ବିଶ୍ୱାସ, ଯୋଗାଯୋଗ, ଦାୟିତ୍ୱବୋଧ ଓ ହାରିବା ସମୟରେ ମଧ୍ୟ ପରସ୍ପରକୁ ଉତ୍ସାହ ଦେବା ଆବଶ୍ୟକ। ଶକ୍ତିଶାଳୀ ମନ ଏକ ଶକ୍ତିଶାଳୀ ଦଳ ଗଢ଼ିବାରେ ସାହାଯ୍ୟ କରିଥାଏ। ସପ୍ତମରେ, ସମାଲୋଚନାକୁ ସକାରାତ୍ମକ ଭାବରେ ନେବା। ଜଣେ ଖେଳାଳି ସବୁବେଳେ ପ୍ରଶଂସା ପାଇବେ ନାହିଁ, ଖରାପ ପ୍ରଦର୍ଶନ ପରେ ସମାଲୋଚନା ମଧ୍ୟ ହୋଇପାରେ। ମାନସିକ ଭାବରେ ଦୃଢ଼ ଖେଳାଳି ସମାଲୋଚନାରେ ଭାଙ୍ଗି ପଡ଼ିବା ପରିବର୍ତ୍ତେ ସେଥିରୁ ଆବଶ୍ୟକ ଶିକ୍ଷା ନିଅନ୍ତି ଏବଂ ନିଜକୁ ଆହୁରି ଉନ୍ନତ କରନ୍ତି। ଶ୍ରୋତବନ୍ଧୁ, ଖେଳରେ ଶରୀର ଆମକୁ ଶକ୍ତି ଦିଏ, କିନ୍ତୁ ମନ ଆମକୁ ସେହି ଶକ୍ତିକୁ ଠିକ୍ ଦିଗରେ ବ୍ୟବହାର କରିବାର ସାହସ ଦିଏ। ମୈଦାନରେ ବିଜୟ ପାଇଁ କେବଳ ଦୃଢ଼ ଦୌଡ଼ିବା କିମ୍ବା ଶକ୍ତିଶାଳୀ ହେବା ଯଥେଷ୍ଟ ନୁହେଁ। ଚାପରେ ଶାନ୍ତ ରହିବା, ବିଫଳତା ପରେ ପୁଣି ଉଠିବା, ନିଜ କ୍ଷମତା ଉପରେ ବିଶ୍ୱାସ ରଖିବା ଏବଂ ଲକ୍ଷ୍ୟ ପ୍ରତି ନିରନ୍ତର ରହିବା ହିଁ ଜଣେ ଖେଳାଳିଙ୍କୁ ଚାମ୍ପିଅନ୍ କରିଦିଏ। କାରଣ ବଡ଼ ବିଜୟ ପ୍ରଥମେ ମୈଦାନରେ ନୁହେଁ, ମନ ଭିତରେ ଜନ୍ମ ନେଇଥାଏ।

ତଥାପି ଏହି ଆନ୍ଦୋଳନର ମୁଖ୍ୟ ସନ୍ଦେଶ ଥିଲା ଅନ୍ୟାୟକୁ ଗ୍ରହଣ ନକରିବା ଏବଂ ସ୍ୱାଧୀନତା ପାଇଁ ଦୃଢ ଭାବରେ ଠିଆ ହେବା। ଭାରତ ଛାଡ଼ ଆନ୍ଦୋଳନର ତୁରନ୍ତ ସ୍ୱାଧୀନତା ଆସିନଥିଲା, କିନ୍ତୁ ଏହା ବ୍ରିଟିଶ ସରକାରଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲା। ଭାରତୀୟମାନେ ଆଉ ବ୍ରିଟିଶ ଶାସନକୁ ଦୀର୍ଘ ସମୟ ପାଇଁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଏହି ଆନ୍ଦୋଳନ ଭାରତୀୟମାନଙ୍କର ମଧ୍ୟରେ ଜାତୀୟ ଏକତା ଏବଂ ସ୍ୱାଧୀନତାର ଇଚ୍ଛାକୁ ଆହୁରି ଦୃଢ଼ କରିଦେଇଥିଲା। 1942 ପରେ ବ୍ରିଟିଶ ସରକାର ବୁଝିପାରିଥିଲେ ଯେ ଭାରତୀୟଙ୍କୁ ଅନନ୍ତ କାଳ ପର୍ଯ୍ୟନ୍ତ ଶାସନ କରି ରଖିବା ସମ୍ଭବ ନୁହେଁ। ପରବର୍ତ୍ତୀ କିଛି ବର୍ଷର ରାଜନୈତିକ ଘଟଣାବଳୀ ଶେଷରେ 15 ଅଗଷ୍ଟ 1947 ଭାରତର ସ୍ୱାଧୀନତାର ପଥକୁ ପ୍ରଶସ୍ତ କରିଥିଲା। ଶ୍ରୋତାବନ୍ଧୁ, ଭାରତ ଛାଡ଼ ଆନ୍ଦୋଳନ କେବଳ 1942 ଏକ ଆନ୍ଦୋଳନ ନୁହେଁ, ଏହା ଥିଲା ଏକ ଜାତିର ଅନ୍ତିମ ଦୃଢ଼ ସଂକଳ୍ପ। ଏହାର କର ବା ମର ଆହ୍ୱାନ ଭାରତୀୟ ଜନତାଙ୍କର ମନରେ ଏକ ଅଦମ୍ୟ ସ୍ଥାନର ଆକାଂକ୍ଷା ସୃଷ୍ଟି କରିଥିଲା। ନେତାମାନେ କାରାଗାରରେ ଥିଲେ, କିନ୍ତୁ ଦେଶର ମନ ମଧ୍ୟରେ ସ୍ୱାଧୀନତାର ସ୍ୱର ନୀରବ ହୋଇନଥିଲା। ଏହି ଆନ୍ଦୋଳନ ଆମକୁ ଶିଖାଏ, ସ୍ୱାଧୀନତା କେବଳ ଏକ ଅଧିକାର ନୁହେଁ, ଏହା ଏକ ଦାୟିତ୍ୱ ମଧ୍ୟ। ଆଜି ଆମେ ସ୍ୱାଧୀନ ଭାରତରେ ବଞ୍ଚୁଛୁ, ତେଣୁ ସେହି ସଂଗ୍ରାମୀମାନଙ୍କର ତ୍ୟାଗକୁ ସ୍ମରଣ କରି ଆମେ ନିଜ ଦେଶର ଏକତା, ଗଣତନ୍ତ୍ର, ସ୍ୱାଧୀନତା ଓ ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ କରିବା ହିଁ ସେମାନଙ୍କର ପ୍ରତି ଆମର ସତ୍ୟ ଶ୍ରଦ୍ଧାଞ୍ଜଳି।

ଭି ରଖୁଛି 8895994143। ଆଜିର ଏହି ଖେଳ ଓ ଖେଳାଳି ଯାତ୍ରାରେ ମୁଁ ଥିଲି ଆପଣମାନଙ୍କ ଯୁବାସାଥୀ ନନ୍ଦିତା। ପୁଣି ଥରେ କଥାବାର୍ତ୍ତା ହେବା ଅନ୍ୟ ଏକ ମନୋରମ ସନ୍ଧ୍ୟାରେ। ସେତେବେଳ ଯାଏଁ ମୁଁ ଆପଣମାନଙ୍କ ଗହଣରୁ ବିଦାୟ ନେଉଛି। ରହିଲି, ନମସ୍କାର।

सुरेश वाडेकर। ସକାଳ 8:30 ପଚାରକରିବୁ ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ, କବି ସମ୍ରାଟ ଉପେନ୍ଦ୍ର ପଞ୍ଚକୃତ ମହାକାବ୍ୟ ବୈଦେହୀଶ ବିଳାସ ଶୁଣିପାରିବେ 8:45। ଓଡ଼ିଆ କଥାଚିତ୍ର 9:00, 9:30 ରହିଛି ହିନ୍ଦୀ କଥାଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିପାରିବେ 10:10। ଦିନ 12:00 ରହିଛି ହିନ୍ଦୀ କଥାଚିତ୍ର ଗୀତ। ସୁଗମ ସଙ୍ଗୀତ 12:30। ଦିନ 1:10 ରହିଛି ଚାଷର କଥା। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ପ୍ରଚାର କରିବୁ 1:20। ଏଥିରେ ଶୁଣିପାରିବେ ସିଧା ପ୍ରସାରଣରେ ଫୋନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ର ଗୀତ 2:45। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ 5:00। ଯୁବବାଣୀ 5:30। ଏଥିରେ ଶୁଣିପାରିବେ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକା। ବିକାଶ ମନ୍ତ୍ର 6:30। ଜିଲ୍ଲା ହଲଚଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ 7:25। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 7:30। ସମବେତ କଣ୍ଠରେ ଦେଶବନ୍ଧନ ଶୁଣିପାରିବେ 8:00। 8:15 ଶୁଣିବେ ହିନ୍ଦୀ ଭକ୍ତି ଗୀତ। ସ୍ପୋର୍ଟସ୍ କାନ 8:30 ସ୍ପଟଲାଇଟ୍ 9:16। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅଖିଳ ଭାରତୀୟ ନାଟକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ 9:30। 10:00 ଶୁଣିବେ ଲୋକଗୀତ କ୍ରମରେ ଘୁମରା ଗୀତ ପରିବେଷଣ କରିବେ କାଶୀନାଥ ବେଶୀ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସୁରପାର ଶୁଣିପାରିବେ 10:30। ପରିବେଷଣ କରିବେ ଉସ୍ତାଦ ଇମ୍ରତ ଖାନ। ଏଥିରେ ଶୁଣିପାରିବେ ରାଗ ମାଲକୋସ ଓ ମଧୁବନ୍ତୀ। ଶ୍ରୋତାବନ୍ଧୁ, ଏହା ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: This is Akashvani. Good evening and welcome to Market Mantra. I am Anubha Rohatgi with my co-anchor.
1: Karyakramaku prajojana karchanti Basant Kumar Swain ebong upasthapanare mu apanko radio sathi Soumya Sri. श्रोता बंधु स्वच्छता हेउची जीवनर एक मूल आवश्यकता जदि आमे आम चारिपाखर परिवेश को सफा रखिबा तेबे आमे रोगमुक्त और सुस्थ जीवन व्यतीत करिपारिबा। हाँ, महात्मा गांधी मध्य कहिथिले स्वच्छता स्वाधीनता ठारु अधिक महत्वपूर्ण सेथिबाय आमे समस्ते स्वच्छता को आम जीवनर एक अंश करिबा उचित। स्वच्छता केवल गोटे अभ्यास नुहे, ଏହା ଆମର ଦାୟିତ୍ୱ। ଆଜିର ଦିନରେ ଆମେ ସମସ୍ତେ ଏହି ସଂକଳ୍ପ ନେବା ଉଚିତ ଯେ ମୁଁ ସ୍ୱଚ୍ଛତାକୁ ଅନୁସରଣ କରିବି ଓ ଅନ୍ୟମାନଙ୍କୁ ମଧ୍ୟ ପ୍ରେରିତ କରିବି। ହଁ ଶ୍ରୋତା ବନ୍ଧୁ, ଆମେ ଯଦି ଆମ ଘର, ବିଦ୍ୟାଳୟ ଓ ପରିବେଶକୁ ସଫା ରଖିବା ତେବେ ଆମ ଦେଶ ମଧ୍ୟ ସଫା ଓ ସୁନ୍ଦର ରହିବ ଏବଂ ଆମ ଦେଶ ଉନ୍ନତି ମଧ୍ୟ କରିପାରିବ। ତେଣୁ ଆସନ୍ତୁ ଆମେ ସମସ୍ତେ ଏହି ପ୍ରତିଜ୍ଞା ନେବା, ସ୍ୱଚ୍ଛ ଭାରତ ସୁସ୍ଥ ଭାରତକୁ ସଫଳ କରିବାରେ ଆମେ ମଧ୍ୟ ସାମିଲ ହେବା। ତେବେ ଶ୍ରୋତା ବନ୍ଧୁ ଆସନ୍ତୁ ଆଜିର ଆମର ଅତିଥିଙ୍କ ଠାରୁ ଶୁଣିବା ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ବିଷୟରେ କେତେ ଗୁଡ଼ିଏ ଜାଣିବା କଥା।
2: ନମସ୍କାର ପ୍ରିୟ ଶ୍ରୋତା ବନ୍ଧୁ, ରାଜଗାଙ୍ଗପୁର ବ୍ଲକରେ ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୂପେ କାର୍ଯ୍ୟରତ ମୁଁ ସୁପ୍ରଭା ପରିଜା ଆପଣମାନଙ୍କ ସମ୍ମୁଖରେ ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ଶୀର୍ଷକକୁ ନେଇ ଏକ ବକ୍ତବ୍ୟ ରଖୁଛି। 1916 ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର କିଛି ବର୍ଷ ପୂର୍ବର ଏକ ଘଟଣା। ତଦାନୀନ୍ତନ ଭାଇସରାୟ ଲର୍ଡ ହାର୍ଡିଂ ଦ୍ୱିତୀୟଙ୍କ ଆହୁତ ବୈଠକରେ ଏହି ବିଶ୍ୱବିଦ୍ୟାଳୟର ମୁଖ୍ୟ ପୁରୋଧା ପଣ୍ଡିତ ମଦନ ମୋହନ ମାଲବ୍ୟ, ଡକ୍ଟର ରାନୀ ବେସାନ୍ତ ଇତ୍ୟାଦିଙ୍କ ସହିତ ଥାନ୍ତି ମହାତ୍ମା ଗାନ୍ଧୀ। ତାଙ୍କ ପାଳି ପଡ଼ିବା ବେଳକୁ ସମସ୍ତେ ଉତ୍ସୁକ ଥାନ୍ତି ବିଶ୍ୱବିଦ୍ୟାଳୟ ନିର୍ମାଣ ସମ୍ପର୍କିତ କିଛି ଶୁଣିବା ପାଇଁ ତାଙ୍କଠାରୁ। ମାତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସେ ତାଙ୍କର ବକ୍ତବ୍ୟ ରଖିଲେ ବନାରସ ସହର ସ୍ୱଚ୍ଛତା ସମ୍ବନ୍ଧରେ। କାଶୀ ବିଶ୍ୱନାଥ ମନ୍ଦିର ପର୍ଯ୍ୟନ୍ତ ଥିବା ଅପରିଚ୍ଛନ୍ନ ଗଳି ରାସ୍ତା, ଗଙ୍ଗାକୂଳର ବିଭିନ୍ନ ଘାଟମାନଙ୍କର ପ୍ରଦୂଷିତ ଚିତ୍ର, ତମାମ ସହରର ପରିମଳ ବ୍ୟବସ୍ଥା ସମ୍ପର୍କରେ ସେ ଦୃଷ୍ଟି ଆକର୍ଷଣ କରି ଉଦ୍ବେଗ ପ୍ରକାଶ କରିଥିଲେ। ସେହି ମହାତ୍ମା ଗାନ୍ଧୀଙ୍କର ଜନ୍ମର 150 ପୂର୍ତ୍ତି ଉପଲକ୍ଷେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା 2 ଅକ୍ଟୋବର 2014 ଗ୍ରହଣ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ 5 ବର୍ଷର ଅବଧି ମଧ୍ୟରେ ସଫଳ କରି 2019 ମହାତ୍ମା ଗାନ୍ଧୀଙ୍କୁ ଦିଆଯାଇଥାନ୍ତା ତାଙ୍କ

ରତ୍ନର ସ୍ୱଚ୍ଛ ଭାରତ ରୂପକ ଶ୍ରଦ୍ଧାଞ୍ଜଳି। ସ୍ୱଚ୍ଛ ଭାରତ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଲା ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ। ଏହି କ୍ରମରେ ପ୍ରଥମ ଲକ୍ଷ୍ୟ ରହିଲା ବାହ୍ୟ ମଳମୂତ୍ର ମୁକ୍ତ ଭାରତ ଗଠନ। ପ୍ରତି ପଞ୍ଚାୟତର ପରିମଳ ବ୍ୟବସ୍ଥାକୁ ସଂଗଠିତ କରାଗଲା। ଜନସଚେତନତା ବୃଦ୍ଧି ପାଇଁ ଗଣମାଧ୍ୟମର ସହାୟତା ସହିତ ପ୍ରୋତ୍ସାହନ ରାଶି ରଖାଗଲା। ଘରେ ଘରେ ପାଇଖାନା ନିର୍ମାଣ ପାଇଁ ବିପିଏଲ୍ ପରିବାରର ପ୍ରତି ପରିବାରକୁ 12,000 ଟଙ୍କାର ଅନୁଦାନ ଦିଆଗଲା। ଏହି ଲକ୍ଷ୍ୟ ପୂରଣ ନିମନ୍ତେ ପ୍ରାୟ 11 କୋଟିରୁ ଉର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ ସହ 6 ଲକ୍ଷରୁ ଅଧିକ ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରାମ ରୂପେ ଘୋଷିତ ହୋଇଥିଲା। ସହରାଞ୍ଚଳରେ ନାଳ ନର୍ଦ୍ଦମା ଡ୍ରେନ୍ ଆଦିର ସଫେଇ ସହିତ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଉପରେ ବିଭିନ୍ନ ପଦକ୍ଷେପ ନିଆଗଲା। ଗ୍ରାମାଞ୍ଚଳରେ ପୁଣି ପାଣି ପଞ୍ଚାୟତ ଆଦି ଗଠନ କରାଯାଇ ଜଳ ଜୀବନ ମିଶନ ଦ୍ୱାରା ପାଇପ୍ ସଂଯୋଗ ଦ୍ୱାରା ଘରେ ଘରେ ପାନୀୟ ଜଳ ଯୋଗାଇ ଦିଆଗଲା। ଭୂତଳ ଜଳକୁ ବ୍ୟବହାର କରି ହର୍ ଘର୍ ଜଲ୍ର ସଫଳତା ସ୍ୱରୂପ ଲୋକେ ସ୍ୱଚ୍ଛ ପାନୀୟ ଜଳ ଲାଭ କଲେ। ଜଳ ଓ ପରିମଳ ଏ ଦୁଇଟି ଦିଗ ପ୍ରତି ନାଗରିକର ଜୀବନକୁ ପ୍ରଭାବିତ କରିଥାଏ। ୱାଶ୍ ବା ୱାଟର ସାନିଟେସନ୍ ଆଣ୍ଡ ହାଇଜିନ୍ କାର୍ଯ୍ୟକ୍ରମରେ ସ୍ୱଚ୍ଛ ପାନୀୟ ଜଳ ବ୍ୟବହାର, ଶୌଚାଳୟ ବ୍ୟବହାର ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଦୃଷ୍ଟି ଦିଆଗଲା, ତାହା ହେଉଛି ହାତ ଧୁଆ। ବିଶେଷତଃ ତୃଣମୂଳ ସ୍ତରର ଲୋକଙ୍କୁ ସଚେତନ କରିବା ପାଇଁ ଆଙ୍ଗନବାଡ଼ିରୁ ନେଇ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିଶୁ ତଥା ଛାତ୍ରଛାତ୍ରୀଙ୍କୁ ସୁସ୍ଥତାର ଶିକ୍ଷା ଓ ତାଲିମ ଦିଆଗଲା। ପ୍ରତି ଆଙ୍ଗନବାଡ଼ି, ବିଦ୍ୟାଳୟ, ମହାବିଦ୍ୟାଳୟଗୁଡ଼ିକରେ ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥାକୁ କଡ଼ାକଡ଼ି କରାଗଲା। ଯେହେତୁ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଅଛି, ତେଣୁ ପିଲାଏ ଶୌଚାଳୟ କିପରି ବ୍ୟବହାର କରିବେ, ଶୌଚ ହୋଇ କିପରି ହାତ ଧୋଇବେ, ଖାଇବା ପୂର୍ବରୁ ଓ ପରେ ହାତ ଧୋଇବା ବେଳେ କେଉଁ କେଉଁ କ୍ରମ ଅନୁସରଣ କରିବେ, ସେ ସମ୍ପର୍କରେ ସବିଶେଷ ତାଲିମ ଓ ତଦାରଖ କରାଗଲା। ମୋଟ ଉପରେ କୁହାଗଲେ ସରକାରଙ୍କ ଦ୍ୱାରା ଏକ ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ ନିର୍ମାଣ ଦିଗରେ ଅନେକ କାର୍ଯ୍ୟକ୍ରମ ନିଆଯାଇଥିଲା। ଏହାର ସୁଫଳ ମଧ୍ୟ ଅନେକାଂଶର ମିଳିଛି। WHO ରିପୋର୍ଟ ହିସାବରେ ଡାଇରିଆରେ ମୃତ୍ୟୁବରଣ କରିଥିବା ସଂଖ୍ୟା ପ୍ରାୟ 5 ଲକ୍ଷ ପର୍ଯ୍ୟନ୍ତ କମ୍ ହୋଇଛି। ବାହ୍ୟ ମଳମୁକ୍ତ ଗ୍ରାମ ଦ୍ୱାରା ବାର୍ଷିକ ପ୍ରାୟ 50,000 ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟଗତ ଖର୍ଚ୍ଚ ଏକ ପରିବାରର କମ୍ ହୋଇଛି। ଭୂତଳ ଜଳ ପ୍ରଦୂଷିତ ହେବା କମ୍ ହୋଇଛି। ମାତ୍ର ଏସବୁ ସତ୍ତ୍ୱେ ପ୍ରଶ୍ନ ଉଠେ, ଏଯାଏଁ ଯେତିକି ହାସଲ ହୋଇଛି ତାହା ଯଥେଷ୍ଟ କି? 2019 ସୁଦ୍ଧା ହାସଲ କରିବାକୁ ଥିବା ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ ଲକ୍ଷ୍ୟ ଏହାର 6 ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି କି? ପ୍ରକୃତରେ ସ୍ୱଚ୍ଛତା ଏକ କାର୍ଯ୍ୟକ୍ରମ ନୁହେଁ, ଦିନଚର୍ଯ୍ୟାରେ ଏହା ଏକ ଅଭ୍ୟାସ। ମୁଁ ସ୍ୱଚ୍ଛତା ଅବଲମ୍ବନ କରିବି କାହିଁକି, ଏହାଦ୍ୱାରା ମୋର କ'ଣ ଉପକାର ହେବ, ଏ କଥାକୁ ପ୍ରଥମେ ଜଣେ ବୁଝିବା ଦରକାର। ମୁଁ ଯେଉଁ ଖାଦ୍ୟ ଖାଉଛି, ପାଣି ପିଉଛି, କିପରି ହୋଇଥିବା ତାହା ଦରକାର, ସେ ବିଷୟରେ ଜଣେ ବୁଝିବ। ତାଦ୍ୱାରା ମୋର ଭୋକ ଶୋଷ ମେଣ୍ଟିପାରେ, ମାତ୍ର ମୋ ଶରୀରକୁ ସେଥିରେ ବାହ୍ୟ ରୋଗ ଜୀବାଣୁ ପ୍ରବେଶ କରୁଛନ୍ତି କି, ସେଥିପ୍ରତି ସଚେତନ ହେବାକୁ ପଡ଼ିବ। ତା ସହିତ ଆମେ ଯଦି ତାକୁ ଠିକ୍ ଭାବରେ ହାତ ନ ଧୋଇ ଖାଇବା, ତେବେ ନିଶ୍ଚିତ ଭାବେ ଆମ ଶରୀରକୁ ରୋଗ ଜୀବାଣୁ ପ୍ରବେଶ କରିବେ। ହାତ ଧୋଇବାକୁ ହେଲେ ଆମେ ପାଣି ନେଇ ହାତକୁ ଓଦା କରି ଟିକେ ଘଷିଦେଉ, କିନ୍ତୁ ହାତ ଦ୍ୱାରା 7ଟି ସ୍ତରକୁ ବୁଝି କୀଟାଣୁନାଶକ ସାବୁନ, ହ୍ୟାଣ୍ଡୱାଶ ଦ୍ୱାରା ପ୍ରତିଥର ଖାଇବା ଆଗରୁ ହାତକୁ ଭଲ କରି ଧୋଇବା ଉଚିତ। ଶୌଚାଳୟ ବ୍ୟବହାର କରିବା ପରେ କିପରି ଶୌଚାଳୟକୁ ସଫା ରଖିବା ସହ ନିଜର ଶରୀର ତଥା ହାତକୁ ସଫା ରଖିବା, ଏଥିରେ ଖୁବ୍ ସତର୍କତା ରହିବା ଉଚିତ। ଏକ ସୁସ୍ଥ ଜୀବନ ପ୍ରତି ନାଗରିକର ଅଧିକାର। ଏହି ଅଭ୍ୟାସ ପ୍ରତି ବ୍ୟକ୍ତି ପାଖରୁ ଆରମ୍ଭ ହୋଇ ବ୍ୟାପକ ହେବା ଉଚିତ। ଜଣେ ସଚେତନ ବ୍ୟକ୍ତି ହିଁ ଅନ୍ୟକୁ ଏ ବାବଦରେ ସଚେତନ କରିପାରିବ। ଏଣୁ ସରକାରଙ୍କୁ ଅପେକ୍ଷା କରି ସ୍ଥାନ ହୋଇ ବସି ରହିଲେ ହେବ ନାହିଁ। ପ୍ରତ୍ୟେକର ସ୍ୱଚ୍ଛ ଓ ସୁସ୍ଥ ରହିଲେ ଦେଶ ସ୍ୱଚ୍ଛ ଓ ସୁସ୍ଥ ରହିବ। ସ୍ୱଚ୍ଛତା ତେଣୁ ପ୍ରଥମେ ଅନ୍ତଃସୂଚୀରୁ ଆରମ୍ଭ ହେଉ, ଭାବନା ବିଶୁଦ୍ଧ ଓ ଜ୍ଞାନଦୀପ୍ତ ହେଉ। ଆମ ଦେଶର ନଦୀ, ମାଟି, ଜଙ୍ଗଲ, କ୍ଷେତ, ସମୁଦ୍ର, ରାସ୍ତାଘାଟ ସବୁଠି ଅସ୍ୱଚ୍ଛତାର ପର୍ଯ୍ୟାପ୍ତ ନିଦର୍ଶନ ମିଳେ। ତେଣୁ ଏସବୁର ନିରାକରଣ ପାଇଁ ପ୍ରଥମେ ଜନସଚେତନତା ଲୋଡ଼ା। କୌଣସି ଜିନିଷ ବ୍ୟବହାର କଲାବେଳେ ଏହା କେତେଥର ବ୍ୟବହାର କରାଯାଇପାରେ ଏବଂ ଏହାକୁ କିପରି ପରିଚାଳନା କରିବା, ସେଥିପ୍ରତି ସମସ୍ତେ ଭାବିବା ଉଚିତ। ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ କେବଳ ଦେଶର ଲକ୍ଷ୍ୟ ନହୋଇ ପ୍ରତି ବ୍ୟକ୍ତିର ଲକ୍ଷ୍ୟ ହେଉ। 2014 ଅକ୍ଟୋବର 2ରେ ଦେଖାଯାଇଥିବା ଏ ସ୍ୱପ୍ନ ଅଚିରେ ଫଳବତୀ ହେଉ, ଏହା ହିଁ ଆଶା।

0: କରିବା, କାରଣ କ୍ଲିନିନେସ୍ ଇଜ୍ ଡିୟରର୍ ଟୁ ଗଡ୍ ଆଣ୍ଡ ନିୟରର୍ ଟୁ ଗଡ୍। ସ୍ୱଚ୍ଛତା ହିଁ ପ୍ରଥମ ଓ ପରମ କର୍ତ୍ତବ୍ୟ ପ୍ରତି ବ୍ୟକ୍ତିର ହେବା ଉଚିତ।
1: ତେବେ ଶ୍ରୋତା ବନ୍ଧୁ, ଶୁଣିଲେ ତ ସୁସ୍ଥ ରହିବା ପାଇଁ ସ୍ୱଚ୍ଛ ଭାରତର କେତେ ଆବଶ୍ୟକତା ରହିଛି। ହଁ, ଏଥିରୁ ଆମେ ସ୍ୱଚ୍ଛତାର ଗୁରୁତ୍ୱ ବିଷୟରେ ଅନେକ କଥା ଜାଣିଲେ। ସ୍ୱଚ୍ଛ ପରିବେଶ ରହିଲେ ଆମେ ସୁସ୍ଥ ଓ ସୁଖୀ ଜୀବନ ବ୍ୟତୀତ କରିପାରିବା। ଏହା ଆମକୁ ଶିଖାଏ ଯେ ସ୍ୱଚ୍ଛତା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। ସେଥିପାଇଁ ଆମ ସମସ୍ତଙ୍କର ଏହି ସଂକଳ୍ପ ନେବା ଉଚିତ ଯେ ସ୍ୱଚ୍ଛତାକୁ ଆମେ ଦୈନିକ ଜୀବନରେ ଅନୁସରଣ କରିବା।

ଶୁଣୁଥିଲେ ଆକାଶବାଣୀ ରାଉରକେଲା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଉପସ୍ଥାପନାରେ ଥିଲେ ସୌମ୍ୟାଶ୍ରୀ ମହାନ୍ତି। ଏହାକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଗ୍ରାମ ହତାପୁର ପଞ୍ଚାୟତ ରଣଶାଲି ବ୍ଲକ ପୁରସ୍ତମ୍ବୁର ଜିଲ୍ଲା ଗଞ୍ଜାମ। ମୁଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଯୋଗୁଁ ଆର୍ଥିକ 85,000 ଟଙ୍କା ସହାୟତା ପାଇଲି। ପ୍ରତ୍ୟେକ ଚାଷୀ ଭାଇ ଭଉଣୀଙ୍କୁ ଅନୁରୋଧ, ସମସ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା କରନ୍ତୁ।
1: ଫସଲ ବୀମା ପାଇଁ ଶୀଘ୍ର ପଞ୍ଜୀକରଣ କରନ୍ତୁ।
2: ବ୍ୟାଙ୍କ ଶାଖା, ବୀମା କମ୍ପାନୀ, କୃଷି ଋଣ ସମିତି, ଜନସେବା କେନ୍ଦ୍ର CSC କୁ ଯୋଗାଯୋଗ କରନ୍ତୁ।
1: ଫସଲ ବୀମା ସମ୍ବନ୍ଧୀୟ ସୂଚନା ପାଇଁ ହେଲ୍ପଲାଇନ୍ ନମ୍ବର 1447 କୁ କଲ୍ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଖେଲୋ ଇଣ୍ଡିଆ ସମ୍ବାଦକୁ ଆସନ୍ତାକାଲି ଆଭାସୀ ମାଧ୍ୟମରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଗସ୍ତ କରି ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତଙ୍କୁ ପଟ୍ଟାବଣ୍ଟନ କରିବା ସହ ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ନଭେମ୍ବର 24 ତାରିଖରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା ଏବଂ ଦେଶରେ ଇନ୍ଫ୍ଲୁଏଞ୍ଜା ଏ ସଂକ୍ରମଣରୁ ସତର୍କ ରହିବାକୁ ଜନସାଧାରଣଙ୍କୁ ଆଇଏମ୍ଏର ପରାମର୍ଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆଭାସୀ ମାଧ୍ୟମରେ ଖେଲୋ ଇଣ୍ଡିଆ ସମ୍ବାଦକୁ ସମ୍ବୋଧନ କରିବେ। ଜାତୀୟ କ୍ରୀଡ଼ା ଦିବସ 2026 ପାଳନର ଅଂଶସ୍ୱରୂପ ମେରା ୟୁବା ଭାରତ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଦେଶରେ ପରିଚାଳିତ ହେବ, ଯେଉଁଥିରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତି ଜିଲ୍ଲାର 2 ମହାବିଦ୍ୟାଳୟର ଯୁବକ ଯୁବତୀମାନେ ଅଂଶଗ୍ରହଣ କରିବେ। ଯୁବ ନେତୃତ୍ୱ, ନାଗରିକ ଦାୟିତ୍ୱ, ସ୍ୱେଚ୍ଛାସେବୀ ମନୋଭାବ, ସୁସ୍ଥତା ଏବଂ ଦେଶ ଗଠନ ଦିଗରେ ଏହା ସହାୟକ ହେବ। ଯୁବପିଢ଼ିଙ୍କୁ ଦେଶର କ୍ରୀଡ଼ା ସହ ଜଡ଼ିତ ହେବା ପାଇଁ ଏହି ଆଲୋଚନା ଏକ ପ୍ରତ୍ୟକ୍ଷ ମାଧ୍ୟମ ପ୍ରଦାନ କରିବ। ଓଡ଼ିଶାର 60 ଅନୁଷ୍ଠାନକୁ ଏଥିପାଇଁ ଚୟନ କରାଯାଇଛି। ଛାତ୍ରଛାତ୍ରୀ ଓ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗୋଳାବନ୍ଧ ଧବଳେଶ୍ୱର ମନ୍ଦିର ପଡ଼ିଆରେ ନୂଆ ଗୋଳାବନ୍ଧ ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଏବଂ ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତଙ୍କୁ ପଟ୍ଟା ବଣ୍ଟନ କରିବେ। ଗୋଳାବନ୍ଧ ଅଞ୍ଚଳର ମତ୍ସ୍ୟଜୀବୀ ଓ ନୁଳିଆ ପରିବାରଙ୍କ ଆର୍ଥିକ ତଥା ସାମାଜିକ ସ୍ଥିରତା ସୁନିଶ୍ଚିତ ହେବା ସହ ଛେଳିଗଡ଼ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ପରିବାରଗୁଡ଼ିକୁ ସେମାନଙ୍କର ବୈଧ ଜମି ଅଧିକାର ମିଳିପାରିବ ବୋଲି ଆଜି ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ଜମି ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ଉତ୍ତରଦାୟୀ ସମ୍ପନ୍ନ ଏବଂ ନିୟମ ଅନୁପାଳନ ସୁନିଶ୍ଚିତ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଯୁକ୍ତିଭିତ୍ତିକ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପଞ୍ଜୀକରଣ କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟକଳାପ ଉପରେ ନିୟମିତ ତଦାରଖ ପାଇଁ ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଯୁକ୍ତିବିଦ୍ୟାର ସର୍ବାଧିକ ଉପଯୋଗ ପୂର୍ବକ ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରାଥମିକତା ବୋଲି ଶ୍ରୀ ପାଢ଼ୀ କହିଛନ୍ତି। କଟକ ଜିଲ୍ଲା ତଥା ରାଜ୍ୟର ପ୍ରାଚୀନ କଳା, ହସ୍ତଶିଳ୍ପ, ସଂସ୍କୃତି ଏବଂ ସାମୁଦ୍ରିକ ଐତିହ୍ୟକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆସନ୍ତା ନଭେମ୍ବର 24 ତାରିଖରୁ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ସହ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି। ଚଳିତ ବର୍ଷ ବାଲିଯାତ୍ରା ଉପର ଓ ତଳ ପଡ଼ିଆରେ କରାଯିବାକୁ ସ୍ଥିର ହୋଇଛି। ବାଲିଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ବଲିଉଡ୍ ଏବଂ ଓଲିଉଡ୍ର କଳାକାରମାନଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

0: ଜରିଆରେ ଦୁଇ ପାଲିଯାତ୍ର ହଉ, ଏ ବର୍ଷର ଥିମ୍ କ'ଣ ରଖିବା ସେଥିପାଇଁ ଆମେ ଡିସାଇଡ଼ କରୁଛୁ କି ଆମେ ପବ୍ଲିକରୁ ସଜେସନ୍ସ ମାଗିବୁ କି କ'ଣ ଥିମ୍ ରଖିଲେ ଏ ବର୍ଷ ଭଲ ହେବ। ଗ୍ରୀନ କରିଡର ରହିବ, ପାର୍କିଂ ପାଇଁ ଆମେ ଚାହାଟାର ରୋଡ଼ ଯେଉଁ ଅଛି ଆମର ସେଇଟା ନେକ୍ସଟ 2-3 months ଭିତରେ ଅଲମୋଷ୍ଟ କମ୍ପ୍ଲିଟ ହେଇଯିବ। ସବୁ ବର୍ଷ ଇଣ୍ଟରନ୍ୟାସନାଲ ଆର୍ଟିଷ୍ଟ ବି କିଛି ଷ୍ଟେଟ୍ସରୁ କିଛି ନେସନ୍ସରୁ ଆସୁଛନ୍ତି, ଆଉ ପାଖାପାଖି 15-17 ଷ୍ଟେଟ୍ସର ବି ରିପ୍ରେଜେଣ୍ଟେଟିଭ ଆର୍ଟିଷ୍ଟ ଆସନ୍ତି। ସେଇଟା ଆମକୁ ସେ ପ୍ଲାନ କରିକି ଦେଲା ପରେ ଆମେ ଫାଇନାଲ କରିବୁ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 30 ତାରିଖ ରବିବାର ଦିନ ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 137ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ଭେଷଜ ମହାସଂଘ ଆଇଏମ୍ଏ ପକ୍ଷରୁ ଦେଶରେ ଇନ୍ଫ୍ଲୁଏଞ୍ଜା ଏ H1N1 ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି। ଅଧିକାଂଶ ସଂକ୍ରମଣ ସାଧାରଣ ଓ ଆପେ ଆପେ ଭଲ ହୋଇଯାଉଥିବାରୁ ଭୟଭୀତ ନ ହେବାକୁ ଆଇଏମ୍ଏ କହିଛି। ଏଥିସହ ଜ୍ୱର କିମ୍ବା ଥଣ୍ଡା ଲକ୍ଷଣ ପାଇଁ ବିନା ଡାକ୍ତରୀ ପରାମର୍ଶରେ ଆଣ୍ଟିବାୟୋଟିକ୍ସ ନେବାକୁ ବାରଣ କରାଯାଇଛି। ଆଇଏମ୍ଏର ସୂଚନା ଅନୁଯାୟୀ H1N1 ସଂକ୍ରମଣ ହେଲେ ହଠାତ୍ ପ୍ରବଳ ଜ୍ୱର ସହ କମ୍ଫ ହେବା, କ୍ରମାଗତ ଶୁଖିଲା କାଶ, ଗଳା କଷ୍ଟ, ମାଂସପେଶୀରେ ପ୍ରବଳ ବିନ୍ଧା ଏବଂ କ୍ଲାନ୍ତି ଦେଖାଦେଇଥାଏ। ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ନାକରୁ ପାଣି ବୋହିବା, ବାନ୍ତି ହେବା ଏବଂ ପତଳା ଝାଡ଼ା ମଧ୍ୟ ଅନ୍ତର୍ଭୁକ୍ତ। ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ଆଇଏମ୍ଏ ପକ୍ଷରୁ କେତେକ ପ୍ରାଥମିକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସୁପାରିଶ କରାଯାଇଛି। ଅତି କମ୍ରେ 20 ସେକେଣ୍ଡ ପର୍ଯ୍ୟନ୍ତ ସାବୁନ ଏବଂ ପାଣିରେ ବାରମ୍ବାର ହାତ ଧୋଇବା କିମ୍ବା ଆଲ୍କୋହଲଯୁକ୍ତ ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଇଛି। କାଶିବା କିମ୍ବା ଛିଙ୍କିବା ସମୟରେ ଟିସୁ ପେପର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ମଧ୍ୟ ମାସ୍କ ପିନ୍ଧିବାକୁ କୁହାଯାଇଛି। ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଶ୍ରୀ ରାଉତ କହିଛନ୍ତି ସମସ୍ତ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ବର୍ତ୍ତମାନ ବୈତରଣୀ ନଦୀର ଜଳସ୍ତର ମଧ୍ୟ ସ୍ଥିର ରହିବା ସହ ବ୍ରାହ୍ମଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ତଳେ ରହିଥିବାର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଭାଇ ଓ ଭଉଣୀ ମଧ୍ୟରେ ନିବିଡ଼ ସମ୍ପର୍କର ନିଦର୍ଶନ ହେଉଛି ରକ୍ଷାବନ୍ଧନ। ଏହି ଅବସରରେ ରାଜ୍ୟର ପୁରପଲ୍ଲୀରେ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ଭଳିକି ଭଳି ରାକ୍ଷୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ନବରଙ୍ଗପୁରଠାରେ ନିଆରା ରାକ୍ଷୀ ଷ୍ଟଲ୍ ପଡ଼ିଛି। ଧାନ, ମକା, ମାଣ୍ଡିଆ, କାନ୍ଦୁଲ ଓ ବିରି ଭଳି ସ୍ଥାନୀୟ କୃଷିଜାତ ସାମଗ୍ରୀରୁ ପ୍ରସ୍ତୁତ ହୋଇଛି ରାକ୍ଷୀ। ଏହି ରାକ୍ଷୀଗୁଡ଼ିକ ଭାଇ ଭଉଣୀଙ୍କ ସ୍ନେହର ପ୍ରତୀକ ସାଜିବା ସହ କାରିଗରଙ୍କ ରୋଜଗାରର ପନ୍ଥା ପାଲଟିଛି। ଓର୍ମାସ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ରାକ୍ଷୀ ଷ୍ଟଲ୍ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଲାଗି ରହିଛି। ଏ ସମ୍ପର୍କରେ ରାକ୍ଷୀ ପ୍ରସ୍ତୁତ କରିଥିବା କାରିଗର କହିଛନ୍ତି
2: ଧାନରେ ବିଭିନ୍ନ ଆଇଟମ ଆମେ ରାକ୍ଷୀ ତିଆରି କଲୁ। କୃଷ୍ଣଙ୍କର, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଆହୁରି ଡିଜାଇନ ଡିଜାଇନ କଲୁ। ମାନେ ଲୋକ ପସନ୍ଦ କରୁଛନ୍ତି, ନେଉଛନ୍ତି, ଛୋଟ ବଡ଼ ସବୁ ଖୋଜୁଛନ୍ତି, ବହୁତ ପସନ୍ଦ କଲେ ଲୋକ। ମାନେ ଆଜିକି 3 ବର୍ଷ ହେଲା ଆମେ ଆସୁଛୁ, ବହୁତ ବିକା ବିକ୍ରି କରୁଛୁ। ଆମକୁ ବି ସୁନ୍ଦର ଲାଗୁଛି ଆଉ ନେବା ଲୋକ ବି ସୁନ୍ଦର। ନାଇଁ ଭଲଟା ତମେ କୋଉ ଗାଁ ବୋଲି ଆଡ୍ରେସ ଅଛନ୍ତି? ନାଇଁ ଆମର କଷାକମୁଣ୍ଡା ଭିତରେ।
1: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଆସନ୍ତା 29 ତାରିଖରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ୟୁନିସେଫ୍ ସହଯୋଗରେ ଶିଶୁମାନଙ୍କ ପରିବାର ଭିତ୍ତିକ ଯତ୍ନ ଓ ପରିବାରଠାରୁ ଶିଶୁ ବିଚ୍ଛିନ୍ନତା ରୋକିବା ସମ୍ପର୍କିତ ଆଞ୍ଚଳିକ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଇସଲାମ ଧର୍ମର ପ୍ରବର୍ତ୍ତକ ପୟଗମ୍ବର ହଜରତ ମହମ୍ମଦଙ୍କର ଜନ୍ମଦିବସକୁ ଆଜି ଇଦ୍ ଏ ମିଲାଦ୍ ଉନ୍ ନବୀ ଭାବେ ପାଳନ କରାଯାଉଛି। ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଶୋଭାଯାତ୍ରାରେ ବାହାରି ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ଦେଇଛନ୍ତି। ବିଶ୍ୱଶାନ୍ତି ପାଇଁ ମସ୍ଜିଦ୍ଗୁଡ଼ିକରେ ସ୍ୱତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। କଟକ, ଭୁବନେଶ୍ୱର, ଭଦ୍ରକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମହମ୍ମଦଙ୍କ ଜୟନ୍ତୀ ପାଳିତ ହେଉଛି। ନୂଆପଡ଼ା ଜିଲ୍ଲା ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଏକ ଶୋଭାଯାତ୍ରା ଖଡ଼ିଆଳ ନଗର ପରିକ୍ରମା କରିଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପ୍ରାଥମିକ ଶିକ୍ଷା ଡିପ୍ଲୋମା ପରୀକ୍ଷାର ଫର୍ମ ପୂରଣ ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେବ। ଆବେଦନର ଶେଷ ତାରିଖ ସେପ୍ଟେମ୍ବର 6 ରହିଛି। ସମ୍ପୂର୍ଣ୍ଣ ଫର୍ମ ପୂରଣ ସେପ୍ଟେମ୍ବର 8 ଅପରାହ୍ନ 5 ସୁଦ୍ଧା ଦାଖଲ କରିବାକୁ ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଅନ୍ଲାଇନ୍ ମାଧ୍ୟମରେ www.bscodisha.nic.in ଜରିଆରେ ପରୀକ୍ଷାର୍ଥୀ ଆବେଦନ କରିପାରିବେ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ଆସନ୍ତା ଶୁକ୍ରବାର

0: ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 346.7 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ 16.4% ଅଧିକ। ସେହିପରି ଚଳିତ ମୌସୁମୀ ଋତୁ ଅର୍ଥାତ୍ ଜୁନ୍ ମାସ ପହିଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ 11.9 ମିଲିମିଟର ବର୍ଷା ହୋଇଯାଇଛି, ଯାହା ସ୍ୱାଭାବିକ ବର୍ଷାର ପରିମାଣଠାରୁ 30.9% ଅଧିକ। ରାଜ୍ୟର 21 ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଅବଶିଷ୍ଟ 9 ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଯାଇଛି। କୌଣସି ବି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର 16 ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରର ଜଳସ୍ତର 623.71 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 361,978 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 290,177 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଖେଲୋ ଇଣ୍ଡିଆ ସମ୍ବାଦକୁ ଆସନ୍ତାକାଲି ଆଭାସୀ ମାଧ୍ୟମରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଗସ୍ତ କରି ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତଙ୍କୁ ପଟ୍ଟାବଣ୍ଟନ କରିବା ସହ ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ନଭେମ୍ବର 24 ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା ଏବଂ ଦେଶରେ ଇନ୍ଫ୍ଲୁଏଞ୍ଜା ଏ ସଂକ୍ରମଣରୁ ସତର୍କ ରହିବାକୁ ଜନସାଧାରଣଙ୍କୁ IMA ପରାମର୍ଶ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ। ଆଜିର ପ୍ରସଙ୍ଗ ବିଷୟ ସମାବେଶୀ ସାମାଜିକ ସୁରକ୍ଷା ଇକୋସିଷ୍ଟମ ପ୍ରସ୍ତୁତ କରିଛି ଇ ଶ୍ରମ ପୋର୍ଟାଲ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ଇ ଶ୍ରମ ପୋର୍ଟାଲକୁ ଆଜି 5 ପୂରଣ ହୋଇଛି। 2021 ଅଗଷ୍ଟ 26 ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଦ୍ୱାରା ଏହି ପୋର୍ଟାଲକୁ କାର୍ଯ୍ୟକାରୀ କରାଯାଇଥିଲା। ଦେଶର ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶର ଏହି ପ୍ରଥମ ଆଧାର ସଂଯୋଜିତ ପୋର୍ଟାଲ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ଏକ ତଥ୍ୟ ବ୍ୟାଙ୍କ ପ୍ରସ୍ତୁତ କରିଛି। ପଞ୍ଜୀକୃତ ହେଉଥିବା ପ୍ରତ୍ୟେକ ଶ୍ରମିକଙ୍କୁ ଏହି ପୋର୍ଟାଲ ମାଧ୍ୟମରେ 12 ବିଶିଷ୍ଟ ଏକ ଏକୀକୃତ ଆକାଉଣ୍ଟ ନମ୍ବର ପ୍ରଦାନ କରାଯାଇଥାଏ। ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକ ସୁବ୍ୟବସ୍ଥିତ ଢଙ୍ଗରେ ଏହାର ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାରେ ଏହି ପୋର୍ଟାଲ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। API ମାଧ୍ୟମରେ ସରକାରୀ ସଂସ୍ଥାଗୁଡ଼ିକ ମଧ୍ୟ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଏହି ପୋର୍ଟାଲ ମାଧ୍ୟମରୁ ପାଇଥାନ୍ତି। ଜରୁରୀକାଳୀନ ପରିସ୍ଥିତି ସମୟରେ ଶ୍ରମିକଙ୍କୁ ସମୟୋଚିତ ସହାୟତା ପ୍ରଦାନ କରିବା ଏହାଦ୍ୱାରା ସମ୍ଭବ ହୋଇପାରିଛି। ଏହି ପୋର୍ଟାଲରେ ଏପର୍ଯ୍ୟନ୍ତ 31,99,00,000 ଶ୍ରମିକ ପଞ୍ଜୀକୃତ ହୋଇସାରିଛନ୍ତି। ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲକ୍ଷ୍ୟ ନେଇ ଶ୍ରମ ଶକ୍ତି କ୍ଷେତ୍ରକୁ ସଶକ୍ତ କରିବା ତଥା ସ୍ଥାୟୀ ଅଭିବୃଦ୍ଧି ପାଇଁ ଏହି କେନ୍ଦ୍ରୀୟ ପୋର୍ଟାଲ ଏକ ମାଧ୍ୟମ ପାଲଟିଛି। କୃଷି, ନିର୍ମାଣ, ଘରୋଇ, କ୍ଷୁଦ୍ର ବ୍ୟବସାୟୀ, ପ୍ରବାସୀ, ଗିଗ୍ ଏବଂ ପ୍ଲାଟଫର୍ମ କର୍ମଚାରୀଙ୍କ ଭଳି ବିଭିନ୍ନ ଅଣସଂଗଠିତ କ୍ଷେତ୍ରର ଶ୍ରମିକ ଏଥିରେ ସାମିଲ ହୋଇଛନ୍ତି। ଏହାଦ୍ୱାରା ସେମାନଙ୍କ ପାଇଁ ଏକ ବ୍ୟାପକ ସାମାଜିକ ସୁରକ୍ଷା ଇକୋସିଷ୍ଟମ ପ୍ରସ୍ତୁତ କରାଯାଇପାରିଛି। 2024 ଅକ୍ଟୋବର 21 ଇ ଶ୍ରମ ପୋର୍ଟାଲକୁ ଏକୀକୃତ ସମାଧାନର ମାଧ୍ୟମ ଭାବେ କାର୍ଯ୍ୟକାରୀ କରାଯାଉଛି। ପଞ୍ଜୀକରଣଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନ କରିବା ଅଧିକ ସହଜ ଏବଂ ସୁଗମ ହୋଇପାରିଛି। କଲ୍ୟାଣକାରୀ ଯୋଜନା, ନିଯୁକ୍ତି କ୍ଷେତ୍ର, ଦକ୍ଷତା ବିକାଶ ଏବଂ ପେନ୍ସନ୍ ସେବା ବିଭିନ୍ନ କ୍ଷେତ୍ରକୁ ସମନ୍ୱିତ କରାଯାଇ ଏକ ଏକୀକୃତ ପୋର୍ଟାଲ ଭାବେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସାମାଜିକ ସୁରକ୍ଷା କ୍ଷେତ୍ର ଏହାଦ୍ୱାରା ଅଧିକ ସଶକ୍ତ ହୋଇପାରିଛି। 15 ସାମାଜିକ ସୁରକ୍ଷା ତଥା କଲ୍ୟାଣକାରୀ ଯୋଜନା ଏହି ପ୍ଲାଟଫର୍ମରେ ଏକୀକୃତ ହୋଇପାରିଛି। ସେଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ, ଏକ ରାଷ୍ଟ୍ର ଏକ ରାସନ କାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଆଦି ଅନ୍ତର୍ଭୁକ୍ତ। ଏହି ପୋର୍ଟାଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧୀନରେ ପଞ୍ଜିକୃତ ଶ୍ରମିକ ସାମିଲ ହୋଇପାରୁଛନ୍ତି, ଫଳରେ ପିଏମ୍ ସୁରକ୍ଷା ବୀମା ଯୋଜନା ଅଧୀନରେ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା ପାଇଁ 2 ଲକ୍ଷ ଟଙ୍କା ଏବଂ ଆଂଶିକ ଅକ୍ଷମତା ପାଇଁ 1 ଲକ୍ଷ ଟଙ୍କାର ବୀମା ରାଶି ମିଳିପାରୁଛି। ଏପରିକି ଯେକୌଣସି କାରଣରୁ ମୃତ୍ୟୁ ହେଲେ ପ୍ରଧାନମନ୍ତ୍ରୀ

0: ଜୀବନ ଜ୍ୟୋତି ବୀମା ଯୋଜନା ଅଧୀନରେ 2 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ପୋର୍ଟାଲ ମାଧ୍ୟମରେ ଦକ୍ଷତା ବିକାଶ ପାଇଁ ମଧ୍ୟ ବ୍ୟବସ୍ଥା ଉପଲବ୍ଧ ରହିଛି। ସରକାରୀ ଯୋଜନାଗୁଡ଼ିକର ଚିହ୍ନଟ ପାଇଁ ଏହି ପ୍ଲାଟଫର୍ମରେ ମାଇ ସ୍କିମ୍ ବ୍ୟବସ୍ଥା ଉପଲବ୍ଧ ରହିଛି। ସେହିଭଳି ଏହି ପୋର୍ଟାଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକ ନିଜକୁ ପଞ୍ଜୀକୃତ କରିପାରୁଛନ୍ତି। ଏହି ଯୋଜନା ଅଧୀନରେ 60 ବର୍ଷ ପୂରଣ ପରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତି ମାସରେ ସର୍ବନିମ୍ନ 3000 ଟଙ୍କାର ପେନ୍ସନ୍ ପ୍ରଦାନ କରାଯାଇଥାଏ। ଭାସିନୀ ଦ୍ୱାରା ପରିଚାଳିତ ଏହି ପ୍ଲାଟଫର୍ମରେ ଗତବର୍ଷ 22ଟି ଭାଷାକୁ ସାମିଲ କରାଯାଇଛି। ଏହାଦ୍ୱାରା ବିଭିନ୍ନ ଆଞ୍ଚଳିକ ଭାଷାର ଉପଯୋଗ ମାଧ୍ୟମରେ ପଞ୍ଜୀକରଣ ଅଧିକ ସୁଗମ ହୋଇପାରିଛି। ପୋର୍ଟାଲରେ ପ୍ରବାସୀ ଶ୍ରମିକଙ୍କ ପାରିବାରିକ ବିବରଣୀ ମଧ୍ୟ ଉପଲବ୍ଧ ରହିଛି। ଏହାଦ୍ୱାରା ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିର୍ମାଣ ଶ୍ରମିକଙ୍କ କ୍ଷେତ୍ରରେ ତଥ୍ୟ ଆଦାନ ପ୍ରଦାନ ସମ୍ଭବ ହୋଇପାରିଛି। ଗିଗ୍ ଏବଂ ଅନ୍ୟ ପ୍ଲାଟଫର୍ମର ଅଣସଂଗଠିତ ଶ୍ରମିକ ଏହା ମାଧ୍ୟମରେ ପଞ୍ଜୀକୃତ ହୋଇ ସରକାରୀ ସୁବିଧାର ସୁଫଳ ପାଇପାରୁଛନ୍ତି। ଏପର୍ଯ୍ୟନ୍ତ 11,50,000 ପ୍ଲାଟଫର୍ମ ଶ୍ରମିକ ଇ ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇସାରିଛନ୍ତି। 16 ବର୍ଷ କିମ୍ବା ତାଠାରୁ ଅଧିକ ବୟସର ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଏହି ପୋର୍ଟାଲରେ ପଞ୍ଜୀକୃତ କରିବା ପାଇଁ ଯୋଗ୍ୟ ହୋଇଥାନ୍ତି। ଏଥିପାଇଁ ଜଣେ ଶ୍ରମିକ, ଆୟକରଦାତା କିମ୍ବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଅଥବା କର୍ମଚାରୀ ରାଜ୍ୟ ବୀମା ନିଗମର ସଦସ୍ୟ ହେବା ବାଧ୍ୟତାମୂଳକ ନୁହେଁ। ଦେଶର ଅଣସଂଗଠିତ ଶ୍ରମ ଶକ୍ତି ପାଇଁ ଇ ଶ୍ରମ ପୋର୍ଟାଲ ଏକ ସୁରକ୍ଷା ଇକୋସିଷ୍ଟମର ଭିତ୍ତିଭୂମି ସ୍ଥାପନ କରିପାରିଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
0: ହୋଇଥାନ୍ତି ଏଥିପାଇଁ ଜଣେ ଶ୍ରମିକ, ଆୟକରଦାତା କିମ୍ବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଅଥବା କର୍ମଚାରୀ ରାଜ୍ୟ ବୀମା ନିଗମର ସଦସ୍ୟ ହେବା ବାଧ୍ୟତାମୂଳକ ନୁହେଁ। ଦେଶର ଅଣସଂଗଠିତ ଶ୍ରମ ଶକ୍ତି ପାଇଁ ଇ ଶ୍ରମ ପୋର୍ଟାଲ ଏକ ସୁରକ୍ଷା ଇକୋସିଷ୍ଟମର ଭିତ୍ତିଭୂମି ସ୍ଥାପନ କରିପାରିଛି।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଖେଲୋ ଇଣ୍ଡିଆ ଆଲୋଚନାକେ ଆଇବାକାଲ ଆବାସୀ ଜରିଏ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟ ଜମି ପଞ୍ଜୀକରଣ ପ୍ରକ୍ରିୟାକେ ଅତିକା ସ୍ୱଚ୍ଛ ଆଉ ଉତ୍ତରଦାୟୀ କରିବାର ଲାଗି ସରକାର ଦେଲେ ଜୋର। ପୈଗମ୍ବର ମହମ୍ମଦଙ୍କର ଜନ୍ମଦିନେ ଆଜି ପାଳନ କରାଯାଉଛି ଇଦ୍ ମିଲାଦ ଉନ୍ ନବୀ। ଆଉର୍ ରାଜ୍ୟ ବୟଡ ଆଉ ବର୍ଷା ସ୍ଥିତି ଆୟତ୍ତେ ରହିଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କର ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ଆଭାସୀ ଜରିଏ ଖେଲୋ ଇଣ୍ଡିଆ ଆଲୋଚନାକେ ସମ୍ବୋଧନ କରିବେ। ଜାତୀୟ କ୍ରୀଡ଼ା ଦିବସ 2026 ପାଳନର ଅଂଶ ହିସାବେ ମେରା ଯୁବା ଭାରତ ତର୍ଫୁ ହେବାର୍କେ ଥିବା ଇ କାର୍ଯ୍ୟକ୍ରମ ଦେଶେ ପରିଚାଳିତ ହେବା। ଯେତେ ଫି ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚ

ସବୁ ଜିଲ୍ଲାର ଦୁଇଟା ମହାବିଦ୍ୟାଳୟର ଯୁବାମାନେ ଭାଗ ନେବେ। ଯୁବ ନେତୃତ୍ୱ, ନାଗରିକ ଦାୟିତ୍ୱ, ସ୍ୱେଚ୍ଛାସେବୀ ମନୋଭାବ, ସ୍ୱଚ୍ଛତା ଆଉ ଦେଶ ଗଠନ ଦିଗେ ଏଟା ସାହାଯ୍ୟ କରବା। ଜୁଆନ ପିଢ଼ିଙ୍କୁ ଦେଶର କ୍ରୀଡ଼ା ସାଙ୍ଗେ ଯୋଡ଼ବାର ଲାଗି ଏ ଆଲୋଚନା ଗୋଟେ ସିଧାସଳଖ ମାଧ୍ୟମ ହେବା, ଯେନ୍ଥିର୍ ଲାଗି ସେମାନଙ୍କର ବିଚାର ଆଉ ଦୃଷ୍ଟିକୋଣ ଭାରତର ଯୁବ ଆଉ କ୍ରୀଡ଼ା ବ୍ୟବସ୍ଥାତି ସାମିଲ ହୋଇପାରବା। ଓଡ଼ିଶାର 60ଟା ଅନୁଷ୍ଠାନକେ ଏଥିର୍ଲାଗି ବଛାଯାଇଛି। ଛାତ୍ରଛାତ୍ରୀ ଆଉ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀମାନଙ୍କର ଭାଗିଦାରୀକେ ସୁନିଶ୍ଚିତ କରବାର ଉପରେ ଜୋର୍ ଦିଆଯାଇଛି। ନୂଆପଡ଼ା ନ୍ୟାସନାଲ୍ କଲେଜ ଆଉ ଖଡ଼ିଆଲ ସ୍ୱୟଂଶାସିତ କଲେଜ ଏଥି ଭାଗ ନେଉଛନ୍। ରାଜ୍ୟ ଜମି ପଞ୍ଜୀକରଣ ପ୍ରକ୍ରିୟାକେ ଅତ୍କା ସ୍ୱଚ୍ଛ, ଦାୟିତ୍ୱ ସମ୍ପନ୍ନ ଆଉ ନିୟମ ଅନୁପାଳନକେ ସୁନିଶ୍ଚିତ କରବାର ଉପରେ ସରକାର ଜୋର୍ ଦେଉଛନ୍ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍। ପଞ୍ଜୀକରଣ ପ୍ରକ୍ରିୟାଥି ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ଲାଗି ବିଭାଗ ତରଫ ଭିନ୍ ଭିନ୍ ପ୍ରଯୁକ୍ତି ଭିତ୍ତିକ ବ୍ୟବସ୍ଥା ଲାଗୁ କରାଯାଇଛି। ପଞ୍ଜୀକରଣ କାର୍ଯ୍ୟାଳୟର କାମକାଜର ନିୟମିତ ଭାବେ ତଦାରଖ ଲାଗି ଜିଲ୍ଲାପାଳମାନଙ୍କୁ ବିଭାଗ ତରଫ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାର ଜମି ଜାଲିଆତି ପଞ୍ଜୀକରଣ ଅଭିଯୁକ୍ତି କୋମନା ତହସିଲଦାର ସବ୍ ରେଜିଷ୍ଟ୍ରାଣ୍ଟଙ୍କୁ ନିଲମ୍ବିତ କରାଯାଇଛି। ଘଟଣାର ଗୁରୁତ୍ୱକେ ନଜରତି ରଖିକରି ସବୁ ଜିଲ୍ଲାପାଳମାନଙ୍କୁ ନିଜର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଆଉ ଜିଲ୍ଲା ରେଜିଷ୍ଟ୍ରାଣ୍ଟଙ୍କୁ ପଞ୍ଜୀକରଣ ବାବଦ କାମକାଜର ନିୟମିତ ଯାଞ୍ଚ କରିବାରକେ ନିର୍ଦ୍ଦେଶ ଦିଆଯାଇଛି। ପ୍ରଯୁକ୍ତିବିଦ୍ୟାର ସବୁନୁ ଏତ୍କା ଉପଯୋଗ କରିକରି ପଞ୍ଜୀକରଣ ପ୍ରକ୍ରିୟାଥି ସ୍ୱଚ୍ଛତା ଆଉ ଉତ୍ତରଦାୟିତ୍ୱକେ ସୁନିଶ୍ଚିତ କରିବାଟା ରାଜ୍ୟ ସରକାରଙ୍କର ପହିଲା ପ୍ରାଥମିକତା ବୋଲି ଡକ୍ଟର ପାଢ଼ୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଗୋପାଳପୁର ଗସ୍ତକେ ନେଇକରି ଜିଲ୍ଲା ପ୍ରଶାସନ ତରଫ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଗଲାକାଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ଜିଲ୍ଲାପାଳ, ଆରକ୍ଷୀ ଅଧିକଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଧବଳେଶ୍ୱର ମନ୍ଦିର, ଆର୍ମି ଏୟାର ଡିଫେନ୍ସ କଲେଜ ପରିଦର୍ଶନ କରିକି ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଆଇବାକାଲି ମୁଖ୍ୟମନ୍ତ୍ରୀଙ୍କର ଗସ୍ତକେ ସୁରକ୍ଷିତ ଆଉ ଶୃଙ୍ଖଳିତ କରିବାର ଲାଗି ପ୍ରଶାସନ ଆଉ ପୁଲିସର ମିଳିତ ପ୍ରସ୍ତୁତି ଜାରି ରହିଛି। ଇ ଶ୍ରମ ପୋର୍ଟାଲକେ ଆଜି 5 ବର୍ଷ ପୁରା ହୋଇଛି। ଦେଶର ଅଣସଂଗଠିତ କର୍ମଚାରୀମାନଙ୍କ ଲାଗି ସାମାଜିକ ସୁରକ୍ଷାକେ ବରକସ କରବାର୍ତ୍ତି ଇତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶ୍ରମ ନିୟୋଜନ ମନ୍ତ୍ରଣାଳୟ ତରଫ 2021 ମୁଲେଇଥିବାର ଇ ଶ୍ରମ ପୋର୍ଟାଲ ଅଣସଂଗଠିତ ଶ୍ରମିକମାନଙ୍କ ଲାଗି ଜାତୀୟ ତଥ୍ୟ ବ୍ୟାଙ୍କ ହିସାବେ କାମ କରୁଛି। 31,99,00,000 ଅତ୍କା ପଞ୍ଜୀକରଣ ସହିତ ଇ ପୋର୍ଟାଲ କଲ୍ୟାଣକାରୀ ଯୋଜନାର ସୁଫଲ, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଆର୍ ପେନ୍ସନ୍ ସେବା ଦେବାର୍ଥେ ଗୋଟିଏ ଏକୀକୃତ କ୍ଷେତ୍ର ଭାବେ କାମ କରୁଛି। 15 ସାମାଜିକ ସୁରକ୍ଷା ଆଉ କଲ୍ୟାଣକାରୀ ଯୋଜନା ଇ ପ୍ଲାଟଫର୍ମ ଜରିଏ ମିଳିପାରୁଛି। ରାଜ୍ୟ ବିଜେପି କାର୍ଯ୍ୟାଳୟର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କର ଅଧ୍ୟକ୍ଷତାଥି ସେବା ସଂକଳ୍ପ ଅଭିଯାନ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହିତ ଭିନ୍ ଭିନ୍ ବିଭାଗର ମନ୍ତ୍ରୀ ଆଉ ଦଳର ବରିଷ୍ଠ ରାଜ୍ୟ ପଦାଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ଇସଲାମ ଧର୍ମର ପ୍ରବର୍ତ୍ତକ ପୈଗମ୍ବର ହଜରତ ମହମ୍ମଦଙ୍କର ଆଜି ହେଉଛି ଜନ୍ମଦିନ। ଇସଲାମ ଧର୍ମାବଲମ୍ବୀମାନଙ୍କ ଲାଗି ଆଜିର ଦିନଟା ଖୁବ୍ ପବିତ୍ର। ସେମାନେ ଆଜ୍ ଇଦ୍ ଏ ମିଲାଦୁନ୍ ନବୀ ପାଳନ କରିଛନ୍। ଏ ଅବସରରେ ସେମାନେ ଶୋଭାଯାତ୍ରାଟି ବାହାରିକରି ଶାନ୍ତି ଆଉ ସଦ୍ଭାବନାର ବାର୍ତ୍ତା ଦେଶନ୍। ବିଶ୍ୱ ଶାନ୍ତି ଲାଗି ମସ୍ଜିଦ୍ମାନଙ୍କେ ଖାସ୍ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାର୍ଟି ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସବୁ ମୁସଲମାନ ସମ୍ପ୍ରଦାୟ ଲୋକଙ୍କୁ ଶୁଭେଚ୍ଛା ଜଣାବାର ସହିତ ସମକର ସୁଖ ଶାନ୍ତି ଆଉ ସମୃଦ୍ଧିର କାମନା କରିଛନ୍। ସମ୍ବଲପୁର ସହରରେ ଇଦ୍ ଏ ମିଲାଦ୍ ଉନ୍ ନବୀ ଉଷ୍ନାକି ଥିପାଲି ଥିଛି। ଭିନ୍ ଭିନ୍ ପଡ଼ାନୁ ଶାନ୍ତି ଶୋଭାଯାତ୍ରାମାନ ଆୟୋଜନ କରାଯାଇଥିଲା। ବହୁତ ଜାଗାନୁ ମୌଲବୀମାନେ ଆସିକରି ଏହି ଅବସରରେ ଧାର୍ମିକ ମାର୍ଗଦର୍ଶନ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ବୀର ମହାରାଜପୁର, ବିନ୍କା, ତର୍ଭା, ନାରାୟଣପୁର ସହିତ ଭିନ୍ ଭିନ୍ ଜାଗାନ ମହମ୍ମଦ ଜୟନ୍ତୀ ଶାନ୍ତିପୂର୍ଣ୍ଣ ଭାବେ ପାଲି ଥିଛି। ଜିଲ୍ଲାର ମସ୍ଜିଦ୍ର ନମାଜ ପାଠ ସହିତ ଶୋଭାଯାତ୍ରା ସହର ପରିକ୍ରମା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୁକର ସାଙ୍ଗେ ଭାବ ଦିଆନିଆ କରିବେ। ଏଟା ତାଙ୍କର 136 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଆଉ ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଏଲିଜିବିଲିଟି ଟେଷ୍ଟ ଓଏସ୍ଏସ୍ଟିଇଟି ଲାଗି ଆବେଦନ ସମୟ ଆଇବା 30 ତକ ବଢ଼ାଯାଇଛି। ଏହି ପରୀକ୍ଷା ଲାଗି ଆବେଦନର ଶେଷ ସମୟ ଗଲା 23 ତକ ଥିଲା। ଭିନ୍ ଭିନ୍ ଜାଗାନ ବୟଡ ସ୍ଥିତି ଲାଗି ରହିଥିବାରୁ ଏହି ସମୟକେ ଆଇବା 30 ତକ ବଢ଼ାଯାଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷଙ୍କ ତରଫ ସୂଚନା ଦିଆଯାଇଛି।
ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ୍ ଡିଏଲ୍ଇଡି ପରୀକ୍ଷା ଲାଗି ଆଇବା 28 ସେପ୍ଟେମ୍ବର 6 ତାରିଖ ତକ୍ ଫର୍ମ ଭରାଯିବା। ଡିଏଲ୍ଇଡି

ଆଉ 2 ନମ୍ବର ବଛର ଆଉ ବେକ୍ ପେପର ଥିବା ପ୍ରାର୍ଥୀମାନେ ଫି ଦାଖଲ କରିକି ଅନ୍ଲାଇନ୍ ଥି ଫର୍ମ ଭରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ବିଜ୍ଞପ୍ତି ବାହାରିଛି। ଫର୍ମ ସବୁ ଆଇବା ମାସର 8 ତାରିଖ ଉପର ବେଲା ତକ ୱେବ୍ସାଇଟ୍ ଥି ଅପଲୋଡ୍ କରିବାର ଲାଗି ବୋର୍ଡ ତରଫରୁ ସମୟ ଧାର୍ଯ୍ୟ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାତି ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ହୋଇଯାଇଛି। ଇତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଗଲା 7 ମାସ ଭିତରେ ମୋଟ 6,690 ଚାଲାଣ କଟାଯାଇଥିବାର ସୂଚନା ଦିଆଯାଇଛି। 1,84,04,000 ଟଙ୍କା ଜରିମାନା ଆଦାୟ କରାଯାଇଛି। କଳିଙ୍ଗ ଭଲିବଲ୍ ଡେଭଲପ୍ମେଣ୍ଟ କାଉନ୍ସିଲ୍ର 2 ନମ୍ବର ଖେପ୍ ଲାଗି ଆଷ୍ଠାନୁ ପଞ୍ଜୀକରଣ ପ୍ରକ୍ରିୟା ମୁଲିଛି। ରାଜ୍ୟର ଫି ପଞ୍ଚାୟତରୁ 16 ବର୍ଷରୁ କମ୍ ବୟସର ବାଳକ ଆଉ ବାଳିକା ଦଲ ଭାଗ ନେଇପାରିବେ। ଗାଁ ଇଲାକାନ ଭଲିବଲ୍ ପ୍ରତିଭାର ବିକାଶ ସହିତ ଯୁବ ପ୍ରତିଭାମାନଙ୍କୁ ଗୋଟିଏ ସୁଯୋଗ ଦେବାଟା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ। ବୟଡ଼ ପ୍ରଭାବିତ ଇଲାକାନ ଉଦ୍ଧାର କାମ, ଖାଦ୍ୟ ଯୋଗାଣ, ପାନୀୟ ଜଳ ବ୍ୟବସ୍ଥା ଆଉ ରିଲିଫ୍ ସାମଗ୍ରୀର କେନ୍ସି ଅଭାବ ନାଇଁନ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍। ଶ୍ରୀ ପାଟିଲ କହିଛନ୍, ଦରକାର ଅନୁସାରେ ଅତ୍କା ସମ୍ବଳ ଯୋଗାଇ ଦେବାରକେ ପ୍ରଶାସନ ପୂରା ପ୍ରସ୍ତୁତ ଅଛି। ଭିନ୍ ଭିନ୍ ସୁରକ୍ଷା ନିର୍ଦ୍ଦେଶାବଳୀକେ ପାଳନ କରିକି ଧନଜୀବନ ସହିତ ନିଜକେ ସୁରକ୍ଷିତ ରଖବାରକେ ସେ ଲୋକଙ୍କୁ ଅନୁରୋଧ କରିଛନ୍। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ ରାଜ୍ୟ ବୟଡ଼ ଆଉ ବର୍ଷା ସ୍ଥିତି ନିୟନ୍ତ୍ରଣଥି ଅଛି। ଗଲା 13 ତାରିଖରୁ ଆଜତକ 10 ଜିଲ୍ଲାର 91 ବ୍ଲକ 604 ଗ୍ରାମ ପଞ୍ଚାୟତ 895 ଗାଁର 13,50,306 ଲୋକ ପ୍ରଭାବିତ ହୋଇଛନ୍। ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଆଉ କେନ୍ଦ୍ରାପଡ଼ା ଜିଲ୍ଲାର ନଦୀର ଜଳସ୍ତର ବଢ଼ବାର, ଜଳବନ୍ଦୀ ସମସ୍ୟା, ଘାଇ ହେବାର ଆଉ ଯୋଗାଯୋଗ ବିଚ୍ଛିନ୍ନ ବାଗିର ସବୁ ସମସ୍ୟାକେ ତୁର୍ତ୍ତି ମୁକାବିଲା ଲାଗି ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଉଛି। ବୟଡ଼ ଲାଗି ପାଖାପାଖି 1,00,000 ହେକ୍ଟରରୁ ଅତ୍କା ଚାଷଜମି ଆଉ 5,60,356 ପଶୁ ସମ୍ପଦ ପ୍ରଭାବିତ ହୋଇଛି। ବଙ୍ଗୋପସାଗର ହୋଇଥିବାର ଲଘୁଚାପ ଉତ୍ତର ପଶ୍ଚିମ ଝାଡ଼ଖଣ୍ଡ ଆଉ ଉତ୍ତର ଓଡ଼ିଶା ପାର କରିବାର ସମ୍ଭାବନା ରହିଛି। ଇତାର ପ୍ରଭାବତି ଆଇବା 24 ଘଣ୍ଟା ଭିତରେ ଜବର ବର୍ଷା ହେବା ବୋଲି ବାଲେଶ୍ୱର, ଭଦ୍ରକ ଆର୍ ମୟୂରଭଞ୍ଜ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଇତାର ସହିତ ରାଜ୍ୟର ପାଖାପାଖି ସବୁ ଜିଲ୍ଲାର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଇତା ଋତୁରୁ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ର ତରଫରୁ ଆକଳନ କରାଯାଇଛି। ଏହି ମାସ 1 ତାରିଖରୁ ଆଜତକ ରାଜ୍ୟ 347.7 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯେନ୍ଟା ସ୍ୱାଭାବିକ ବର୍ଷାନୁ 16.4% ଅତ୍କାଏ। ସେନ୍ତା ଚଲତି ମୌସୁମୀ ଋତୁତି ଏପ୍ତକ ରାଜ୍ୟ 1,103.9 ମିଲିମିଟର ବର୍ଷା ହୋଇଛି, ଯେନ୍ଟା ସ୍ୱାଭାବିକ ବର୍ଷାନୁ 30.9% ଅତ୍କାଏ। ରାଜ୍ୟର 21 ଜିଲ୍ଲାର ସ୍ୱାଭାବିକ ନୋ ଅତ୍କା ବର୍ଷା ରେକର୍ଡ କରାଯାଇଥିବା ବେଳେ 9 ଜିଲ୍ଲାର ଠିକ୍ ବର୍ଷା ହୋଇଛି ବୋଲି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି। ସିଆଡ଼େ ହୀରାକୁଦ ଜଲଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 623.71 ଫୁଟ ରହିଥିଲା। ଏହାଦେ ସୁଲହଟା ଗେଟ୍ ଦେଇକରି ଫି ସେକେଣ୍ଡଟି ଜଲଭଣ୍ଡାରନୁ 2,90,177 ଘନଫୁଟ ପାଣି ଛଡ଼ାଯାଉଥିବାର ବେଳେ 3,61,978 ଘନଫୁଟ ପାଣି ଜଲଭଣ୍ଡାରକେ ଆସୁଛି। ଖେଲୋ ଇଣ୍ଡିଆ ଆଲୋଚନାକେ ଆଇବା କାଲି ଆଭାସୀ ଜରିଏ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟ ଜମି ପଞ୍ଜୀକରଣ ପ୍ରକ୍ରିୟାକେ ଅତ୍କା ସ୍ୱଚ୍ଛ ଆଉ ଉତ୍ତରଦାୟୀ କରିବାର ଲାଗି ସରକାର ଦେଲେ ଜୋର। ପୈଗମ୍ବର ମହମ୍ମଦଙ୍କ ଜନ୍ମଦିନେ ଆଜ ପାଳନ କରାଯାଉଛି ଇଦ୍ ମିଲାଦ ଉନ୍ ନବୀ। ଆଉ ରାଜ୍ୟ ବୟଡ଼ ଆଉ ବର୍ଷା ସ୍ଥିତି ଆୟତ୍ତେ ରହିଛି, ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା।

ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ନେପାଳର ଭୋଟେ କୋଶି ନଦୀରେ ଆକସ୍ମିକ ବନ୍ୟା ଫଳରେ 105 ଜଣ ଭାରତୀୟଙ୍କ ସମେତ 384 ପର୍ଯ୍ୟଟକ ନିଖୋଜ, 17 ଜଣଙ୍କ ମୃତ୍ୟୁ ନେଇ ସୂଚନା। ନେପାଳର ଏହି ଦୁଃଖଦ ପରିସ୍ଥିତିରେ ସମସ୍ତ ସମ୍ଭାବ୍ୟ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ଭାରତ ପ୍ରସ୍ତୁତ, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ବୃଦ୍ଧି ପାଉଥିବା ଇନ୍ଫ୍ଲୁଏଞ୍ଜା ଏ H1N1 ସଂକ୍ରମଣକୁ ଦୃଷ୍ଟିରେ ରଖି ପରାମର୍ଶବଳୀ ଜାରି କଲା ଭାରତୀୟ ଭେଷଜ ମହାସଂଘ। ଏବଂ କଲମ୍ବୋ ଟେଷ୍ଟର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଭାରତ ବିପକ୍ଷରେ ଫଲୋଅନ୍ କରି ଦ୍ୱିତୀୟ ଇନିଂସରେ ସଂଗ୍ରହ କରିଛି 6 ୱିକେଟ୍ ବିନିମୟରେ 229 ରନ୍। ତିବତ ସୀମା ନିକଟବର୍ତ୍ତୀ ରସୁଆ ଅଞ୍ଚଳରେ ଆଜି ସକାଳେ ଭୋଟେ କୋଶି ନଦୀରେ ହଠାତ୍ ବନ୍ୟା ଆସିବା ଫଳରେ ନେପାଳରେ 384 ଜଣ ପର୍ଯ୍ୟଟକ ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 100ରୁ ଅଧିକ ଭାରତୀୟ ଅଛନ୍ତି। ନେପାଳ ପର୍ଯ୍ୟଟନ ବୋର୍ଡର ସୂଚନା ଅନୁସାରେ ନିଖୋଜ ଥିବା 384 ପର୍ଯ୍ୟଟକଙ୍କ ମଧ୍ୟରେ 291 ବିଦେଶୀ ନାଗରିକ ଏବଂ 93 ଜଣ ନେପାଳୀ ନାଗରିକ ରହିଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ଭାରତରୁ 105 ଜଣ ଏବଂ ଯୁକ୍ତରାଜ୍ୟ, ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା, ମାଲେସିଆ, ଦକ୍ଷିଣ ଆଫ୍ରିକା ଏବଂ ନେଦରଲ୍ୟାଣ୍ଡସର ନାଗରିକ ରହିଛନ୍ତି। ନେପାଳ ପର୍ଯ୍ୟଟନ ବୋର୍ଡ କହିଛି ଏହି ସଂଖ୍ୟା ପ୍ରାରମ୍ଭିକ ଏବଂ ଏହାର ଯାଞ୍ଚ କାର୍ଯ୍ୟ ଜାରି ରହିଛି। ସଦ୍ୟପ୍ରାପ୍ତ ରିପୋର୍ଟ ଅନୁସାରେ ବନ୍ୟାରେ 17 ଜଣଙ୍କର ମୃତ୍ୟୁ ହୋଇଛି। ପରିସ୍ଥିତିର ଆକଳନ କରିବା ଏବଂ ନିଖୋଜ ଲୋକଙ୍କ ଠିକଣା ଖୋଜି ବାହାର କରିବା ପାଇଁ କର୍ତ୍ତୃପକ୍ଷ ଏବଂ ଉଦ୍ଧାରକାରୀ ସଂସ୍ଥାଗୁଡ଼ିକ ପ୍ରୟାସ ଜାରି ରଖିଛନ୍ତି। ଜରୁରୀ ସୂଚନା କିମ୍ବା ସହାୟତା ପାଇଁ ନେପାଳ ପର୍ଯ୍ୟଟନ ବୋର୍ଡ ପକ୍ଷରୁ ଜରୁରୀକାଳୀନ ଯୋଗାଯୋଗ ନମ୍ବର ମଧ୍ୟ ଜାରି କରାଯାଇଛି। ଟୋଲ୍ ଫ୍ରି ନମ୍ବର 1234, ହଟ୍ଲାଇନ୍ 1144 ଏବଂ ପର୍ଯ୍ୟଟନ ପୋଲିସ ନମ୍ବର 9851289445 ସୂଚନା କିମ୍ବା ସହାୟତା ପାଇପାରିବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ରସୁଆ, ନୂଆକୋଟ, ଧାଡିଙ୍ଗ, ଗୋର୍ଖା ଏବଂ ଚିତୱାନ ସମେତ ପ୍ରଭାବିତ ଅଞ୍ଚଳର ସାଂସଦମାନଙ୍କ ସହ ପରାମର୍ଶ କରିଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଭୂକମ୍ପ ଯୋଗୁଁ ବରଫପାତ ହେବା ଫଳରେ ତରଳିଥିବା ବରଫଖଣ୍ଡ ଭୋଟେ କୋଶି ନଦୀର ଜଳସ୍ତରକୁ ହଠାତ୍ ବୃଦ୍ଧି କରିଥିଲା। ଏବେ ମଧ୍ୟ ପ୍ରଭାବିତ ଅଞ୍ଚଳରେ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପ୍ରଭାବିତ ଭାରତୀୟ ନାଗରିକମାନଙ୍କ ସହାୟତା ଏବଂ ସୂଚନା ପାଇଁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ସହାୟତା ଆବଶ୍ୟକ କରୁଥିବା ବ୍ୟକ୍ତିମାନେ ଦୂତାବାସର ହେଲ୍ପଲାଇନ୍ ନମ୍ବର 9799851316007 ଏବଂ 9779701075000 ଯୋଗାଯୋଗ କରିପାରିବେ। ନେପାଳ ବନ୍ୟାରେ ପ୍ରାଣହାନୀ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ତାଙ୍କ ନେପାଳ ପ୍ରତିପକ୍ଷ ବାଲେନ୍ଦ୍ର ଶାହାଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ନେପାଳର ଏହି ଦୁଃଖଦ ପରିସ୍ଥିତି

ଭାରତ ଦୃଢ଼ତାର ସହ ଠିଆ ହୋଇଛି ଏବଂ ନେପାଳକୁ ସମସ୍ତ ସମ୍ଭାବ୍ୟ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ଭାରତ ପ୍ରସ୍ତୁତ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସେଠାରେ ଚାଲିଥିବା ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ଭାରତ ପକ୍ଷରୁ ନେପାଳ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରାଯାଉଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ନେପାଳରେ ଘଟିଥିବା ଆକସ୍ମିକ ବନ୍ୟା ଜନିତ ପ୍ରାଣହାନୀ ଏବଂ କ୍ଷୟକ୍ଷତି ପାଇଁ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକୃଷ୍ଣନ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ନିଖୋଜ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଓ ତ୍ୱରିତ ଉଦ୍ଧାର ପାଇଁ ସେ ପ୍ରାର୍ଥନା କରିଛନ୍ତି। ଏହି ସଙ୍କଟ ସମୟରେ ଭାରତବାସୀଙ୍କ ଭାବନା ନେପାଳର ଜନସାଧାରଣଙ୍କ ସହ ରହିଛି ବୋଲି ଶ୍ରୀ ରାଧାକୃଷ୍ଣନ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ ଫୋନ୍ ଯୋଗେ କଥା ହୋଇ ନେପାଳରେ ପ୍ରବଳ ବର୍ଷା ଏବଂ ବିରାଟ ବରଫଖଣ୍ଡ ତରଳିବା ଯୋଗୁଁ ବିହାରରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଏନ୍ଡିଆର୍ଏଫ୍କୁ ନିୟୋଜିତ କରାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଭାରତୀୟ ଭେଷଜ ମହାସଂଘ ଆଇଏମ୍ଏ ଦେଶରେ ଇନ୍ଫ୍ଲୁଏଞ୍ଜା ଏ H1N1 ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଅଧିକାଂଶ ସଂକ୍ରମଣ ସାଧାରଣ ଓ ଆପେ ଆପେ ଭଲ ହୋଇଯାଉଥିବାରୁ ଜନସାଧାରଣ ଏଥିରେ ଭୟଭୀତ ନ ହେବାକୁ ଆଇଏମ୍ଏ କହିଛି। ଏଥିସହ ଜ୍ୱର କିମ୍ବା ଥଣ୍ଡା ଲକ୍ଷଣ ଦେଖାଦେଲେ ବିନା ଡାକ୍ତରୀ ପରାମର୍ଶରେ ଆଣ୍ଟିବାୟୋଟିକ୍ସ ଖାଇବାକୁ ବାରଣ କରାଯାଇଛି, କାରଣ H1N1 ଏକ ଭୂତାଣୁଜନିତ ସଂକ୍ରମଣ ଏବଂ ଆଣ୍ଟିବାୟୋଟିକ୍ସ ଭୂତାଣୁକୁ ମାରିପାରେ ନାହିଁ। ବିଶେଷକରି ଆଜିଥ୍ରୋମାଇସିନ୍, ଆମୋକ୍ସିସିଲିନ୍, କ୍ଲାଭୋଲେଟ୍ ଏବଂ ସେଫିକ୍ଜିମ୍ ଭଳି ଆଣ୍ଟିବାୟୋଟିକ୍ସ ବିନା ଡାକ୍ତରୀ ପରାମର୍ଶରେ ଖାଇବାକୁ ବାରଣ କରାଯାଇଛି। ଆଇଏମ୍ଏର ସୂଚନା ଅନୁସାରେ H1N1 ସଂକ୍ରମଣ ହେଲେ ହଠାତ୍ ପ୍ରବଳ ଜ୍ୱର ସହ କମ୍ପ ହେବା, କ୍ରମାଗତ ଶୁଖିଲା କାଶ, ଗଳାରେ କଷ୍ଟ ଅନୁଭବ କରିବା, ମାଂସପେଶୀରେ ପ୍ରବଳ ବିନ୍ଧା ଏବଂ କ୍ଲାନ୍ତି ଅନୁଭୂତ ହୋଇଥାଏ। ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ମୁଣ୍ଡ ବିନ୍ଧା, ନାକରୁ ପାଣି ବୋହିବା, ବାନ୍ତି ହେବା ଏବଂ ପତଳା ଝାଡ଼ା ହେବା ଅନ୍ତର୍ଭୁକ୍ତ। ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ଆଇଏମ୍ଏ ପକ୍ଷରୁ କେତେକ ପ୍ରାଥମିକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସୁପାରିଶ କରାଯାଇଛି। ଅତି କମ୍ରେ 20 ସେକେଣ୍ଡ ପର୍ଯ୍ୟନ୍ତ ସାବୁନ ଏବଂ ପାଣିରେ ବାରମ୍ବାର ହାତ ଧୋଇବା କିମ୍ବା ଆଲ୍କୋହଲଯୁକ୍ତ ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଇଛି। କାଶିବା କିମ୍ବା ଛିଙ୍କିବା ସମୟରେ ଟିସୁ ପେପର ବ୍ୟବହାର କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ମାସ୍କ ପିନ୍ଧିବାକୁ ଜନସାଧାରଣଙ୍କୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଜୟନ୍ତ ସିଂ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଦକ୍ଷତା ପ୍ରତିଯୋଗିତା, ଫଳାଫଳ ଭିତ୍ତିକ ଅର୍ଥ ବ୍ୟବସ୍ଥାଠାରୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ବିଭିନ୍ନ ସମସ୍ୟାର ସମାଧାନ ଓ ନୀତିଗତ ବିଷୟ ଉପରେ ସୃଜନଶୀଳ ଭାବେ ଚିନ୍ତା କରିବା ଏବଂ ସୁଶାସନ ପାଇଁ ଜନଭାଗିଦାରୀକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତେଲେଙ୍ଗାନାର ସୁରିଆପେଟ୍ଠାରେ ଘଟିଥିବା ଏକ ଦୁର୍ଘଟଣାରେ ପ୍ରାଣହାନୀ ପାଇଁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜ ପ୍ରିୟଜନଙ୍କୁ ହରାଇଥିବା ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ, ଆଜି ସକାଳେ ହାଇଦ୍ରାବାଦରୁ ବିଜୟୱାଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ସହ ଯାତ୍ରୀବାହୀ ବସ୍ର ଧକ୍କା ହେବା ଫଳରେ 6 ଜଣ ଲୋକ ପ୍ରାଣ ହରାଇଛନ୍ତି। ବସ୍ରେ ମୋଟ 43 ଜଣ ଯାତ୍ରୀ ଥିଲେ। କଂଗ୍ରେସ ଦଳ ଏବଂ ଏହାର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ମହିଳା ସଶକ୍ତିକରଣ କେବଳ ଏକ ନିର୍ବାଚନୀ ସ୍ଲୋଗାନ ବୋଲି ବିଜେପି ଅଭିଯୋଗ କରିଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେପି ନେତ୍ରୀ ବାଂଶୁରୀ ସ୍ୱରାଜ କହିଛନ୍ତି କେନ୍ଦ୍ର ସରକାର ମହିଳାମାନଙ୍କ ସଶକ୍ତିକରଣ ଲକ୍ଷ୍ୟରେ ଲୋକସଭାରେ ନାରୀ ଶକ୍ତି ବନ୍ଧନ ଅଧିନିୟମ ଆଣିଥିଲେ। କଂଗ୍ରେସ ଏହି ବିଲ୍କୁ ବିରୋଧ କରିବା ସହ ସଦନରେ ଏହାକୁ ପାରିତ କରାଇ ନ ଦେବା ପାଇଁ ବାଧା ସୃଷ୍ଟି କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ଶାସିତ ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକ ସରକାରରେ ମହିଳା ମନ୍ତ୍ରୀ ନଥିବା ନେଇ ସେ ଶ୍ରୀ ଗାନ୍ଧୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି। ଆମେରିକାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ସିଆଇଏ ନିର୍ଦ୍ଦେଶକ ଜନ୍ ରାଟକ୍ଲିଫ୍ ଗତକାଲି ନିଜ ମସ୍କୋ ଗସ୍ତ ସମୟରେ ରୁଷର ଗୁପ୍ତଚର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି, କିନ୍ତୁ ସେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କୁ ଭେଟିନାହାନ୍ତି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଫ୍ ଆଜି ସୂଚନା ଦେଇ କହିଛନ୍ତି ଆଲୋଚନାର ନିଷ୍କର୍ଷ ସମ୍ପର୍କରେ ପୁତିନ୍ଙ୍କୁ ଅବଗତ କରାଯାଇଛି। ଦ୍ୱିପାକ୍ଷିକ ସମ୍ପର୍କରେ ତିକ୍ତତା ରହିଥିଲେ ମଧ୍ୟ ଉଭୟ ଦେଶର ଗୁପ୍ତଚର ସଂସ୍ଥା ମଧ୍ୟରେ ଏଭଳି ଯୋଗାଯୋଗ ଏକ ସକାରାତ୍ମକ ବିକାଶ ବୋଲି ସେ କହିଛନ୍ତି। କାଶ୍ମୀର ଉପତ୍ୟକାରେ ଆଜି ଧାର୍ମିକ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଇଦ୍ ମିଲାଦୁନ୍ନବୀ ପାଳିତ ହୋଇଯାଇଛି। ଉପତ୍ୟକାର ବିଭିନ୍ନ ମସ୍ଜିଦ୍ ଏବଂ ଦରଘାଗୁଡ଼ିକରେ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇ ବିଶେଷ ପ୍ରାର୍ଥନାରେ ଯୋଗ ଦେଇଥିଲେ। ଶ୍ରୀନଗରର
ହଜରତ ବଲ ଦରଘାଠାରେ ସବୁଠାରୁ ବଡ଼ ସମାବେଶ ଅନୁଷ୍ଠିତ ହୋଇଥିଲା। ହଜାର

ହଜାର ଶ୍ରଦ୍ଧାଳୁ ପ୍ରାର୍ଥନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। କାଶ୍ମୀରର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରମୁଖ ମସ୍ଜିଦ୍ ଏବଂ ଦରଘାଗୁଡ଼ିକରେ ମଧ୍ୟ ସମାବେଶମାନ ଆୟୋଜିତ ହୋଇଥିଲା। କଲମ୍ବୋଠାରେ ଚାଲିଥିବା ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଶ୍ରୀଲଙ୍କା ଦଳ ଭାରତ ବିପକ୍ଷରେ ଫଲନ କରି ଦ୍ୱିତୀୟ ଇନିଂସରେ 6 ୱିକେଟ୍ ହରାଇ 229 ରନ୍ ସଂଗ୍ରହ କରିଛି। ଶ୍ରୀଲଙ୍କା ବର୍ତ୍ତମାନ ଭାରତଠାରୁ 16 ରନ୍ରେ ଆଗୁଆ ରହିଛି। ପୂର୍ବରୁ ଆଜି ଶ୍ରୀଲଙ୍କାକୁ ପ୍ରଥମ ଇନିଂସରେ 290 ରନ୍ରେ ଅଲ୍ଆଉଟ୍ କରିବା ପରେ ଭାରତ ତାକୁ ଫଲନ ଦେଇଥିଲା। ଭାରତୀୟ ବୋଲର ପ୍ରସିଦ୍ଧ କ୍ରିଷ୍ଣ ଏବଂ

0: ବର୍ତ୍ତମାନ ଭାରତଠାରୁ 16 ରନ୍ରେ ଆଗୁଆ ରହିଛି। ପୂର୍ବରୁ ଆଜି ଶ୍ରୀଲଙ୍କାକୁ ପ୍ରଥମ ଇନିଂସରେ 290 ରନ୍ରେ ଅଲ୍ ଆଉଟ୍ କରିବା ପରେ ଭାରତ ତାକୁ ଫଲନ୍ ଦେଇଥିଲା। ଭାରତୀୟ ବୋଲର ପ୍ରସିଦ୍ଧ କ୍ରିଷ୍ଣ ଏବଂ ମାନବ ସୁତାର ପ୍ରତ୍ୟେକ ତିନୋଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ସାରାଂଶ ଜୈନ ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ। ଭାରତୀୟ ଦଳ ଧ୍ରୁବ ଜୁରେଲ ଏବଂ ଦେବଦତ୍ତ ପାଡିକଲଙ୍କ ଶତକୀୟ ପାଳି ବଳରେ ନିଜର ପ୍ରଥମ ଇନିଂସକୁ 503 ରନ୍ରେ ପାଳି ସମାପ୍ତି ଘୋଷଣା କରିଥିଲା। ଭାରତ ବର୍ତ୍ତମାନ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ 1-0 ଅଗ୍ରଣୀ ରହିଛି। 2025-27 ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ ଦୌଡ଼ରେ ଚତୁର୍ଥ ସ୍ଥାନକୁ ସୁନିଶ୍ଚିତ କରିବା ପାଇଁ ଭାରତକୁ ଏହି ମ୍ୟାଚ୍ ଜିତିବା ନିହାତି ଜରୁରୀ। ଟେଷ୍ଟ ଚାମ୍ପିଅନ୍ସିପ୍ ତାଲିକାରେ ଅଷ୍ଟ୍ରେଲିଆ ବର୍ତ୍ତମାନ ଶୀର୍ଷରେ ଥିବାବେଳେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ରହିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନେପାଳର ଭୋଟେ କୋଶି ନଦୀରେ ଆକସ୍ମିକ ବନ୍ୟା ଫଳରେ 105 ଭାରତୀୟଙ୍କ ସମେତ 384 ପର୍ଯ୍ୟଟକ ନିଖୋଜ, 17 ଜଣଙ୍କ ମୃତ୍ୟୁ ନେଇ ସୂଚନା। ନେପାଳର ଏହି ଦୁଃଖଦ ପରିସ୍ଥିତିରେ ସମସ୍ତ ସମ୍ଭାବ୍ୟ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ଭାରତ ପ୍ରସ୍ତୁତ, କହିଲେ ପ୍ରଧାନମନ୍ତୀ। ଦେଶରେ ବୃଦ୍ଧି ପାଉଥିବା ଇନ୍ଫ୍ଲୁଏଞ୍ଜା H1N1 ସଂକ୍ରମଣକୁ ଦୃଷ୍ଟିରେ ରଖି ପରାମର୍ଶବଳୀ ଜାରି କଲା ଭାରତୀୟ ଭେଷଜ ମହାସଂଘ ଏବଂ କଲମ୍ବୋ ଟେଷ୍ଟର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଭାରତ ବିପକ୍ଷରେ ଫଲନ କରି ଦ୍ୱିତୀୟ ଇନିଂସରେ 6 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 229 ରନ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ବାଦଦାତା ବିରଞ୍ଚି ନାରାୟଣ ସେଠ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଢେଙ୍କାନାଳର ପ୍ରସିଦ୍ଧ ପାଳ ବାଇଗଣ ଏବେ ଭୌଗୋଳିକ ସୂଚକାଙ୍କ ବା GI ଟ୍ୟାଗ୍ ମାନ୍ୟତା ଦୌଡ଼ରେ ଆଗରେ ରହିଛି। OUAT ବୈଜ୍ଞାନିକଙ୍କ ପକ୍ଷରୁ ଏନେଇ ତଥ୍ୟ ସଂଗ୍ରହ ଓ ଗବେଷଣା ଚାଲିଛି। ବ୍ରାହ୍ମଣୀ ନଦୀ ପଠା ଅଞ୍ଚଳର କାମଗାର, କଣପାଳ, ରାଇ ନରସିଂହପୁର ସମେତ ବିଭିନ୍ନ ଗ୍ରାମରେ ଏହି ବାଇଗଣ ଚାଷ ହୋଇଥାଏ। ସ୍ୱତନ୍ତ୍ର ସ୍ୱାଦ ଓ କମ୍ ମଞ୍ଜି ଥିବା ଏହି ବାଇଗଣ ଚାଷରେ 5000 ଅଧିକ ଚାଷୀ ପରିବାର ଓ ଉଦ୍ୟୋଗୀ ଉପକୃତ ହେଉଛନ୍ତି। ଏ ସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ରର ଅଧ୍ୟକ୍ଷ ଡକ୍ଟର ବିମଳନ୍ଦୁ ମହାନ୍ତି କହିଛନ୍ତି,
3: ଲେଟ୍ ଖରିଫ ଏବଂ ଆର୍ଲି ରବିରେ ଗୋଟେ ପ୍ରକାର ବାଇଗଣ କରାଯାଏ, ଯୋଉଟାକି ଗୋଟେ ଇଣ୍ଡିଜେନସ୍ ଭେରାଇଟି ବା ଆମର ଦେଶୀୟ କିସମ। ସେଠାରେ ପାଖାପାଖି 100ରୁ ଉର୍ଦ୍ଧ୍ୱ ଚାଷୀ ସେଟା କରନ୍ତି ଏବଂ ପାଖାପାଖି 70-80 ଏକର ଜମିରେ ସେଟା ଚାଷ କରାହଉଛି। କାହିଁକୁ ବହୁତ ଦିନରୁ ଏଇଟା ଚାଷ ହେଉଛି, ପାଖାପାଖି 200 ବର୍ଷରୁ ପୁରୁଣା। ଏ ବାଇଗଣଟା ବହୁତ ସୁସ୍ୱାଦୁ ଏବଂ ତାର ମଞ୍ଜି କମ୍ ଏବଂ ବହୁତ ସ୍ପଞ୍ଜି, ଭାରି ଟେଷ୍ଟ, ଏବଂ ମାର୍କେଟରେ ତାର ଡିମାଣ୍ଡ ମଧ୍ୟ ବହୁତ ଅଧିକା, ଯାହାଫଳରେ କି ମାର୍କେଟରେ ଏଇଟା ଆରମ୍ଭ ଯେତେବେଳେ ବିକ୍ରି ହୁଏ 120 ଟଙ୍କା କେଜିରେ ବିକ୍ରି ହୁଏ, ଯେତେବେଳେ କି ଅଲଗା ବାଇଗଣ ତାଠୁ 30-40 ଟଙ୍କା କମ୍ରେ ବିକ୍ରି ହୁଏ। ତାକୁ ଲକ୍ଷ୍ୟ କରିକି ଆମର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଢେଙ୍କାନାଳ ଜିଲ୍ଲାରେ ଯେଉଁ କାର୍ଯ୍ୟକାରୀ କରୁଛି କୃଷି ବିଜ୍ଞାନ କେନ୍ଦ୍ର, ସେ ତା ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ଆଧିରେ ବଳିଷ୍ଠ ଭୂମିକା ନେଇଥିଲେ। ତାଙ୍କର ତତ୍ତ୍ୱାବଧାନରେ ସମସ୍ତେ ମିଶିକି ଏଇ ଢେଙ୍କାନାଳ ପାଳ ବାଇଗଣ ଗୋଟେ ସର୍ଭେ କରିଥିଲେ ଏବଂ ପରିଶେଷରେ GI ରେଜିଷ୍ଟ୍ରି ଅଥରିଟି ଚେନ୍ନାଇ ଏହାଙ୍କ ପାଖରେ ତାକୁ ବିଧିବଦ୍ଧ ଭାବରେ ଆପ୍ଲିକେସନ କରିଥିଲେ 30/6/2026 ଏବଂ ସେଟା ତାପରେ ଗୋଟେ ଆସିଥିଲା ଫର୍ମାଲିଟି ଚେକ୍ ରିପୋର୍ଟ 14/7/2026 ଯାହାର ରିପ୍ଲାଏ ମଧ୍ୟ 10/8/2026 କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ପ୍ରସ୍ତୁତ କରାହେଇଥିଲା ଏବଂ OUAT ର ଟେକ୍ନୋଲୋଜି ମ୍ୟାନେଜମେଣ୍ଟ ସେଲ୍ ମାଧ୍ୟମରେ ତାକୁ GI ରେଜିଷ୍ଟ୍ରି ଅଥରିଟିଙ୍କ ପାଖରେ ପଠା ହେଇଥିଲା। ବର୍ତ୍ତମାନ ସେଟା ପ୍ରି ଏକ୍ସାମିନେସନ ଷ୍ଟେଜ୍ରେ ଅଛି ଏବଂ ଆଶା କରାହଉଛି ଆ ପର ଷ୍ଟେଜ୍ ଯେତେବେଳେ ଏକ୍ସାମିନେସନ ହବ ଏବଂ GI ରେଜିଷ୍ଟ୍ରି ଅଥରିଟିଙ୍କ ଆଗରେ ଗୋଟେ ପ୍ରେଜେଣ୍ଟେସନ ହବ, ତାପରେ GI ଜର୍ନାଲରେ ବାହାରିବ ଏବଂ ତାପରେ ଏହାକୁ ବିଧିବଦ୍ଧ ଭାବରେ GI ରେଜିଷ୍ଟ୍ରେସନ ମିଳିବ।
2: ଶ୍ରାବଣର ଶେଷ ସୋମବାରରେ କପିଳାସ ପୀଠରେ ବାବା ଚନ୍ଦ୍ରଶେଖରଙ୍କ ଜଳାଭିଷେକ ପାଇଁ ପ୍ରାୟ 60,000 କାଉଡ଼ିଆଙ୍କ ସମାଗମ ହୋଇଥିଲା। ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନର ପ୍ରତିରୋଧ, ନିଷେଧ ଓ ଅଭିଯୋଗର ସମାଧାନ ଆଇନ ସମ୍ପର୍କରେ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ 150 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ନେଇ ଜିଲ୍ଲା ଯୋଜନା କମିଟି ବୈଠକ

0: ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ତଥା ବିଧାୟିକା ସୀମାରାଣୀ ନାୟକ ପ୍ରକଳ୍ପଗୁଡ଼ିକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ଓ ହିତାଧିକାରୀଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ନେଇ ଦିଶା କମିଟି ବୈଠକ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ସୁବିଧା ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଯୌତୁକ ନିରୋଧ ଅଧିନିୟମ 1961 ସମ୍ପର୍କରେ ଜିଲ୍ଲା ସମାଜମଙ୍ଗଳ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲ୍ୟ ବିବାହ, ଘରୋଇ ହିଂସା, କନ୍ୟା ଚାଲାଣ, କିଶୋରୀଙ୍କ ଗର୍ଭଧାରଣ ରୋକିବା, ଶିଶୁ ଶ୍ରମିକ ଉଚ୍ଛେଦ ନେଇ ଶିବିରରେ ଆଲୋଚନା ହୋଇଥିଲା। ଢେଙ୍କାନାଳ ସଦର ମହକୁମାରେ 80ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ମହାପୁରୁଷ ଓ ଢେଙ୍କାନାଳର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଅବକାରୀ ବିଭାଗ ପକ୍ଷରୁ ଅଧିକାରୀ ଓ ସରକାରୀ ଓକିଲମାନଙ୍କୁ ନେଇ NDPS ଆକ୍ଟ ଓଡ଼ିଶା ଅବକାରୀ ଆଇନ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଚୋରା ଗଞ୍ଜେଇ ଓ ବ୍ରାଉନ୍ ସୁଗାର କାରବାର ରୋକିବା ସହ ଅପରାଧୀଙ୍କୁ ଦଣ୍ଡିତ କରିବା ନେଇ କର୍ମଶାଳାରେ ଆଲୋଚନା ହୋଇଥିଲା। ଶେଷରେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର NSS ୟୁନିଟ୍ ପକ୍ଷରୁ NDRFର ତୃତୀୟ ବାଟାଲିୟନ୍ ସହଯୋଗରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କୁ ବିପର୍ଯ୍ୟୟ ମୁକାବିଲା, କ୍ୟାମ୍ପସ୍ ସୁରକ୍ଷା ଓ ଆପତ୍କାଳୀନ ପ୍ରସ୍ତୁତି ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଗଜପତି ଜିଲ୍ଲା ସମ୍ପର୍କରେ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ସମୟ ରାତି 7:30। ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ।

0: ସରେ ମୋର ଭେ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲିକରି କାଗର ମୁଣ୍ଡ ବନେଇଥିଲେ ବୋଲୁ ଆମେ ଯେନ୍ କାମ କବାର ବି କରିପାରମୁ।
1: ହଏ ଆମେ ତ ଦେଖ ଦଦା ଚାଷୀ ଦଦା, ଆମେ ତ ଦିନ ରାତ ହେତେ କ୍ଷେତେ ଯାଉଛୁ, ଆମକେ ଆମର ଦିହି ଗାଗର କେ ବନେ ନେଇ ରଖିଲେ ଚାଷ ନେଇ ହେଇପାରେ। ତ ପହେଲା ଆମକେ ଦିହି ଗାଗର ର ଯତ୍ନ ନେବାର କଥା।
0: ଯେ ତିଆର କଥା ତ କହିଲୁ ବୋଲ ମାତର ଆମ ରେଡ଼ିଓ ମାଧ୍ୟମରେ ଯେନ୍ ଦଦା ମାନେ ନାନୀ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ସେମାନେ ବି ଜାକ୍ତିଆର ହି କରି ମଶାରି ଟାଣି କରି ଶୁଇବେ, ଆର କେ ବୋଲୁ ଘର ଚାରି ବେରା ଟିକେ ସଫା ସୁତର ଟିକେ ରଖବେ କାଁ ବୋଲଛ।
1: ହଏ ହଏ ହଏ ନିହାତି। ଯେ ଦଦା ଇଟା ତ ଦେଖ ଆମେ ମ୍ୟାଲେରିଆର ଉପରେ କଥା ହେଲୁ, ହଁ ପରିଷ୍କାର ପରିଚ୍ଛନ୍ନ ରହିବାର ଉପରେ କଥାବାର୍ତ୍ତା ହେଲୁ, ସଚେତନ ଫୁନି କଲୁ। ହୋ ମା ତ ହେନ୍ତା ଟିକେ ଗାନା ବାଜନା ଟିକେ ଶୁନ୍ମା କେ ବୋଲୁଥିଲି।
0: ତୁଇ ଗାନା ବାଜନା ଶୁନ୍ବାର ଲାଗି ତୋର ମନ ଘିଚିଲା ନା ବୋଲ?
1: ହଏ ହଏ
0: ହେ ଦେ ଆମର ଶିଳ୍ପୀ ଦଦା ଆର ଦଲ ବଲ ଖେଟିଲେ ନା, ହେ ଦଦା ମାନକେ ଅନୁରୋଧ କରୁ ସେମାନେ ଗାନା ବାଜନା କରି କରି ଆମର ମନ କେ ଖଣା ଉଲ୍ଲାସ କରବେ କେ ବୋଲୁଛେ।
1: ହଏ ହଏ ହଏ ହେନ୍ତା ହେଲେ ଶୁନୁ
0: ଶୁନୁ।

0: ଆମର ମୁଖ୍ୟତଃ ଆମେ ଯେତେବେଳେ ଗଛ 10 ଦିନ ବା 15 ଦିନର ହେଇଥାଉ, ଗଛ ମୂଳରେ ଆମେ କିଛି ମେଡିସିନ୍ ପକାଇବା, ଯେଉଁଟାର ନାଁ ହେଉଛି କାର୍ବେଣ୍ଡାଜିମ୍ ଆଉ ଷ୍ଟ୍ରେପ୍ଟୋସାଇକ୍ଲିନ୍। ତେଣୁ କାର୍ବେଣ୍ଡାଜିମ୍ ଗୋଟେ ଲିଟର ପାଣିରେ 1.5 ଗ୍ରାମ ଆଉ ଷ୍ଟ୍ରେପ୍ଟୋସାଇକ୍ଲିନ୍ 10 ଲିଟର ପାଣିରେ 1 ଗ୍ରାମ। ଏହି ହିସାବରେ ଆମେ ମିଶାଇକି ଗଛ ମୂଳରେ ପ୍ରତ୍ୟେକ 7 ଦିନ ଅନ୍ତରରେ 2 ଥର କିମ୍ବା 3 ଥର ଆମେ ସିଞ୍ଚନ କରିବା ଦରକାର, ଯାହାଫଳରେ କି ଗଛଟି ହୃଷ୍ଟପୃଷ୍ଟ ହେବ ଆଉ ଝାଉଁଳା ରୋଗ ଲାଗିବନି। ଏହା ଛଡ଼ା ଆମେ କିଛି ଜୈବିକ ଉପାୟରେ ମଧ୍ୟ ଆମେ ପ୍ରୟୋଗ କରିପାରିବା। ଟ୍ରାଇକୋଡର୍ମା ସିଉଡୋମୋନାସ୍ ଲିଟର ପାଣିରେ 4 ଗ୍ରାମ ହିସାବରେ ମିଶାଇକି ମଧ୍ୟ ଆମେ ସିଞ୍ଚନ କଲେ ଆମକୁ ଉପକାର ମିଳିଥାଏ।
1: ତ ଆଜ୍ଞା, ଏ ଯେନ୍ ବାଇଗନ୍ ଫଲ୍ ଥି ଆଜ୍ଞା ପନିପରିବା ଯେନ୍ ଚାଷ ଆମର ଚାଷୀ ଦାଦାମାନେ କରୁଛନ୍ ବାଇଗନ୍, ତ ସେନେ କାଣ୍ଡ ଆରୁ ଫଳ ବିନ୍ଧା ରୋଗ ହେସି ବୋଲିକରି ଆମେ ଶୁଣିଛୁ, ବିଶେଷ କରି ବର୍ଷା ଦିନେ, ତ ତାର କେନ୍ତା କରି ଆଜ୍ଞା ଆମେ ନିୟନ୍ତ୍ରଣ କର୍ମା?
0: ଯେମିତିକି ଝାଉଁଳାର ଗୋଟେ ଗୋଟେ ମୁଖ୍ୟ ସମସ୍ୟା କାଣ୍ଡ ଫଳ ବିନ୍ଧା ବାଇଗଣରେ, ଇଏ ଗୋଟେ ବହୁ ମାନେ ଦିନରୁ ବା ଆଦ୍ୟ କାଳରୁ ଆମର ଏଇ ସମସ୍ୟାଟା ଲାଗି ରହିଛି। ତେଣୁ ଯେତେ ପ୍ରକାର ମେଡ଼ିସିନ୍ ମଧ୍ୟ ଆମେ ବ୍ୟବହାର କଲେ ଏହି ପୋକଟିକୁ ନିୟନ୍ତ୍ରଣ କରିବନି, କାହିଁକିନା ଏହି ପୋକଟି କେବଳ ବାଇଗଣ ଗଛ ଛଡ଼ା ଅନ୍ୟ କୌଣସି ଗଛରେ ଲାଗେନି। ତେଣୁ ଏହାର ମା ପ୍ରଜାପତି କ'ଣ କରିବ, ଗଛର ଅଗ୍ରଭାଗରେ ଫୁଲରେ ଆଉ ପତ୍ରରେ ଏମାନେ ସବୁ ଅଣ୍ଡା ଦିଅନ୍ତି। ତେଣୁ ସେହି ଅଣ୍ଡାରୁ ଯେଉଁ ଛୋଟ ଛୋଟ ପୋକ ଗୁଡ଼ା ଆସିବ ସେମାନେ କାଣ୍ଡ ଭିତରେ ପଶିବେ ଏବଂ ଫଳ କଣା କରିକିରି ମଧ୍ୟ ପଶନ୍ତି। ତେଣୁ ସାଧାରଣତଃ ଆମେ ଯେଉଁ ଔଷଧ ସିଞ୍ଚନ କରୁ ଗଛ ଉପରେ ପଡ଼େ, ତେଣୁ ସେ ଭିତରକୁ ଯାଏନି। ତେଣୁ ଏଇଥିପାଇଁ ଆମକୁ ଗୋଟେ ସମନ୍ୱିତ କୀଟ ପରିଚାଳନା ପଦ୍ଧତି ଗ୍ରହଣ କରିବା ଆବଶ୍ୟକ। ତେଣୁ ତା ଫଳରେ ଆମେ ଯେଉଁ ଶତକଡ଼ା 60-70% ଫସଲ ଆମର ନଷ୍ଟ ହୋଇଯାଏ ନିହାତି ଭାବେ କମିଯିବ।
1: ଏବେ ତ ଆପଣ କହିଲେ ଆଜ୍ଞା ସମନ୍ୱିତ କୀଟ ପରିଚାଳନା କରିବାକେ ପଡ଼ବା ବୋଲିକରି, ତ ଇନେ ଆମର ଚାଷୀ ଦାଦା ମା ଭଇନାରୁ ଯେତିକି ଆମର ଶ୍ରୋତା ବନ୍ଧୁ ଜାଣିବାକେ ଚାହିଁବେ ଯେ ଯେନ୍ ସମନ୍ୱିତ କୀଟ ପରିଚାଳନା ତାର ପଦ୍ଧତି କାଣା କେନ୍ତା ହିସାବରେ କରବାର କଥା, ତ ସେ ବିଷୟ ଥି ରିପୋର୍ଟ କହିତେ ବୋଲେ ଆର୍ ଟିକେ ବଢ଼ିଆ ହେତା।
0: ସମସ୍ତେ ଜାଣିବା ଦରକାର ଯେ ଆମର ସମନ୍ୱିତ କୀଟ ପରିଚାଳନା ପଦ୍ଧତି କ'ଣ। ଇଏ ଅତି ସରଳ ପଦ୍ଧତି, ଆମେ ଯେ କେବଳ ରାସାୟନିକ ସାର ଉପରେ ଯେତେବେଳେ ଭରସା କରୁଛନ୍ତି, ଆମେ ରାସାୟନିକ ଉପାୟରେ ଆମର କୀଟ ନିୟନ୍ତ୍ରଣ କଲେ ଆମର ପରିବେଶ ପ୍ରଦୂଷଣ ହୁଏ, ଆମେମାନେ ମଧ୍ୟ ବହୁତ ବିଷାକ୍ତ ଜିନିଷ ଖାଇଥାଉ, ଆବଶ୍ୟକ ପଡ଼ିଲେ ଆମର ମାଟି ପାଣି ଏଗୁଡ଼ିକ ମଧ୍ୟ ବିଷାକ୍ତ ହୋଇଥାଏ। ତେଣୁ ସମନ୍ୱିତ କୀଟ ପରିଚାଳନା ପଦ୍ଧତିରେ ଆମେ ସବୁ ପ୍ରକାର ପଦ୍ଧତି, ଯେମିତିକି ଜୈବିକ ପଦ୍ଧତି, ଆମର ରାସାୟନିକ ପଦ୍ଧତି, ତାପରେ ଆମର ଫେରୋମନ୍ ଟ୍ରାପ୍, ଲାଇଟ୍ ଟ୍ରାପ୍, ଏହିସବୁ ଗୁଡ଼ିକ ମଧ୍ୟ ବ୍ୟବହାର କରାଯାଏ, ଯେଉଁଥିପାଇଁ ଏଇଟାକୁ କୁହାଯିବ ସମନ୍ୱିତ ବା ସବୁ ପଦ୍ଧତିର ସମ୍ମିଶ୍ରଣ। ତେଣୁ ଏଇଟାକୁ ଯଦି ଆମେ ଆମର ବାଇଗଣ ଗଛର କୀଟକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରିବା, ସର୍ବପ୍ରଥମେ ଆମେ ନିମ୍ବ ପିଡ଼ିଆ 1 ଏକର ପ୍ରତି 1 କ୍ୱିଣ୍ଟାଲ ଆମେ ଯେତେବେଳେ ପ୍ରଥମ ସାର ଦେଇକି ହୁଡ଼ା ଟେକୁଛନ୍ତି ସେହି ସମୟରେ ସାର ସହିତ ମିଶାଇକି ପ୍ରୟୋଗ କରିବା। ତାପରେ ଆମେ ଫେରୋମନ୍ ଯନ୍ତା 30-45 ଦିନ ମଧ୍ୟରେ ଆମେ 1 ଏକରକୁ 10 ଫେରୋମନ୍ ଯନ୍ତା ବ୍ୟବହାର କରିବା, ଯାହାଫଳରେ କ'ଣ ହେବ, ଯେତେ ଅଣ୍ଡିରା ପ୍ରଜାପତି ଆମର ସେମାନେ ଆସିକି ସେଇ ଫେରୋମନ୍ ଯନ୍ତାରେ ପଡ଼ିଯିବେ ଆଉ ମାଈ ପ୍ରଜାପତିମାନେ ଅଣ୍ଡା ଦେବାକୁ ସକ୍ଷମ ହେବନି। ତାପରେ ଆମେ କିଛି ନିମ୍ବ ଜାତୀୟ ଔଷଧ ମଧ୍ୟ ମାର୍କେଟରେ ବିକ୍ରି ହେଉଛି, ସେଇଟାକୁ ମଧ୍ୟ ଆମେ ସ୍ପ୍ରେ କରିପାରିବା, ଯେମିତିକି 1 ଲିଟର ପାଣିରେ 3 ml ମିଶାଇକି ଆମେ 2 ଥର ମଧ୍ୟ ସ୍ପ୍ରେ କରିପାରିବା, 45 ଦିନରେ ଥରେ 60 ଦିନରେ ଥରେ। ତାପରେ ଯଦି କୀଟର ପ୍ରାଦୁର୍ଭାବ ଦେଖାଗଲା ତାହେଲେ ଆମେ ଯେଉଁ ଅଗଡ଼ାଳ ଗୁଡ଼ିକ ଝାଉଁଳି ଯାଇଥିବ ସେଗୁଡ଼ିକୁ ଆମେ ଛିଣ୍ଡେଇକି ମାଟିରେ ପୋତିଦେବା ଦରକାର। ଏହାପରେ ବି ଯଦି ନିୟନ୍ତ୍ରଣ ନହେଲା ତାହେଲେ ଆମେ କିଛି ଜୈବିକ କୀଟନାଶକ ଅଛି, ଯେମିତିକି ବିଟି ମଧ୍ୟ ଆମେ ପ୍ରୟୋଗ କରିପାରିବା 1 ଲିଟର ପାଣିରେ 2 ml ମିଶାଇକି। ତା ଛଡ଼ା ଯଦି ଆମର ପୋକ ନ କମିଲା ବା ଧୀରେ ଧୀରେ ତ ସେ ପୋକର ପ୍ରାଦୁର୍ଭାବ ବଢ଼ି ବଢ଼ି ଚାଲିବ, ସେଇଥିପାଇଁ କିଛି ଆମେ ପରିବେଶ ଉପଯୋଗୀ କୀଟନାଶକ ଯେମିତିକି ଆମର ଇମାମେକ୍ଟିନ୍ ବେଞ୍ଜଏଟ୍, ଇଣ୍ଡୋକ୍ସାକାର, କାର୍ଟାପ୍ ହାଇଡ୍ରୋକ୍ଲୋରାଇଡ୍, ଏହି ଜାତୀୟ କୀଟନାଶକ ଆମେ ଯଦି ପ୍ରୟୋଗ କରିବା ତାହେଲେ ପୋକମାନଙ୍କର ସଂଖ୍ୟା କମିଯିବ ଆଉ ତା ଛଡ଼ା ଆମର ପରିବେଶ ପ୍ରଦୂଷଣ ହେବନି ଆଉ କୌଣସି ଉପକାରୀ କୀଟମାନଙ୍କର ମଧ୍ୟ ନଷ୍ଟ ହେବନି।
1: ତ ଆଜ୍ଞା ଆମେ ଦେଖ୍ସୁଁ ବର୍ଷା ଦିନେ ବିଶେଷ କରି ଆମର ଚାଷୀ ଦାଦା ମା ଭଉଣୀମାନେ ଭେଣି ଚାଷ ପୁଣି କରସନ୍, ଆରୁ ଭେଣି ଗଛ ଲଗେଇ ସାରିଲା ପରେ ଆଜ୍ଞା କେତେ ଦିନ ଗଲେ ତାର ପତର ମାନେ ହଳଦିଆ ହଳଦିଆ ହେଇଯାଇସି ଆରୁ ଗଛ ମନେ କରି ନେଇ ବଢ଼ିପାରେ, ତ ଆଜ୍ଞା ଏଇତାର କାରଣ କାଣା, ଆରୁ ଯଦି ଏନ୍ତା ହଳଦିଆ ହେଲା ତାର ପତର ବୋଲେ ଆଜ୍ଞା କେନ୍ତା କରି ତାର ପ୍ରତିକାର କରିହେବା, ସେ ବିଷୟଟି ଦୁଇପଦ କହିଦିଅ।
0: ଭେଣ୍ଡି ଯେଉଁ ପତ୍ର ହଳଦି ହେଇଯାଉଛି ଏଇଟା ଗୋଟେ ସାହେବି ରୋଗ ବୋଲି କହନ୍ତି। ସାହେବି ରୋଗର ମୁଖ୍ୟ କାରଣ ହେଲା ଗୋଟେ କୀଟ, ସେ କୀଟ ହେଉଛି ଆମର ଧଳା ମାଛି। ସେ ଧଳା ମାଛି ଏଇ ଭାଇରସ୍ ବା ଭୂତାଣୁକୁ ସିଏ ତା ସାଙ୍ଗରେ ଧରିକିରି ଆସିଥାଏ। ଏଇ ଧଳା ମାଛି ଯେତେବେଳେ ପତ୍ରରୁ ରସ ଶୋଷିକି ଖାଏ ସେହି ସମୟରେ ଏ ଭୂତାଣୁ ମଧ୍ୟ ଆମର ଭେଣ୍ଡି ଗଛକୁ ସଂକ୍ରମିତ ହେଇଯାଇଥାଏ, ଯାହାଫଳରେ କି ସେ ଭୂତାଣୁ ଗୁଡ଼ିକ ଅତି ଶୀଘ୍ର ବଢ଼ିଯାଏ ଗଛରେ, ଆଉ ଗଛରେ ଆମର ଯେଉଁ ହିସାବରେ ବୃଦ୍ଧି ହେବା କଥା ସେହି ହିସାବରେ ବୃଦ୍ଧି ହୁଏନି।

0: ଯାହାଫଳରେ କି ପତ୍ର ଗୁଡ଼ିକ ଧୀରେ ଧୀରେ ହଳଦି ପଡ଼ିଯିବ, ସେଇଥିରେ କୌଣସି ଫଳ ଫୁଲ ଆଉ ଧରିବ ନାହିଁ। ତେଣୁ ଆମେ ସେ କୀଟଟିକୁ ପ୍ରଥମେ ନିୟନ୍ତ୍ରଣ କରିବା। ତେଣୁ ସେ କୀଟ ଯଦି ଦେଖାଯାଏ ତାହେଲେ ଆମେ ଗଛରେ ପାଖାପାଖି 40-45 ଦିନ ହେଲା ବେଳକୁ ଡାଇଫେନ୍ଥିଓରିଅନ୍ କିମ୍ବା ଫ୍ଲୋନିକାମିଡ୍ କିମ୍ବା ବିପ୍ରୋଫେଜିନ୍ ଏଇଭଳି କୀଟନାଶକ ଆମେ ବ୍ୟବହାର କଲେ ଆମର ଏଇ ଧଳାମାଛି ପୋକଟିକୁ ନିୟନ୍ତ୍ରଣ କରିପାରିବା, ଯାହାଫଳରେ ଆଉ ସାହେବୀ ରୋଗ ହେବ ନାହିଁ।
1: ଆଜ୍ଞା, ଯେନ୍ ଆମେ ମରିଚ ଚାଷ କରସୁଁ, ମରିଚ ଗଛର ପତର ଫୁଣି ଆଜ୍ଞା ମୁଡ଼ି ମୁଡ଼ା ହେଇକରି କେନ୍ତା କେନ୍ତା ଗୋଟେ ମାନେ ତାର ଗୋଟେ ଅବସ୍ଥା ହେସି ଆରୁ ବନେଇକରି ନେଇ ବି ବଢ଼େ, ଆରୁ ତା କାଣା ଆଜ୍ଞା ପ୍ରତିକାର ହେବା?
0: ହଁ, ଇଏ ମଧ୍ୟ ଯେଉଁ ଲଙ୍କା ମରିଚ ମିର୍ଚାରେ ଯେମିତିକି ପତ୍ର ଗୁଡ଼ିକ ମୋଡ଼ି ମୋଡ଼ି ହେଇଯାଏ, ସେଇଥିରେ ମଧ୍ୟ ଆମର ଗୋଟେ ଶୋଷକ ଶ୍ରେଣୀର ପୋକ ଲାଗିଥାଏ, ସେ ପୋକଟି ନାଁ ହେଲା ପତ୍ର ଉକୁଣି। ସେ ପତ୍ର ଉକୁଣି ମଧ୍ୟ ଅତି ଛୋଟିଆ ପୋକଟି, ଯେଉଁଟାକି ଆମେ ସାଧାରଣତଃ ଖାଲି ଆଖିରେ ଦେଖିପାରିବାନି, ଆଉ ପତ୍ରର ତଳ ଭାଗରେ ରହିବ। ସେ ପୋକଟି ପତ୍ରରୁ ରସ ଶୋଷିକି ଖାଇବ, ଆଉ ତା ସାଙ୍ଗରେ ସେ ଗୋଟେ ଭୂତାଣୁ ମଧ୍ୟ ସଂକ୍ରମିତ କରିଥାଏ, ଯାହାଫଳରେ କି ଲଙ୍କା ମରିଚ ଗଛ ଛୋଟ ଅବସ୍ଥାରୁ ହିଁ ସେ ଧୀରେ ଧୀରେ ଗତି ପାଇବନି, ଆଉ ଗଛରେ ମଧ୍ୟ କୌଣସି ଫୁଲ ଫଳ ଠିକ୍ ଭାବରେ ଧରିବନି। ତେଣୁ ଆମେ ସେଇ ପତ୍ର ଉକୁଣି ପୋକଟିକୁ ଆମେ ନିୟନ୍ତ୍ରଣ କରିବାର ଅଛି। ତେଣୁ ପତ୍ର ଉକୁଣି ପାଇଁ ଆମେ ଏସିଟାମିପ୍ରିଡ୍ କିମ୍ବା ଥାୟାମିଥସ୍କାମ୍ 1 ଲିଟର ପାଣିରେ 5 ଗ୍ରାମ କିମ୍ବା ଫ୍ଲୋନିକାମିଡ୍ 6 ଗ୍ରାମ 15 ଲିଟର ପାଣିରେ ମିଶାଇକି ଆମେ ସିଞ୍ଚନ କରିପାରିବା, ଯାହାଫଳରେ କି ସେ ପୋକଟି ସମ୍ପୂର୍ଣ୍ଣ ଭାବେ ଗଛରେ ନିୟନ୍ତ୍ରଣ ହୋଇପାରିବ, ଆଉ ଆମର ଏ ପତ୍ର ମୋଚା ରୋଗ ହେବ ନାହିଁ।
1: ଆଜ୍ଞା, କଲରା ଗଛ ଆର କାକଡ଼ି ଗଛ ଏଇ ଯେନ୍ ବର୍ଷା ଦିନେ ବୋଲନ୍ତ ହଳଦିଆ ହେଇଯାଇସି ପତର ମନେ ଆରୁ ରୋଗ ପୋକ ତ ଲାଗୁଛେ ନା ଆଜ୍ଞା, ତ ତାର କେନ୍ତା ଆମେ ପ୍ରତିକାର କର୍ମା?
0: ଆଜ୍ଞା, ଇଏ ମଧ୍ୟ କାକୁଡ଼ି ଯେ ଆମର ଏଇ ଅଞ୍ଚଳରେ ବହୁତ ପରିମାଣରେ କରାଯାଉଛି, କିନ୍ତୁ କାକୁଡ଼ିରେ ଗୋଟେ ମୁଖ୍ୟ ସମସ୍ୟା ହେଲା ଫଳ ବିନ୍ଧା ମାଛି, ଯେଉଁଟାକି କାକୁଡ଼ି ହଉ କଲରା ହଉ ଜହ୍ନି ହଉ ଏଇସବୁ ଫସଲ ଗୁଡ଼ିକରେ ବେଶୀ ପରିମାଣରେ ଲାଗିଥାଏ, ଯାହାଫଳରେ କ'ଣ ହବ ସେ ମାଛିମାନେ ଆସିକି ତାଙ୍କର ଅଣ୍ଡା ଦେଇଦିଅନ୍ତି, ସେ ଅଣ୍ଡାରୁ ଛୁଆ ବାହାରିକି ସେ କାକୁଡ଼ି ଭିତରେ ଛୋଟ କାକୁଡ଼ି ହଉ ଛୋଟ ଜହ୍ନି ହଉ ଛୋଟ କଲରା ହଉ ତା ଭିତରେ ପଶିଯିବ, ଆଉ ସେ କାକୁଡ଼ି ଆଉ କଲରା ଧୀରେ ଧୀରେ ଆଉ ବଢ଼ି ନ ପାରିକି ସେ ହଳଦୀ ପଡ଼ିଯିବ, ହଳଦୀ ପଡ଼ିକି ଶୁଖିଗଲା ଝଡ଼ିଗଲା। ତେଣୁ ଆମେ ସେ ଫଳ ବିନ୍ଧା ମାଛିଟାକୁ ନିୟନ୍ତ୍ରଣ କରିବାକୁ ପଡ଼ିବ, ଯେହେତୁ ଫଳ ବିନ୍ଧା ମାଛି ସେ ଉଡ଼ି ବୁଲିବ ଅଣ୍ଡା ଦେଇଦେଇକି ପଳେଇଯିବ, ତେଣୁ ଆମେ ତାକୁ ଔଷଧ ଯଦି ବ୍ୟବହାର କରିବା ବହୁତ ମାନେ ଲାଭ ଆମେ ସେମିତି ପାଇପାରିବା ନାହିଁ। ତେଣୁ ତା ପାଇଁ ଗୋଟେ ବହୁତ ସରଳ ଉପାୟ ହେଲା ଆମେ କିଛି ଫେରୋମୋନ୍ ଯନ୍ତା ବା ଫେରୋମୋନ୍ ଆକର୍ଷକ ଯନ୍ତା ବ୍ୟବହାର କରିବା, ଯେଉଁଥିରେ କି ଆମେ ମିଥାଇଲ୍ ୟୁଜେନଲ୍ ନାମକ ଗୋଟେ ରାସାୟନିକ ଥୋପ ଆମେ ସେଇଥିରେ ବ୍ୟବହାର କରିବା, ଆଉ ସେଇ ରାସାୟନିକ ଥୋପକୁ ଆମର ଫଳ ବିନ୍ଧା ମାଛି ଗୁଡ଼ିକ ବହୁତ ଆକୃଷ୍ଟ ହେଇକି ଆସନ୍ତି, ଆଉ ସେ ଯନ୍ତା ଭିତରେ ଆମେ କିଛି କୀଟନାଶକ ଯଦି ଆମେ ରଖିଦେବା ତାହେଲେ ସେ ପୋକମାନେ ଆସିକି ସେଇଥିରେ ପଡ଼ିକି ମରିଯିବେ, ଯାହାଫଳରେ କି ଆମର ଆଉ ସେଇଭଳିଆ କିଛି ଅସୁବିଧା ହେବ ନାହିଁ।
1: ଆଜ୍ଞା, ବର୍ଷା ଦିନେ ବିଶେଷ କରି ଆମେ ଦେଖସୁଁ ଆମର ଯେନ୍ ପନିପରିବା ଚାଷ କରସୁଁ ଆମେ, ତ ଯେନ୍ ପତର ମନେ ଅଛି ଆଜ୍ଞା ହେନେ ଗୋଟେ ସାପ ଭଳିଆ ଅଙ୍କା ବଙ୍କା ଯେନ୍ ଆମର ଧଳା କଲର୍ ଦାଗ ମନେ ପଡ଼ିଯାଇସି, ଆରୁ ତାର ବିଷୟ ତି ଲୋକମାନେ କେତେ ନି କେତେ କଥା ମନେ କହସନ୍ କେନେ କାଣା ହେଲା କେନେ କାଣା ହେଲା ବୋଲିକରି, କିନ୍ତୁ ଆମେ ବୈଜ୍ଞାନିକ ହିସାବ ନେଇ ଦେଖିଲେ ଏଇଟା ଗୋଟେ ରୋଗ ପୋକର ସମସ୍ୟା ଆଏ। ତ ଏନ୍ତା ଯେନ୍ ରୋଗ ପୋକର ସମସ୍ୟା ଯଦି ହେବା ପତର ମନକେ ତି ଗାର ମନେ ଧଳା ଧଳା ଗାର ମନେ ସବୁ ପଡ଼ବା ବୋଲେ ତାର କେନ୍ତା ପ୍ରତିକାର କର୍ମା ଆଜ୍ଞା?
0: ହଁ, ସେଇଟାକୁ ଆମର କୁହାଯାଏ ପତ୍ର ସୁଡ଼ଙ୍ଗକାରୀ କୀଟ, ମାନେ ପତ୍ର ଭିତରେ ପୋକଡ଼ି ପଶିକି ଖାଇ ଖାଇ ଖାଇକି ଯେତେ ସବୁଜ ଅଂଶ ଥିବ ସେଗୁଡ଼ା ଖାଇକି ନଷ୍ଟ କରିଦେବ, ଯାହାଫଳରେ କି ଆମର ଜଣାପଡ଼େ ଯେ ପତ୍ର ଉପରେ ଗୋଟେ ସାପ କାତିଆ ଭଳି ଦାଗ ଦେଖାଯାଉଛି। ତେଣୁ ସେଇ ପୋକଡ଼ି ଯେତେବେଳେ ଦେଖାଯିବ ଆମେ ଗୋଟେ କୀଟନାଶକ ମିଳୁଛି ଯେଉଁଟାକି ନାଁ ହେଉଛି ଆବାମେକ୍ଟିନ୍ ବେଞ୍ଜଏଟ୍, ତେଣୁ ସେଇ ଔଷଧ କିମ୍ବା ଏଥିଅନ୍ ଏଇ ଦୁଇ ପ୍ରକାର ଔଷଧକୁ ଆମେ ଯଦି ସିଞ୍ଚନ କରିବା ତାହେଲେ ଆମର ସେ ପୋକ ଗୁଡ଼ିକ ଯେଉଁ ପତ୍ର ଉପରେ ଥିବେ ବା ପତ୍ର ଭିତରେ ଥିବେ ସେମାନେ ସମ୍ପୂର୍ଣ୍ଣ ଭାବେ ମରିଯାଆନ୍ତି, ତେଣୁ ଗଛର ପତ୍ର ଗୁଡ଼ିକ ହୃଷ୍ଟପୃଷ୍ଟ ହେଇକି ବଢ଼ିବ।
1: ତ ଆପଣ ଆଜ୍ଞା ଯେଉଁ ଆର ଗୋଟେ କଥା ମୁଇଁ ଆପଣଙ୍କୁ ପଚାରିବି, ଆମର ଯେନ୍ ଲତା ଜାତୀୟ ଯେନ୍ ଗଛ ମାନେ ଅଛେ ଯେନ୍ତା କଖାରୁ ହେଲା କାକଡ଼ି ହେଲା କି ତରଭୁଜ ହେଲା, ତ ଇନେ ଗୋଟେ ପାଉଁଶିଆ ରୋଗ ଦେଖା ହେସି ଆଜ୍ଞା, ଇ ଯେନ୍ ପାଉଁଶିଆ ରୋଗ ଦେଖାଗଲେ ତାର କେନ୍ତା କରି ଆମେ ନିୟନ୍ତ୍ରଣ କର୍ମା?
0: ହଁ, ପାଉଁଶିଆ ରୋଗଟି ଆମର କଖାରୁ କାକୁଡ଼ି ତରଭୁଜ ଏଗୁଡ଼ାକରେ ସାଧାରଣତଃ ଦେଖାଯାଏ, ତେଣୁ ତାକୁ ଆମେ ନିୟନ୍ତ୍ରଣ କରିବା ପାଇଁ ପ୍ରୋପିକୋନାଜଲ 10 ml କିମ୍ବା ପେନ୍ କୋନାଜଲ 0.5 ml 1 ଲିଟର ପାଣିରେ ମିଶାଇକି ଯଦି ସିଞ୍ଚନ କରିବା ତାହେଲେ ଆମର ପତ୍ରରେ ଯେଉଁ ପାଉଁଶିଆ ରୋଗ ପଡ଼ୁଛି ସେଗୁଡ଼ିକ ଆଉ ଦେଖାଯିବନି। ତା ଛଡ଼ା ଆମେ ସଲଫର ମଧ୍ୟ ବ୍ୟବହାର କରିପାରିବା 1 ଲିଟର ପାଣିରେ 2 ml ହିସାବରେ ମିଶାଇକି, ତାହେଲେ ଆମର ପାଉଁଶିଆ ରୋଗ ଆଉ ହେବ ନାହିଁ।
1: ତ ଯାହା ହଉ ବେହେରା ଆଜ୍ଞା, ଏଜ ଆପଣ ଆମର ବୈଠକକେ ଆସିଲେ, ଆର୍ ବୈଠକକେ ଆସିକରି ଇ ବର୍ଷା ଦିନିଆ ପନିପରିବା ଫସଲତେ କେନ୍ତା କରି ରୋଗ ପୋକ ନିୟନ୍ତ୍ରଣ କରବାର କଥା ସେ ବିଷୟଟି ଆପଣ ଆମର ସଙ୍ଗେ ଆଲୋଚନା କଲେ। ଆପଣ ଆମର ସଙ୍ଗେ ଆଲୋଚନାଟି ଭାଗ ନେଇଥିବାରୁ ଆପଣକେ ଆମର ଅନୁଷ୍ଠାନ ତରଫରୁ ଆର୍ ଆମର ବୈଠକ ତରଫରୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର।
0: ମୋର ମଧ୍ୟ ସମସ୍ତ ଚାଷୀ ଭାଇମାନଙ୍କୁ ଜୁହାର, ଧନ୍ୟବାଦ।
2: ଶୁଣିଲି ରେ ମୋର ଭେଟ ହୁଏ ତୁ।

0: ଯେନ୍ ପ୍ରକାରର କଥା, ନୂଆ ନୂଆ କଥା, ଜ୍ଞାନ କୌଶଳର କଥା, ଇ ଆଜ୍ଞାର କଥାକେ ମାନିକରି ଚଲ୍ଲେ ଆମର ଅଣ୍ଟା ନେବି ଦୁଇ ପଇସା ନେଇ ଛାଡ଼େ।
1: ହଏ ଦଦା, ଆମର ଦଦା ତ ଯେନ୍ ହିସାବରେ ସବୁ ଜିନିଷ ପଚାରି ଦେଲେ ଆଜ୍ଞା, ପୁଣି ସବୁ ଜିନିଷ କହିଲେ ହୋ, ହଁ ଆମକେ ଖାଲି ମାନି ଚଲବାର ଅଛି।
0: ଅଛି
1: ଯେ ଦଦା, ଯେନ୍ତା ଆଜ୍ଞା କହିଲେ ଚାଷର କଥା, ହଁ ହେନ୍ତା ଜ୍ଞାନ କୁଶଲ ଲଗେଇ କରି ଆମର ଚାଷୀ ଦଦା ଗୁଟେ ଫୁନି ଆଗକେ ବଢୁଛନ୍। ମୁଇଁ ଟିକେ ଦଦାର ସାଙ୍ଗେ କଥାବାର୍ତ୍ତା ହେଇଛେ, ଟିକେ ଶୁନା ବି ବୋଲୁଛେ।
0: ହଇ ହେନ୍ତା ହେଲେ ଶୁନସି।
2: ହେନ୍ତା ତ ଭିନ୍ ଭିନ୍ ସମୟନେ ଆମେ ଭିନ୍ ଭିନ୍ ଚାଷୀ ଦଦାର ସଙ୍ଗେ ଭେଟିଥିସୁଁ, ଆରୁ ଚାଷର ହାଲଚାଲ ବିଷୟରେ ଜାଣିଥିସୁଁ, ତାଙ୍କର ବାବଦନେ ଜାଣିଥିସୁଁ। ଆଜ ଫୁନି ହେନ୍ତା ଆମର ସଙ୍ଗେ ଗୁଟେ ଚାଷୀ ଦଦା ଅଛନ୍, ତାଙ୍କରନୁ ଜାନମା ତାଙ୍କର ହାଲଚାଲ। ତ ଦଦା ଜୁହାର।
3: ଜୁହାର ହଏ ଜୁହାର।
2: ତ ଦଦା, ପହଲା ଆମକେ ଆପଣଙ୍କର ପରିଚୟ ଟିକେ ଦେଇଦେବେ।
3: ପରିଚୟ ଆମର ନାଁ ହେଲା ସୁରେନ୍ଦ୍ର ବାଜି।
2: ଆପଣଙ୍କର ଗାଁ କେନ୍ଟା, ପଞ୍ଚାୟତ କେନ୍ଟା?
3: ଆମର ଗାଁ ହେଲା ଇ ଛାପ ସଡ଼କ ହେଲା, ପଞ୍ଚାୟତ ହେଲା ଗୋଡ଼େଲ ପଦ।
2: ତୋ ଦଦା, ଆପଣ ଇଠାନେ କେତେ ବରଷ ହେଲାନା ଚାଷ କାମ କରୁଛନ୍?
3: ମୋର ତ 8 ବର୍ଷ ହେଲାନ।
2: ତ ଆପଣ ଇଠାନେ 8 ବରଷ ହେଲା ଚାଷ କାମ କରୁଛନ୍, ତ ଆପଣ କାଁ କାଁ ପ୍ରକାରର ଚାଷ କାମ କରୁଛନ୍ ଦଦା?
3: ଚାଷ ବୋଇଲେ ଟମାଟୋ, ବାଇଗନ ହେଲା, ତାପରେ କଲମ କନ୍ଦା, କାନ୍ଦୁଲ, କପା, ଧାନ ଚାଷ, ଭାଇ ହେତ୍କି କରସି।
2: ତ ଆପଣ ଧାନ କପା ସଙ୍ଗେ ସଙ୍ଗେ ପନିପରିବା ଫୁନି କରୁଛନ୍? ତ ଆମେ ତ ଦେଖସୁଁ ବର୍ଷା ଦିନେ ଭିନ୍ ଭିନ୍ ପ୍ରକାରର ଚାଷ କାମ ବନେ ହେସି, ଆର୍ ପନିପରିବା ଫୁନି ଆପଣ ବନେଇକିନା କରିପାରିଥିବେ। ତ ଆପଣଙ୍କର ଇଠାନେ କେନ୍ତା ପ୍ରକାରର ମାଇଟ ଅଛି, ଆର୍ ସେଟା ଆପଣଙ୍କର ଲାଗି ସୁବିଧା ହଉଛି କି ନାଇଁ?
3: ଏଇଟା ଭାଇ ମୋର ତ ଦେଖୁଛ, ବାଲିଆ ମାଟ ବି ଅଛେ, ଖଲିଆ ମାଟ ବି ଅଛେ। ଖଲିଆ ମାଟେ କପା ଚାଷ କରିଛେ, ବାଲିଆ ମାଟେ ଟମାଟୋ ବାଇଗନ ଲଗେଇଛେ, ହଁ କଲମ କନ୍ଦା ଲଗେଇଛେ, କାନ୍ଦଲ ବି ଲଗେଇଛେ, ଖଲିଆ ମାଟେ ବି କାନ୍ଦଲ ଲଗେଇଛେ।
2: ତ ଦଦା, ଆପଣ ତ ବହୁତ ସୁନ୍ଦର ହିସାବରେ ଚାଷ କାମ କରୁଛନ୍, ଆମେ ପୁଣି ଦେଖିପାରୁଛୁ। ତ ଆପଣ ଏଠାନେ ପାଣି କେନ୍ତା ବ୍ୟବସ୍ଥା କରିଛନ୍ ଦଦା?
3: ଏବେ ପାଣି ବୋଲେ ସେ ଆଡ଼କେ କେନାଲ ପାଣିରେ ମୋଟର ପକାଇସି, ଆର୍ ଇଆଡ଼େ ସପ୍ଲାଇ ପାଣି ସେ କ୍ୱାର୍ଟର ସାର ଲଗୁନ କରସି, ସପ୍ଲାଇ ସେ ପାଣିକେ ଟାକି ବୁଣାଇକିନା ଏକା ଦି ବୁଲୁସି ବାଲ୍ଟିରେ।
2: ନିହାତି ଭାବରେ ଆପଣ ତ ପାଣିର ପୁରା ବ୍ୟବସ୍ଥା କରୁଛନ୍, ଚାଷ କରୁଛନ୍, ଆପଣ ନିଜେ ଅଣ୍ଟା ଭିଡ଼ିକିନା ଏଇ ଚାଷ କାମଟା କରୁଛନ୍। ତ ବର୍ଷା ଦିନେ ଦଦା ଆପଣଙ୍କେ କାଁ କାଁ ପ୍ରକାରର ଅସୁବିଧା ହେଉଛି ଦଦା?
3: ଏବେ ଖତ ସାର ସବୁ ଅସୁବିଧା ପରେ ଏବେ ରେଟ୍ ବଢ଼େଇ ଦେଲା, ଡେଫି ପଟା ସେ ସବୁ ରେଟ୍ ବଢ଼େଇ ଦେଲା, 2400 ଏଟା କରୁଛେ ସେ ଏଟା। ଏବେ ଆର୍ ଗୋଟେ ଆମକେ କାଣା ଜିନ୍ ଏଟା ଦେଉଥିଲା ସେ ଏବେ ଖତ ସାଙ୍ଗେ ନା ଜିନ୍ ଏଟା କଲା, ଏରିଆ ସାର୍କେ ରେଟ୍ ବଢ଼େଇ ଦେଲା, ଆପଣ ଆର କାଣା ତ କହିବେ ଆଜ୍ଞା?
2: ତ ଦଦା, ଆମେ ତ ଦେଖସୁଁ ବର୍ଷା ଦିନେ ଭିନ୍ ଭିନ୍ ପ୍ରକାରର ରୋଗ ପୋକ ଫୁନି ଲାଗ୍ସି, ତ ଆପଣଙ୍କର ପନିପରିବାରେ ଫୁନି ରୋଗ ପୋକ ଲାଗୁଥିବା, ତ ଆପଣ ତାର ପ୍ରତିକାର କେନ୍ତା କିନା କରୁଛନ୍?
3: କେବେ ଦେଖୁଛନ୍ ତ ଆର କାଣା ଏବେ ଆର ଖରାଦିନର ହେଲା ବିହନ ହେଟା କର୍ମ ପକେଇବୁ ହେଲା, ଏବେ ଚାଷନେ ଯେତିକି ବିହନ ପକେଇଲୁ ସବୁ ସରିଲା, ଏବେ ଖତ ସାର କାଟିକି ତାର ବରାମଦ କରବାର ପଡ଼ବା, ଯେ ଆଡ଼ୁ ବି ଆଣିକିରି ଖତ ସାର ଟିକେ ଟିକେ ଦେଇକିନା ଗଛ ସବୁ ଲାଗିଗଲା, ହଁ ଏବେ ତ ଫଲ ଫଲବା, ଔଷଧ ସ୍ପ୍ରେଇ କରବାର ପଡ଼ବା, ଆର୍ ଏତେ ଖସେ।
2: ବହୁତ ବଢ଼ିଆ କଥା କହିଲେ ଦଦା, ଆପଣ ତ ସବୁ ଜିନିଷ କରୁଛନ୍, ଆପଣଙ୍କର ଚାଷ ବାବଦରେ ସବୁ ମେହନତ ଫୁନି କରୁଛନ୍, ଅଣ୍ଟା ଭିଡ଼ିଛନ୍। ଠିକ୍ ଅଛେ ଦଦା, ଆପଣ ତ ଆମକେ ଖୁବ୍ ସାରା କଥା କହିଲେ, ଆମକେ ସମୟ ଦେଲେ। ତ ଦଦା, ଆପଣଙ୍କେ ଆମର ଆକାଶବାଣୀ ଭବାନୀପାଟନା ତରଫରୁ ଢେର ସାରା ଧନ୍ୟବାଦ, ଆର ଜୁହାର ଦଦା।
3: ହଁ ଧନ୍ୟବାଦ, ଜୁହାର ଭାଇ ଜୁହାର।
1: ଶୁଣିଲୁ କେ ଦଦା?
0: ଇ ବୁଆ ଶୁଣବାର କଥା କହେସୁ, ଯେନ୍ ପ୍ରକାର ଏଠି ପଚାରି ଦେଲୁ ରେ ମୋର ଭାଇ, ଗୁଟେ ଗୁଟେ କରି ସବୁ କଥା କହିଦେଲେ। ଇ ଦଦା ପରା ଯଦି ଆମେ ଅଟା ଭିଡ଼ିଲୁ ବେଲେ ଆମର ଚାଷ ବି ଦୁଇ ଗୁଣା ହେବା
1: ହେବା ହେବା ହେବା। ଦଦା ଦେଖ, ହେଦେ ସମିଆ ଫୁନି ହେଲା ନା
0: ବେଲ ତ ହେଲା ବଲ, ବେଲ ହେଲେ ତ ଆମେ ବୈଠକ ଛାଡ଼ିକରି ଯିମା, ତ ବୈଠକ ଛାଡ଼ିକରି ଗଲା ବେଲ୍କେ ଆମର କାର୍ଯ୍ୟକ୍ରମ ଶୁଣୁଥିବାର ଚାଷୀ ଦଦା କକା ବବା ମା ବୁହେନ୍ ମନ୍କେ। ମୁଇଁ ଗୁରୁବାରୁ ଦଦା,
1: ଆର୍ ମୁଇଁ ଚୈତୁ ଦଦାର ଜୁହାର।

0: ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଶୁଣୁଥିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ, ଆକାଶବାଣୀ ଭବାନୀପାଟଣା। ସମୟ 8:00। ଶୁଣନ୍ତୁ କେତେ ଗୋଟି ଗୀତ ଓ ଗଜଲ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କମାଲ ଖାନଙ୍କ କଣ୍ଠରୁ, ରଚନା ମେହବୁବ।

ଆପଣମାନେ ଶୁଣୁଛନ୍ତି ମେହବୁବଙ୍କ ରଚନାରୁ ଏହି ଗୀତ ଗାଇଛନ୍ତି କମଲ ଖାନ।

ଶୁଣୁଥିଲେ କେତେ ଗୋଟିଏ ଗୀତ ଏବଂ ଗଜଲ ଆକାଶବାଣୀ ଭବାନୀପାଟଣା। ସମୟ ରାତି 8:15। ଏଥର ଶୁଣନ୍ତୁ ଆଞ୍ଚଳିକ ଗୀତକ୍ରମରେ କେତେ ଗୋଟିଏ କଳାହାଣ୍ଡିଆ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ଶୁଣନ୍ତୁ ପ୍ରେମାନନ୍ଦ ବଞ୍ଚର ଏବଂ ସାଥିକ କଣ୍ଠରୁ ଏହି କଳାହାଣ୍ଡିଆ ଗୀତ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଳାହାଣ୍ଡିଆ ଗୀତଟି ପରିବେଷଣ କରିଛନ୍ତି ପ୍ରତାପ ଚନ୍ଦ୍ର ଦାସ ଏବଂ ସାଥୀ।

ଶୁଣୁଥିଲେ ଆଞ୍ଚଳିକ ଗୀତକ୍ରମରେ କଳାହାଣ୍ଡିଆ ଗୀତ ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ସମୟ ରାତି 10:00। ଶୁଣନ୍ତୁ କେତେଗୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଆନ୍ଧି ଚଳଚ୍ଚିତ୍ରରୁ। ଯୁଗଳକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର, କିଶୋର କୁମାର, ଗୀତିକାର ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା ରାହୁଲ ଦେବ ବର୍ମନ। ଗୀତଟି ଶୁଣନ୍ତୁ ଆନ୍ଧି ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଫାଷ୍ଟ ଲଭ୍ ଲେଟର କଥାଚିତ୍ରରୁ। ଗାଇଛନ୍ତି ଲତା ମଙ୍ଗେସ୍କର, ଗୀତିକାର ଅଞ୍ଜନ, ସଙ୍ଗୀତ ସଂଯୋଜନା ବାପି ଲହରୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଲଭ୍ ଚଳଚ୍ଚିତ୍ରରୁ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ ଏବଂ ଚିତ୍ରା। ଗୀତ ରଚନା ମଜରୁ ସୁଲତାନପୁର, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ। ଗୀତଟି ଶୁଣନ୍ତୁ ଲଭ୍ କଥାଚିତ୍ରରୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଦରିଆଲ ଦିଲ ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ସ୍ୱପ୍ନା। ଗୀତ ରଚନା ଇନ୍ଦିବାର, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ। ଗୀତଟି ଶୁଣନ୍ତୁ ଦରିଆ ଦିଲ ଚଳଚ୍ଚିତ୍ରରୁ।

ଶୁଣିପାରିବେ ସକାଳ 8:45ରେ, ଓଡ଼ିଆ କଥାଚିତ୍ର ଗୀତ ସକାଳ 9ଟାରେ, ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ସକାଳ 9:30ରେ। ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ପ୍ରଚାର କରିବୁ ପୂର୍ବାହ୍ନ 10:10ରେ। ଶ୍ରୋତାବନ୍ଧୁ, ଏହା ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55ରେ। ସେତେବେଳେ ଯେ ବିଦାୟ ନେଉଛୁ। ଶୁଭରାତ୍ରି। ଜୟ ହିନ୍ଦୀ।